କୌଣସି ସ୍ଥିତି ଓ ସମୟ ସ୍ଥିର ନୁହଁ। ଆଜି ପୁରୁଣା ଚାଲିଗଲା ପରେ କାଲି ନୂଆ ନିଶ୍ଚୟ ଆସିବ। ଆସନ୍ତାକାଲି ପୁଣି କିଛି ନୂଆ ଆପଣଙ୍କର ଅନୁଭବ ହେବ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ବର୍ତ୍ତମାନ ସମୟ ସକାଳ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କ୍ରୋଧ ହିଂସା ଅହଙ୍କାର ମାନ ଅଭିମାନ ମନକୁ ଦୁର୍ବଳ କରିଦିଏ। ଲୋଭଶୂନ୍ୟ ହୋଇ ଏସବୁ ପ୍ରକୃତିଗତ ଅବଗୁଣକୁ ବିସର୍ଜନ କରିଦେଇପାରିଲେ ମନ ପବିତ୍ର ହୋଇଯାଏ। ହୃଦୟ ସିଂହାସନରେ ବିରାଜିତ କରନ୍ତି ସେ ସତ୍ୟ ନିତ୍ୟ ନିରାମୟ ସ୍ରଷ୍ଟା। ସୃଷ୍ଟି ତାଙ୍କର, ସେ ହିଁ ଜଗତର ସ୍ରଷ୍ଟା। ଏହି ଅଳିକ ଜୀବନରେ ମାନ ଅଭିମାନ ହିଂସା ଅହଙ୍କାର କାହିଁକି କରିବା କହିଲେ। ପରବର୍ତ୍ତୀ ଶିଳ୍ପୀ କୀର୍ତ୍ତନ ନାରାୟଣ ପାଢ଼ୀ। ଶିଳ୍ପୀ ଗାଇଛନ୍ତି ରଘୁନାଥ ପଟ୍ଟନାୟକଙ୍କ ରଚନା।

ମାଙ୍କ କରୁଣା ଆଶିଷ ଆଶୀର୍ବାଦ ବିନା ସନ୍ତାନକୁ ସୁଖ ଶାନ୍ତି ମିଳେ ନା। ମା ସେ ଅଭୟଦାୟିନୀ, ସେ ସ୍ନେହମୟୀ ଜନନୀ। ସେଇଥିପାଇଁ ତ ପ୍ରତିନିଧି ମାଙ୍କ ଚରଣ ତଳେ ନିଜକୁ ସମର୍ପି ଦେଉଥାଏ ଭକ୍ତଟି, ଆଉ ଆଶିଷ ଭିକ୍ଷା କରୁଥାଏ। ସବୁ ଆଶିଷ ଆଶୀର୍ବାଦ ଢାଳି ଦିଅ ମା। ପରବର୍ତ୍ତୀ ଶିଳ୍ପୀ ରାଜଲକ୍ଷ୍ମୀ ସାହୁ। ଶିଳ୍ପୀ ଗାଇଛନ୍ତି ସତ୍ୟନାରାୟଣ ପଣ୍ଡାଙ୍କ ରଚନା।

କୃପାମୟୀ ମାଙ୍କର ଆଶିଷ ଆଶୀର୍ବାଦ ଗ୍ରହଣ କରି ନିଜକୁ ସ୍ରଷ୍ଟାଙ୍କ ଚରଣ ତଳେ ସମର୍ପି ଦେଲା ପରେ ସବୁ ସୁଖ ସବୁ ଦୁଃଖ ଇଚ୍ଛାମୟଙ୍କ ଇଚ୍ଛାରେ ମିଳୁଥାଉ ଏତକ କାମନା ରଖି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର ଏକୋଇଶତମ ଭାଗ। ଆଜି ପାଇଁ ଶିଳ୍ପୀ

0: ଚନ୍ଦ୍ର କାପୁର ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା ଲକ୍ଷ୍ମୀଧର ସାହୁ
1: ଶ୍ରୁତିବୃନ୍ଦ ଜଣେ ଇଂରେଜ ଲେଖକ କହିଥିଲେ ଭଲ ଚରିତ୍ର ଗୋଟିଏ ଫୁଟବଲ ଭଳି ଅଟେ ତାହାକୁ ଯେତେ ଉପରକୁ ଫୋପାଡ଼ିବ ତାହା ଭୂମି ଉପରେ ପଡ଼ି ସେତିକି ଉପରକୁ ଉଠିବ କିନ୍ତୁ ଲୋକ ଦେଖାଣିଆ ମାନ ମର୍ଯ୍ୟାଦା ଗୋଟିଏ ଅଣ୍ଡା ଭଳି ଏହାକୁ ଉପରକୁ ଫୋପାଡ଼ିଲେ ତଳେ ପଡ଼ି ନଷ୍ଟ ହୋଇଯାଏ ଆମେ କଥା ପ୍ରସଙ୍ଗରେ କହୁ

0: ଅର୍ଥ ହେଲା ସଜ୍ଜନ ବା ସାଧୁ। ଏହି ସଜ୍ଜନମାନଙ୍କର ଆଚରଣ ହିଁ ସଦାଚାର। ଯେଉଁ ବ୍ୟକ୍ତି ସମସ୍ତ ଦୋଷ ତ୍ରୁଟିଠାରୁ ନିଜକୁ ଦୂରେଇ ରଖି ଭଲମନ୍ଦକୁ ବିବେଚନା କରି ସତ୍କାର୍ଯ୍ୟ କରନ୍ତି ସେ ହେଲେ ସଜ୍ଜନ ବା ସାଧୁ ପୁରୁଷ। ଆଚାର ଶବ୍ଦର ଅର୍ଥ ହେଲା ବ୍ୟବହାର, ଚରିତ୍ର, ଶୀଳ, ବିଚାର ଇତ୍ୟାଦି। ଶ୍ରୁତିବୃନ୍ଦ, ପୂର୍ବକାଳରେ ଆମର ଏହି ପବିତ୍ର ଭାରତବର୍ଷରେ ବିଭିନ୍ନ ଗୁରୁକୁଳ ତଥା ଆଶ୍ରମମାନଙ୍କରେ ଯେଉଁ ଶିକ୍ଷା ପଦ୍ଧତି ତଥା ଧର୍ମଶାସ୍ତ୍ର ଥିଲା ସେଥିରେ ଜୀବନ ଦର୍ଶନ ତଥା ଅନେକ ନୀତି ଉପଦେଶ ଭରପୁର ରହିଥିଲା। ସୁନ୍ଦର ବାତାବରଣ ମଧ୍ୟରେ ଗୁରୁକୁଳରେ ଶିକ୍ଷା ଲାଭ କରିବା ଦ୍ୱାରା ଶିଷ୍ୟମାନଙ୍କୁ ସଚ୍ଚିନ୍ତା ସଜ୍ଞାନ ଲାଭ କରିବା ସହିତ ସମସ୍ତ ଶାସ୍ତ୍ରର ଅଧିକାରୀ ହେବାର ସୁଯୋଗ ମିଳୁଥିଲା। କିନ୍ତୁ ବର୍ତ୍ତମାନର ଏହି ଯେଉଁ ବିବର୍ତ୍ତନ ଧାରାରେ ଯୁଗ ପରିବର୍ତ୍ତନ ହେବା ସହିତ ପରିବେଶ ଏବଂ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଜିର ଏହି ଜଡ଼ବାଦୀ ବିଜ୍ଞାନ ଯୁଗରେ ଆମର ଦିନଚର୍ଯ୍ୟା ମଧ୍ୟରେ ଶାସ୍ତ୍ର, ପୁରାଣ, ହିତୋପଦେଶ ଆଦିର ତ ସ୍ଥାନ ନାହିଁ। ପାଶ୍ଚାତ୍ୟ ସଂସ୍କୃତି, ପାଶ୍ଚାତ୍ୟ ଆଚାର ବିଚାରକୁ ଆପଣେଇ ନେଇ ଆମର ସନାତନ ଧର୍ମ, ପରମ୍ପରା, ଇତିହାସ ସବୁ ତ ଭୁଲିଗଲୁଣି। ସଂସ୍କାରିତ ପରିବାର ଉନ୍ନତ ସମାଜର ଗଠନ କିପରି ସମ୍ଭବ ହୋଇପାରିବ ଆପଣ ହିଁ ବିଚାର କରନ୍ତୁ। ଜଣେ ଚିନ୍ତାଶୀଳ ବ୍ୟକ୍ତି କହିଥିଲେ ଯେ ଯଦି ଧନ ନଷ୍ଟ ହୋଇଗଲା ତାହେଲେ ଭାବିନିଅ ଯେ କିଛି ନଷ୍ଟ ହୋଇନାହିଁ, ଯଦି ସ୍ୱାସ୍ଥ୍ୟ ନଷ୍ଟ ହୋଇଗଲା ବୁଝିନିଅ ଯେ କିଛିଟା ନଷ୍ଟ ହୋଇଗଲା, କିନ୍ତୁ ଯଦି ଚରିତ୍ର ନଷ୍ଟ ହୋଇଗଲା ତାହେଲେ ବୁଝିନିଅ ଯେ ସବୁକିଛି ନଷ୍ଟ ହୋଇଗଲା। ସ୍ମୃତିବୃନ୍ଦ, ଆଜି ଆମ ଦେଶ କାହିଁକି ସାରା ବିଶ୍ୱରେ ମାନବ ଚରିତ୍ରର ଘୋର ଅବନତି ଘଟିଛି? ଏହାର ଫଳରେ ଛଳ, କପଟ, ଚୋରି, ଅନାଚାର, ବ୍ୟଭିଚାର, ହତ୍ୟା, ଦୁଃଖ, ଯନ୍ତ୍ରଣା, ନିର୍ଯାତନା, ଦାରିଦ୍ର୍ୟ ଆଦି ନାନା ସଙ୍କଟରେ ପଡ଼ି ସଚରାଚର ପ୍ରାଣୀ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ରସାତଳଗାମୀ ସମାଜକୁ ସୁଧାରିବାକୁ ହେଲେ ଆମର ସନାତନ ଧର୍ମର ରୀତି ନୀତି ସଂସ୍କାରକୁ ଜୀବନରେ ବ୍ରତ ରୂପେ ଗ୍ରହଣ କରିବା ସହିତ ଧର୍ମପଥକୁ ଅନୁସରଣ କରିବାର ଆବଶ୍ୟକତା ବର୍ତ୍ତମାନ ଆସିଯାଇଛି। ସୁଧୀବୃନ୍ଦ, ବାଲ୍ମୀକି ରାମାୟଣରେ ଉଲ୍ଲେଖ ଅଛି ଯେ ଧର୍ମ ଦ୍ୱାରା ସମ୍ପତ୍ତିର ଉଦ୍ଭବ ହୋଇଥାଏ, ଧର୍ମ ଦ୍ୱାରା ସୁଖ ଆନନ୍ଦ ପ୍ରାପ୍ତ ହୋଇଥାଏ ଏବଂ ସଦାଚାର ଦ୍ୱାରା ମନୁଷ୍ୟକୁ ସବୁକିଛି ପ୍ରାପ୍ତ ହୋଇଯାଏ। ଋଷିମୁନିମାନେ କହିଛନ୍ତି ଯେ ଶୌଚ, ତପସ୍ୟା, ସତ୍ୟ ଆଉ ଦାନ ହେଉଛି ଧର୍ମର ଚାରୋଟି ସ୍ତମ୍ଭ। ଯଦି ଭଗବତ ଆରାଧନା, ଆତ୍ମସଂଯମ, ପରୋପକାର ଏବଂ ସେବା ଏହା ସହିତ ଯୋଡ଼ି ହୋଇଯାଏ ତାହେଲେ ଜୀବନ ଧନ୍ୟ ହୋଇଯାଏ। ମୁଖ୍ୟତଃ ଚରିତ୍ର ହିଁ ଧର୍ମର ପ୍ରାଣ ଅଟେ। ସଦାଚାର ତଥା ଅନ୍ୟ ସବୁ ସଦ୍ଗୁଣଗୁଡ଼ିକୁ ଆଶ୍ରୟ କରିବା ଦ୍ୱାରା ହିଁ ଉତ୍ତମ ଚରିତ୍ର ନିର୍ମାଣ ହୋଇଥାଏ। ଅହିଂସା, ଦୟା, ମୈତ୍ରୀ, ସମତା, ନିଃସ୍ୱାର୍ଥପରତା, ନିରପେକ୍ଷତା ଇତ୍ୟାଦି ସଦ୍ଗୁଣ ହେଉଛି ଚରିତ୍ର ନିର୍ମାଣର ଚାବିକାଠି। କାରଣ ଗୋଟିଏ ଜାତି, ସମାଜ, ଦେଶ ବା ରାଷ୍ଟ୍ରର ଉନ୍ନତି ସେହି ଦେଶର ଚରିତ୍ରବାନ ନାଗରିକମାନଙ୍କ ଉପରେ ହିଁ ନିର୍ଭର କରିଥାଏ। ଆମର ଜୀବନଯାତ୍ରାକୁ ସୁଗମ କରିବା ସହିତ ପ୍ରକୃତ ମାର୍ଗଦର୍ଶନ ପ୍ରଦାନ ପାଇଁ ବେଦ, ଉପନିଷଦ, ପୁରାଣ, ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଦର୍ଶନଶାସ୍ତ୍ର ଆଦି ଅନେକ ଗ୍ରନ୍ଥ ଗନ୍ତାଘରେ ପଡ଼ି ରହିଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରନ୍ତୁ, ଏସବୁ ପଢ଼ନ୍ତୁ, ବୁଝନ୍ତୁ। ଏଥିରେ ନିହିତ ଥିବା ଦିବ୍ୟ ସନ୍ଦେଶଗୁଡ଼ିକୁ ନିଜ ଜୀବନର ଆଦର୍ଶ ରୂପେ ଗ୍ରହଣ କରିବା ନିମନ୍ତେ ପ୍ରୟାସ କରନ୍ତୁ। ଏହାଦ୍ୱାରା ଚିର ସୁଖ, ଅସୀମ ଶାନ୍ତି ତଥା ବସୁଧୈବ କୁଟୁମ୍ବକମର ଯଥାର୍ଥ ଅନୁଭବ ହେବା ସହିତ ଆଦର୍ଶ ଜୀବନ ଗଢ଼ିବାରେ ଏହା ସହାୟକ ହେବ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଚାଷବାସ କଥାରେ ଆମେ ଜାଣିବା ଆଖୁ ଚାଷ ସମ୍ପର୍କରେ। ଓଡ଼ିଶାର ଏକ ପ୍ରମୁଖ ଅର୍ଥକାରୀ ଫସଲ ଭାବରେ ଆଖୁ ଚାଷ, ଯାହାକି ସୁଗରକେନ୍ କଲ୍ଟିଭେସନର ଅତ୍ୟନ୍ତ ଗୁରୁତ୍ୱ ଅଧିକ। ଏହା କେବଳ ଚାଷୀର ଆର୍ଥିକ ଅବସ୍ଥାରେ ସୁଧାର ଆଣେ ନାହିଁ, ବରଂ ଚିନି ଶିଳ୍ପ ଓ ଗୁଡ଼ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଖୁ ଏକ ଦୀର୍ଘକାଳୀନ ଫସଲ, ଏହା ପ୍ରାୟ 10-12 ମାସ ପର୍ଯ୍ୟନ୍ତ ସମୟ ନେଇଥାଏ। ଓଡ଼ିଶାର ଜଳବାୟୁ ଆଖୁ ଚାଷ ପାଇଁ ବେଶ୍ ଅନୁକୂଳ। ଆଖୁରୁ ଆମେ ମୁଖ୍ୟତଃ ଚିନି, ଗୁଡ଼, ମିଶ୍ରି ଏହିପରି ବିଭିନ୍ନ ପ୍ରକାର ଜିନିଷ ପାଇଥାଉ। ଏହା ବ୍ୟତୀତ ଆଖୁରୁ ବାହାରୁଥିବା ଛେଦାକୁ କାଗଜ ଶିଳ୍ପ ଏବଂ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ବ୍ୟବହାର କରାଯାଏ। ବର୍ତ୍ତମାନ ଜାଣିବା

0: ଆଖୁ ଚାଷ ପାଇଁ ଜଳବାୟୁ ଏବଂ ମୃତ୍ତିକା ବିଷୟରେ ଜଳବାୟୁ ଆଖୁ ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ ବୃଦ୍ଧି ସମୟରେ ଅଧିକ ତାପମାତ୍ରା 25 ° C ରୁ 35 ° C ଏବଂ ପାଚିବା ସମୟରେ ଟିକେ ଶୀତଳ ତଥା ଶୁଷ୍କ ପାଗ ଥିଲେ ଆଖୁରେ ଶର୍କରା ଅଂଶ ବୃଦ୍ଧି ପାଏ ବର୍ତ୍ତମାନ ଜାଣିବା ମୃତ୍ତିକା କିପରି ରହିବା ଦରକାର ନିଗିଡ଼ା ଦରସା ମାଟି ବା ମଟାଳ ମାଟି ଆଖୁ ଚାଷ ପାଇଁ ସବୁଠାରୁ ଉତ୍କୃଷ୍ଟ ମାଟିର ଅମ୍ଳତା ଯାହାକି ପିଏଚ୍ 6.5 ରୁ 7.5 ମଧ୍ୟରେ ରହିବା ଭଲ ଜଳ ନିଷ୍କାସନରେ ସୁବିଧା ଥିବା ଜମି ଏଥିପାଇଁ ନିତ୍ୟାନ୍ତ ଜରୁରୀ ବର୍ତ୍ତମାନ ଜାଣିବା କିପରି ଜମି ପ୍ରସ୍ତୁତି କରିବା ଏବଂ ବିହନ ଚୟନ କରିବା ଆଖୁ ଚାଷ ପାଇଁ ଜମିକୁ 3 ରୁ 4 ଥର ଭଲ ଭାବରେ ହଳ କରି ମାଟିକୁ ଗୁଣ୍ଡ କରିବାକୁ ହୁଏ ଶେଷ ହଳ ସମୟରେ ପର୍ଯ୍ୟାପ୍ତ ପରିମାଣର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଉଚିତ ବିହନ କିପରି ଚୟନ କରିବେ ରୋଗମୁକ୍ତ ଏବଂ ପ୍ରାୟ 10 ରୁ 12 ମାସର ପୁରୁଣା ଆଖୁକୁ ବିହନ ଭାବରେ ବ୍ୟବହାର କରାଯାଏ ଆଖୁର ଉପର ଅଂଶରେ ଥିବା ଆଖିଗୁଡ଼ିକ ଶୀଘ୍ର ଗଜା ହୋଇଥିବାରୁ ଏହାକୁ ବିହନ ଭାବେ ବାଛିବା ଶ୍ରେୟସ୍କର ଉନ୍ନତ କିସମ ମଧ୍ୟରେ ବିଭିନ୍ନ ପ୍ରକାର ବିହନ ରହିଛି ତେଣୁ ବିହନ ଚୟନ କରିବା ସମୟରେ ରୋଗମୁକ୍ତ ଏବଂ ଉନ୍ନତ କିସମର ବିହନ ନିଶ୍ଚିତ ଭାବରେ ଚୟନ କରନ୍ତୁ ବର୍ତ୍ତମାନ ଜାଣିବା ରୋପଣ ପ୍ରଣାଳୀ ଓଡ଼ିଶାରେ ସାଧାରଣତଃ 2 ସମୟରେ ଆଖୁ ଲଗାଯାଏ ପ୍ରଥମଟି ହେଉଛି ଶରତକାଳୀନ ଯାହାକି ଅକ୍ଟୋବର ମାସରୁ ନଭେମ୍ବର ମାସ ମଧ୍ୟରେ ଏବଂ ଶୀତକାଳୀନ ଯାହାକି ଜାନୁଆରୀ ମାସରୁ ମାର୍ଚ୍ଚ ମାସ ମଧ୍ୟରେ ନାଳି ପ୍ରଣାଳୀ ଜମିରେ 3 ଫୁଟ ବ୍ୟବଧାନର ନାଳି କରି ସେଥିରେ ଆଖୁ ଗଣ୍ଡିଗୁଡ଼ିକୁ ଧାରି କରି ରଖାଯାଏ ଏବଂ ବିହନକୁ ଲଗାଇବା ପୂର୍ବରୁ କାର୍ବନ ଡୋଜିମ୍ ଭଳି ଔଷଧ ଦ୍ୱାରା ବିଶୋଧନ କରିବା ଉଚିତ ଯାହାଫଳରେ ଉଇ ଏବଂ ନାଲି ପଚା ରୋଗ ହେବାର ଭୟ ନଥାଏ ସାର ଏବଂ ଜଳସେଚନ ଆଖୁ ଏକ ଅଧିକ ଖାଦ୍ୟସାର ଗ୍ରହଣ କରୁଥିବା ଫସଲ ତେଣୁ ନାଇଟ୍ରୋଜେନ୍ ଯାହାକି ଯବକ୍ଷାରଜାନ ଫସ୍ଫରସ୍ ଯାହାକି ସ୍ଫୁରଦ ଓ ପଟାସ୍ ସାରକୁ ସଠିକ୍ ପରିମାଣରେ ଦେବାକୁ ହୁଏ ଜଳସେଚନ ଆଖୁ ଗଜା ହେବାଠାରୁ ଆରମ୍ଭ କରି ଗଢ଼ିବା ପର୍ଯ୍ୟନ୍ତ ନିୟମିତ ଜଳସେଚନ ଦରକାର ବିଶେଷ କରି ଖରାଦିନେ 8 ରୁ 10 ଦିନ ବ୍ୟବଧାନରେ ପାଣି ମଡ଼ାଇବା ଉଚିତ ଅଧିକ ପାଣି ଜମି ରହିଲେ ଆଖୁ ଖରାପ ହୋଇଥାଏ ତେଣୁ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଆଖୁ ଲଗାଇବାର 2 ରୁ 3 ମାସ ପର୍ଯ୍ୟନ୍ତ ଜମିକୁ ଘାସମୁକ୍ତ ରଖିବାକୁ ହୁଏ ଗଛଗୁଡ଼ିକୁ 3 ରୁ 4 ଫୁଟ ହେବା ପରେ ମୂଳ ମାଟି ଚଢ଼ାଇ ଦେବା ଉଚିତ ଏହାଦ୍ୱାରା ଆଖୁ ଗଛ ପବନରେ ପଡ଼ିଯାଏ ନାହିଁ ଆଖୁ ଗଛଗୁଡ଼ିକ ଯେପରି ନଇ ନ ପଡ଼ିବ ସେଥିପାଇଁ କେତୋଟି ଗଛକୁ ପତ୍ର ସାହାଯ୍ୟରେ ବାନ୍ଧି ଦିଆଯାଏ ଆଖୁ ଚାଷରେ ମୁଖ୍ୟତଃ କାଣ୍ଡବିନ୍ଧା ପୋକ ଉଇ ନାଲି ପଚା ରୋଗ ଦେଖାଯାଏ ଏହାର ପ୍ରତିକାର ପାଇଁ ସଠିକ୍ ସମୟରେ କୀଟନାଶକ ପ୍ରୟୋଗ କରିବା ନିହାତି ଭାବରେ ଆବଶ୍ୟକ ଏହା ଏକ କବକଜନିତ ରୋଗ ଏହା ଦେଖାଦେଲେ ଆକ୍ରାନ୍ତ ଗଛକୁ ଉପାଡ଼ି ପୋଡ଼ିଦେବା ଉଚିତ ଏବଂ ପରବର୍ତ୍ତୀ ଚାଷ ପାଇଁ ରୋଗମୁକ୍ତ ବିହନ ବ୍ୟବହାର କରିବା ଉଚିତ ଆଖୁ ପାଚିବାକୁ ପ୍ରାୟ 10 ରୁ 12 ମାସ ଲାଗେ ଯେତେବେଳେ ଆଖୁ ପତ୍ର ହଳଦିଆ ପଡ଼ିଯାଏ କାଟିଲେ ଏକ ପ୍ରକାର ଶବ୍ଦ ହୁଏ ସେତେବେଳେ ଏହାର ଅମଳ ପାଇଁ ପ୍ରସ୍ତୁତ ହେଲା ବୋଲି ନିଶ୍ଚିତ ଭାବରେ ଆମେ ଜାଣିବା
1: ଆଖୁ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ ଉପସ୍ଥାପନା କଲେ ଅନିତା ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଆଜି ଏଥିରେ ଶୁଣିବା ଡିଡାଇ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ତେର୍ନାଥ ଚାଲାଣ ଏବଂ ସାଥୀ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର
2: ଡିଡାଇ ସମ୍ପ୍ରଦାୟର ଭାଇଭଉଣୀମାନେ ମାଲକାନଗିରି ଜିଲ୍ଲାର କୁଡ଼ୁମୁଲୁଗୁମା ଓ ଖଇରପୁଟ ବ୍ଲକର କେତେକ ଅଞ୍ଚଳରେ ବସବାସ କରି ରହିଆସୁଛନ୍ତି ଏମାନେ ଆଦିମ ଅଧିବାସୀ ଏମାନେ ବର୍ଷରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରନ୍ତି ଏବଂ ଏମାନଙ୍କର ପର୍ବପର୍ବାଣୀ ସହିତ ନାଚ ଗୀତର ସମ୍ପର୍କ ଅଭେଦ ପ୍ରତି ମୁହୂର୍ତ୍ତରେ ଏମାନେ ନାଚନ୍ତି ଏବଂ ଗୀତ ଗାଆନ୍ତି ଆଜିର ରେଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଡିଡୋଇ ଭାଇଭଉଣୀମାନଙ୍କର ଗୁବ୍ରିକ୍ସା ବା ଓଷା ପର୍ବ ବେଳର ଗୀତ ତାକୁ ସେମାନେ କହନ୍ତି ଓଷାର କେ ପାଣ୍ଡେନେ ଅସ୍ମାର ଏହି ଗୀତଟିକୁ ସେମାନେ ତାଙ୍କର ଓଷା ପର୍ବ ସମୟରେ ଗାଇଥାନ୍ତି ଓଷା ପର୍ବ ସମୟରେ ସେମାନେ ବିଭିନ୍ନ ଜିନିଷ ନୂଆ କରି ଖାଆନ୍ତି ଯେତେବେଳେ ଅନ୍ୟମାନେ ଗୀତ ଗାଉଥାନ୍ତି ସେତେବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ହାଣ୍ଡି ଉପରେ କୁଲାଟିଏ ଓଲଟା ଭାବରେ ରଖିଥାଏ କୁଲା ଉପରେ ଧନୁଟିଏକୁ ଢେରା ଦିଆଯାଇଥାଏ ଧନୁ ଉପରେ ଜଣେ ଗୋଟିଏ କାଠିକି ଘଷେ ସେଥିରୁ ଗୋଟିଏ ବିଚିତ୍ର ଶବ୍ଦ ବାହାରେ ଏବଂ ଅନ୍ୟ ଜଣେ ଧନୁର ଗୁଣଟିକୁ

ଟାଣୁ ଥାଏ, ଗୀତ ଚାଲିଥାଏ, ତା ସାଙ୍ଗରେ ଧନୁରେ ତାଳ ପଡ଼ୁଥାଏ ଢୁମ୍ ଢୁମ୍ ଢୁମ୍ ଢୁମ୍ ହେଇ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ଗୁବ୍ରିକ୍ସା ଓସାର୍କେ ପାଣ୍ଡେନେ ଅସ୍ମାର ପରିବେଷଣ କରିଛନ୍ତି ଏବଂ ସାଥୀ।

ଏଥର ରେଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଡିଡୋଇ ଭାଇ ଭଉଣୀମାନଙ୍କର ଗୋଟିଏ ଶ୍ରମ ସଙ୍ଗୀତ। ଜମିରେ ଯେତେବେଳେ କାମ ଚାଲିଥାଏ କିମ୍ବା ଅନ୍ୟାନ୍ୟ କାମ ଯେତେବେଳେ ଚାଲେ ସେତେବେଳେ ଉଭୟ ଡିଡୋଇ ପୁରୁଷ ଏବଂ ସ୍ତ୍ରୀମାନେ କାମ କରୁଥାନ୍ତି। କାମ କରି କରି ଯେତେବେଳେ ହାଲିଆ ଲାଗେ ସେତେବେଳେ ଆରମ୍ଭ ହୁଏ ଗୀତ। ଏହି ଗୀତଟି ହାସ୍ୟରସ ସୃଷ୍ଟି କରିବା ପାଇଁ ପ୍ରକୃତରେ ଉଦ୍ଦିଷ୍ଟ। ଏହି ଗୀତଟିକୁ ସେମାନେ ତାଙ୍କ ଭାଷାରେ କହନ୍ତି ବାତିରିଆନି ଅସ୍ମାର ବା କାମ ବେଳେ ଗାଇବା ଗୀତ। ଏହି ଗୀତଟିରେ ସେମାନେ ଘୁଷୁରୀର ରୂପ ବର୍ଣ୍ଣନା କରୁଛନ୍ତି। ହାସ୍ୟରସ ସୃଷ୍ଟି ପାଇଁ ଗୀତରେ ସେମାନେ କହନ୍ତି ଘୁଷୁରୀର ମୁଣ୍ଡ ହାଣ୍ଡି ପରି ତା କାନ କୁଲା ପରି ଲାଞ୍ଜ ଛାଞ୍ଚୁଣି ପରି ଏବଂ ଗୋଡ଼ ମୁଷଳ ପରି। ଏସବୁ ବର୍ଣ୍ଣନା ଯେତେବେଳେ ଗୀତରେ ହୁଏ ସେତେବେଳେ ସେମାନେ କାମ କରୁଥାନ୍ତି ଗୀତ ଗାଉଥାନ୍ତି ଏବଂ ହସୁଥାନ୍ତି।

ହସୁ ହସୁ କାମ କେତେବେଳେ ସରିଯାଏ ସେ କଥା ଜଣାପଡ଼େନି। ତେବେ ବର୍ତ୍ତମାନ ଏହି ମର୍ମର ଗୋଟିଏ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ତ୍ରିନାଥ ଚଲାଣ ଏବଂ ସାଥୀ।

ପରିବେଷଣ କରିବେ ବିଜୟ କୁମାର ସାମନ୍ତରାୟ ଏବଂ ଭୀମସେନ ମହାରଣା। ଘର ଓଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20। ଏଥିରେ ଶୁଣିବେ ଏଡ୍ସ କ'ଣ ଓ କାହିଁକି, ଏ ସମ୍ପର୍କରେ ସାକ୍ଷାତକାର ଡାକ୍ତର ସଞ୍ଜୟ କୋବ୍ରାଙ୍କ ସହିତ, ପରେ ରହିଛି ଅନ୍ୟ ଏକ ସାକ୍ଷାତକାର ମିତାରାଣୀ ଦାସଙ୍କ ସହ ମହିଳାଙ୍କ ପାଇଁ ଯୋଗ ଓ ଧ୍ୟାନର ଉପକାରିତା ସମ୍ପର୍କରେ। ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ କିଛି କଥା କିଛି ଗୀତ କ୍ରମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମ୍ପର୍କରେ ଜାଣିବେ, ପରେ ଅନ୍ୟ ଏକ ସାକ୍ଷାତକାର ସମୟର ସଦୁପଯୋଗ କରିବା କିପରି। ଚୈତ୍ୟଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ହାଲଚାଲରେ ରହିଛି ଏଡ୍ସଠାରୁ ଦୂରେଇ ରହିବା, ଭେଟଘାଟରେ ଜାଣିବେ ଏଡ୍ସ ସୁଜା କାଇଟା, ଶେଷରେ ଜାଣିବେ ଗଛ ଲଗାଉ ଆରି ଜଙ୍ଗଲ ବଢ଼ାଉ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ଜାଣିବେ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 9:30 ଶୁଣିବେ ଲୋକନାଟ ଉଷାବତୀ ହରଣ, ରଚନା ଲକ୍ଷ୍ମୀଧର ସାହୁ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ପଲ୍ଲୀଗୀତ ଶୁଣିବେ ରାତି 8:15। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:30। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମର ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି।

0: ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା 4ଟି ଇଂରାଜୀ ଅକ୍ଷର ସମାହାର, ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ 4ଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ

0: ସମ୍ପର୍କ ଦ୍ୱାରା, ଦ୍ୱିତୀୟରେ ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା, ତୃତୀୟରେ ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା, ଓ ଚତୁର୍ଥରେ ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି ଚାରୋଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ ଏସିଡ୍ ଆମ୍ପ୍ଲିଫିକେସନ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ ଇଞ୍ଜେକ୍ସନ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଥିଲେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ

0: ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026-2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाए जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
0: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
1: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡୋର କୁ ମଜବୁତ କରିବା କେ ଲିଏ ଠୋସ୍ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ हम इंडिया स्वीडन साइंस एंड टेक्नोलॉजी सेंटर बनाने जा रहे हैं।
0: पहलगाम आतंकवादी आक्रमण पर स्वीडन समर्थन पर प्रधानमंत्री मोदी धन्यवाद जनावा सह विश्व स्थिरता प्रति मिलित प्रतिबद्धता लगी आग्रह प्रकाश कर।
1: आतंकवाद पूरी मानवता के लिए गंभीर चुनौती है। पिछले वर्ष पहलगाम में हुए आतंकी हमले के बाद हमें स्वीडन से मिले समर्थन के लिए मैं प्रधानमंत्री क्रिस्टर्सन का आभार व्यक्त करता हूं। हम आतंकवाद और उसके समर्थकों के विरुद्ध लड़ाई जारी रखेंगे।
0: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ୍ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି ଆଗାମୀ ଦିନରେ ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ଏକ ଜାତୀୟ ଗର୍ବର ବିଷୟ। ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେରେ ପହଞ୍ଚବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେକୁ ପ୍ରଥମ ଗସ୍ତ ହେବ। ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଗସ୍ତ କରିଛନ୍ତି। ସେଠାରେ ଶ୍ରୀ ମୋଦି ରାଜା ହେରାଲ୍ଡ ପଞ୍ଚମ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ ଓ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତକାଳରେ ଶ୍ରୀ ଶାହା ରାୟପୁର ଓ ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ ଜରୁରୀକାଳୀନ ସେବା ଡାଏଲ୍ 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚ ଅମର ବାଟିକାରେ

0: ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭି ଡି ସତୀଶନ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11ଟି ମନ୍ତ୍ରୀପଦ ମିଳିଥିବା ବେଳେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ 5ଟି, କେରଳ କଂଗ୍ରେସ ଜୋସେଫ୍, ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ୍ ଏବଂ କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟିକୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ମିଳିବ। ଶ୍ରୀ ସତୀଶନଙ୍କ ଘୋଷଣା ଅନୁଯାୟୀ ଥିରୁବାଞ୍ଚୁର ରାଧାକ୍ରିଷ୍ଣନ ବାଚସ୍କତି ଏବଂ ସାନିମୋଲ ଉସ୍ମାନ ଉପବାଚସ୍କତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃ ଆକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165ରୁ ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-7171-7117-2331-4444-2381-0481 ଏବଂ 23717106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ରେ 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏଚ୍ ଚିଦାମ୍ଘରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସୁରଭି, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଦମୟନ୍ତୀ ବୈକାର। ଶୁଣିବା କାର୍ଯ୍ୟକ୍ରମ ସୁରଭି।

0: ୱାଓ, ଏମିତି ସୁନ୍ଦର ସୁନ୍ଦର ଗୀତରେ ଆପଣଙ୍କ ମନକୁ ଲହରୀ କରୁଥିବା ଜଣେ ଜଣାଶୁଣା ଗୀତିକାର ହେଉଛନ୍ତି ଡକ୍ଟର ନିର୍ମଳ ନାୟକ। ଶବ୍ଦ ସବୁ ଫୁଲ ହେଇ ଫୁଟେ ତାଙ୍କ କଲମ ମୁନରୁ, ଆଉ ସେଇ ଫୁଲ ବାସ ଚହଟାଏ ଚାରିଆଡ଼େ। ଆପଣଙ୍କୁ, ମୋତେ, ସେମାନଙ୍କୁ, ସମସ୍ତଙ୍କୁ ବିଭୋର କରେ, ବିମୋହିତ କରେ, ହଜେଇ ଦିଏ, ମଜେଇ ଦିଏ। ଚାଲନ୍ତୁ ନା ଆଜି ବି ତାଙ୍କର କିଛି କଥା ଆଉ କିଛି ଗୀତରେ ହଜିବା, ମଜିବା, ଯିବା। ବର୍ତ୍ତମାନ ଡକ୍ଟର ନିର୍ମଳ ନାୟକଙ୍କ ବଳକା କଥା ଶୁଣିବା। ସାର୍, ଆପଣ ଆଗରେ ବି କାମ କରୁଥିଲେ, ଏବେ ବି କାମ କରୁଛନ୍ତି, କଣ୍ଟିନ୍ୟୁ ଆପଣଙ୍କର ଚାଲିଛି ଇଣ୍ଡଷ୍ଟ୍ରିରେ, କଣ ପାର୍ଥକ୍ୟ ଦେଖନ୍ତି ଆଗର ଆଉ ଏବେର ଭିତରେ?
1: ଏବେ ପ୍ରତିଯୋଗିତା ବହୁତ ବଢ଼ିଯାଇଛି, ସେତେବେଳେ କମ୍ କାମ ହଉଥିଲା, ଏବେ ବେଶୀ କାମ ହଉଛି। ଏବେ କମ୍ ସମୟ ଭିତରେ କାମ, ଯୋଉଠି କାମଟାକୁ ଆମେ ଦୁଇ ମାସ ନଉଥିଲେ, ଏବେ ପ୍ରଡ୍ୟୁସର୍ କହୁଛନ୍ତି ଭାଇ 15 ଦିନ ଭିତରେ ଆମକୁ ଦିଅ ସ୍କ୍ରିପ୍ଟଟା। ହଁ, ଏଠି ସମୟ ଦିଆଯାଉ ନାହିଁ, ମାନେ ଯୁଗ ଓଲଟି ଯାଇଛି। ଆଗ ପ୍ରଡ୍ୟୁସର୍ ମାନେ କହୁଥିଲେ ଯେ, ଯଦି ଜଣେ କହୁଥିଲେ ଯେ ବାବୁ ଏଇ ଯେଉଁ ସ୍କ୍ରିପ୍ଟଟା କେତେ ଦିନ ସରିବ, ନା ମାସେ ସରିବ, ତାହେଲେ କ'ଣ ଆପଣ ଠକିଦେବେ ଆଉ ନା? ମାନେ ନା, ମିନିମମ୍ ଗୋଟେ ସ୍କ୍ରିପ୍ଟ 3 ମାସ ହେବା କଥା ନା ହଉଥିଲା ସେତେବେଳେ, 6 ମାସ ସୁଟିଂ ହଉଥିଲା। ଏବେ ବି ଆପଣ ଦେଖନ୍ତୁ, ସାଉଥର ଗୋଟେ ଗୋଟେ ଫିଲ୍ମ ସ୍କ୍ରିପ୍ଟ ହେଉଛି 2-3 ବର୍ଷ ସ୍କ୍ରିପ୍ଟ ହେଉଛି। ମୁଁ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେଉଛି, ଯେତେବେଳେ ଆମେ ଆଲବମ୍ ସମୟରେ ଏଣ୍ଟ୍ରି କରିଥିଲୁ ମାର୍କେଟରୁ, ଯେତେବେଳେ ଓଡ଼ିଆ ଆଲବମ୍ କହିଲେ ଇଣ୍ଡିଆରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଓଡ଼ିଶା ଆଲବମ୍ ହେଉଥିଲା, ଲକ୍ଷ ଲକ୍ଷ କ୍ୟାସେଟ୍ ବିକ୍ରି ହେଉଥିଲା, କ୍ୟାସେଟ୍ 10 ଲକ୍ଷ ଏଟା 20 ଲକ୍ଷ ଗଲା ବିକ୍ରି ହେଉଥିଲା, ସେ ବନ୍ଦ ହେଲା। ହଠାତ୍ ଲୋକମାନେ କହିଲେ ଯେ, ବହୁତ ଜଣ କହିଲେ, ଯେଉଁମାନେ ମାନେ ଯେଉଁ ଅଙ୍ଗୁର ନ ଖାଇଲା ଖଟା ଯେଉଁମାନଙ୍କର ହୁଏ, ସେମାନେ କହନ୍ତି ଭାଇ ଆଉ କ'ଣ, ତମର ତ ଇଣ୍ଡଷ୍ଟ୍ରି ବନ୍ଦ ହେଲା, ତମେ କ'ଣ କରିଛ ଏବେ, କିଛି କାମ ନଥିବ? ମୁଁ ଇଣ୍ଡଷ୍ଟ୍ରି ବନ୍ଦ ହେଇନି।
0: ତାମାନେ ଲୋକମାନେ କୁହନ୍ତି ଯେ ଇଣ୍ଡଷ୍ଟ୍ରି ବନ୍ଦ ହେଇଗଲାଣି, ଆପଣମାନେ କେମିତି ଚଳୁଛନ୍ତି, ଫାଇନାନ୍ସିଆଲ କଣ୍ଡିସନ କେମିତି ଅଛି ଆପଣଙ୍କର?
1: କିନ୍ତୁ ସେମାନେ ଜାଣିନାହାନ୍ତି ଯେ, ଗୋଟେ ଆଳୁଟେ ଆଗ ବଜାରରେ ବିକ୍ରି ହେଉଥିଲା, ହାଟରେ ବିକ୍ରି ହେଉଥିଲା, ଏବେ ଏସି ରୁମ୍ରେ ବିକ୍ରି ହେଉଛି, ଏସି ରୁମ୍ରେ ବିକ୍ରି ହେଉଛି। ତେଣୁ ସେ ଚାଷୀ ଯିଏ ସେ ଆଳୁ ଚାଷ କରୁଛି, ତା ପ୍ରଡକ୍ଟଟାକୁ ବିକିବାର ମିଡିୟମଟା ଚେଞ୍ଜ, କ୍ୟାସେଟ୍ ବନ୍ଦ ହେଇଛି, ଟେପ୍ ରେକର୍ଡ ବନ୍ଦ ହେଇଛି, ୟୁଟ୍ୟୁବ୍ ଆସିଛି, ଲ୍ୟାପଟପ୍, ପେନ୍ ଡ୍ରାଇଭ୍ ଆସିଛି, ସେଥିରେ ଗୀତ କିଏ ମ୍ୟୁଜିକ୍, କିଏ ଯେଉଁ ଆପଣ ଯେଉଁ ରିଙ୍ଗଟୋନ୍ ଶୁଣୁଛନ୍ତି, ରିଙ୍ଗଟୋନ୍ ପଇସା ଦେଉଛନ୍ତି, ସଙ୍ଗୀତକୁ ବିଭିନ୍ନ ପ୍ରକାର ଆପଣ ପଇସା ଦେଉଛନ୍ତି, ଡବଲ୍ ପଇସା ବି ଦେଉଛନ୍ତି ଆପଣ, କିନ୍ତୁ ସେଇଟା ବହୁତ ଲୋକ ଜାଣିନି।

0: ପୂର୍ବେ ଆମ ଇଣ୍ଡଷ୍ଟ୍ରିରେ ମ୍ୟୁଜିକ୍ ଡାଇରେକ୍ଟର ହେଲେ କିମ୍ବା ଲିରିସିଷ୍ଟ ହେଲେ ଏମାନଙ୍କୁ ଟିକେ ନେଗ୍ଲେକ୍ଟ କରାଯାଉଥିଲା କି?
1: ଇଣ୍ଡଷ୍ଟ୍ରି ଯେତେବେଳେ ନୂଆ ତିଆରି ହେଲା, ପ୍ରଥମେ ଟିକେ ବେଙ୍ଗଲୀ ଡୋମିନେଟେଡ୍ ଥିଲା, ସାଉଥରେ ଡେକିନ

0: ଜେନ ଆସିଲେ, ସାଉଥରେ ଡାଇରେକ୍ଟର ଆସିଲେ, ସାଉଥରେ କିଛି ଆସିଲେ ଆସିଲେ ଏମିତି ଆସିଲେ, ସାଉଥର ମ୍ୟୁଜିକ୍ ଡାଇରେକ୍ଟର ଆସିଲେ, ତାପରେ ବେଙ୍ଗଲୀରେ ଆସିଲେ। କିନ୍ତୁ ଧୀରେ ଧୀରେ ଧୀରେ ଧୀରେ ଆମେ ଆମର ଗୋଟେ ସ୍ୱତନ୍ତ୍ର ପରିଚୟ ତିଆରି କଲୁ, ଆମେ ଆମର ଗୋଟେ ଇଣ୍ଡଷ୍ଟ୍ରି ତିଆରି କଲୁ, ଆମ ଓଡ଼ିଆ କଳାକାର, ଓଡ଼ିଆ ଟେକ୍ନିସିଆନ, ଓଡ଼ିଆ ମ୍ୟୁଜିକ୍ ଡାଇରେକ୍ଟର ଆମର ତ ବହୁତ କରିଛନ୍ତି। ଆମର
1: ସାର୍ ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ଗୋଟେ କ୍ୟାମ୍ପେନିଂ ଚାଲିଛି କି ସିଙ୍ଗର ମାନଙ୍କର କିମ୍ବା ମ୍ୟୁଜିକ୍ ଡାଇରେକ୍ଟର ମାନଙ୍କର, ଯାହାଫଳରେ ଅନ୍ୟାନ୍ୟ ଯୋଉ ଦକ୍ଷ କଳାକାର ମାନେ ଟିକେ ପଛକୁ ରହୁଛନ୍ତି?
0: ସେଟା ସବୁ ସମୟରେ ଥିଲା,
1: ଆଗରେ ବି ଥିଲା,
0: ଥିଲା। ଅକ୍ଷର ମହାନ୍ତି ଗୋଟେ ଗୋଷ୍ଠୀ ଥିଲା, ପ୍ରଫୁଲ୍ଲ ଗୌରଙ୍କର ଗୋଟେ ଗୋଷ୍ଠୀ ଥିଲା,
1: ଆଜ୍ଞା ଆଜ୍ଞା,
0: ତାଙ୍କ ସିଙ୍ଗରେ ତାଙ୍କର ଗାଇପାରିବିନି, ତାଙ୍କ ସିଙ୍ଗର ସେତେବେଳେ ଆହୁରି ରେଷ୍ଟ୍ରିକ୍ସନ୍ ଥିଲା, ଏବେ ତ ହେଲେ ସେମିତି କିଛି ନାହିଁ। କିନ୍ତୁ ଯିଏ ଯାହାକୁ ଟାଇମ୍ ଦେଲା, ଯିଏ ଯାହା ପାଖରେ ବସିଲା, ସେଟା ଅଲଗା କଥା।
1: ମାତ୍ର ଲବି କରିବା ଜରୁରୀ,
0: ଲବି ଅଲୱେଜ୍ ରହିବ, ସବୁବେଳେ ଲବି ସବୁବେଳେ ରହିବ। ଆଉ ଗୋଟେ କଥା କହୁଛି, ଯଦି ଟ୍ୟାଲେଣ୍ଟ ଅଛି ତ ଲବି ବି ଦରକାର ନାହିଁ, ଆଉ ସମସ୍ତେ ଲବି କରୁନାହାନ୍ତି। ନିଶ୍ଚିତ ଭାବରେ ମୁଁ ଆଜି ଯଦି ଭଲ କାମ କରିପାରି, ମୋତେ ଏକ୍ସ ୱାଇ ଜେଡ୍ ଡାକିବ, ନିଶ୍ଚିତ ଭାବେ ଡାକିବ, ତା କ୍ୟାମ୍ପରେ ମୁଁ ଥାଏ କି ନଥାଏ। କ୍ୟାମ୍ପ କଥାଟା ସେଟା ସବୁ ସମୟରେ ଗୋଟେ

0: ଓଡ଼ିଆ ଇଣ୍ଡଷ୍ଟ୍ରି କଥା ଯେତେବେଳେ ଆମେ ଆଲୋଚନା କରୁଛେ ସାର୍ ଯେ ଆମର ବଢ଼ିଛି କ'ଣ ଆଉ କମିଛି କ'ଣ, ଦେଖନ୍ତୁ ଆଗରେ ବହୁତ ଗୁଡ଼ିଏ ଆର୍ଟିଷ୍ଟ ନଥିଲେ, ଏବେ ଗଦା ଗଦା ଆର୍ଟିଷ୍ଟ, ହିରୋ ହିରୋଇନ୍ ହେଲେ, ସିଙ୍ଗର ହେଲେ, ମ୍ୟୁଜିସିଆନ୍ ହେଲେ କିମ୍ବା ବାଦ୍ୟକାରମାନେ ହେଲେ, ତ କ'ଣ ବଢ଼ିଛି ଆଉ କ'ଣ କମିଛି ଆପଣ କ'ଣ କହିବେ?
1: ମାନେ କମିବାରେ ଆମର କ'ଣ ହେଇଛି, ଆମେ ଲୋକମାନଙ୍କ ପାଖକୁ ଟିକେ ଦୂରେଇ ଯାଉଛୁ, ଲୋକମାନଙ୍କର ପ୍ରିୟ ଭାଜନ ହେବା ପାଇଁ ଓଡ଼ିଆ ସିନେମା ପ୍ରତି ଯେଉଁ ଲୋକମାନଙ୍କର ଯେଉଁ ଆକର୍ଷଣ ବା ମମତା ଥିଲା ସେଟା କୌଣସି ଗୋଟେ କାରଣରୁ ଆମେ ଟିକେ ଦୂରେଇ ଯାଇଛୁ, ନହେଲେ ସବୁ କ୍ଷେତ୍ରରେ ଆମେ ଠିକ୍ ଅଛି।

0: ରୋମାଣ୍ଟିକ ଗୀତ ଡାଇଲଗ ସବୁ ଲେଖିପାରନ୍ତି। ହାଓ
1: ଦ୍ୟାଟ ଟୁ ଦିସ୍ ଇଜ୍ ନଟ୍ ଏକ୍ଜାକ୍ଟଲି ବସ୍ତୁବାଦୀ ପ୍ରେମ ନୁହେଁ। ତା ମାନେ ମୁଁ ଗୋଟେ ପ୍ରେମ କରିବି, ଗୋଟେ ଝିଅକୁ ଭଲ ପାଇଲା ପରେ ମୁଁ ଗୀତ ଭଲ ପ୍ରେମ ଗୀତ ଲେଖିବି। ମୋ ମନ ସ୍ତରରେ ମୁଁ ପ୍ରେମ କରିପାରିବି, ହେଲା, ମୋ ମନ ସ୍ତରରେ ମୁଁ ରୋମାଣ୍ଟିକ ହେଇପାରିବି। ତେଣୁ ମୁଁ ଯଦି ପ୍ରେମ କରିବା ପାଇଁ ଗୋଟେ ଝିଅକୁ ପ୍ରେମ କରିବାକୁ ଚାହିଁବି, ମୁଁ ଯଦି ମର୍ଡର କରିବା ଗୋଟେ ମର୍ଡର ଗୀତ ଲେଖିବା ଯଦି ଜଣେ ମର୍ଡର କରିବି ନା କ'ଣ? ସେଟା ସେଟା ହଉଛି ଆମେ ଗୋଟେ କ୍ରିଏଟର।
0: ବ୍ୟକ୍ତିଗତ ଜୀବନରେ ଆପଣ କେମିତି ପ୍ରେମିକ, ଜଣେ ଏକ୍ସପ୍ରେସିଭ ନା ସାଇଲେନ୍ସ ନିରବ ପ୍ରେମିକ?
1: ନିହାତି ଭାବରେ ଆମେ ଜଣେ ସାଇଲେଣ୍ଟ ପ୍ରେମିକ।

ଦେଖନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଙ୍ଗୀନ ମିଜାଜ ପାଇଁ ଯେଉଁମାନେ ଗୀତ ଲେଖୁଛନ୍ତି, ଡାଇଲଗ ଲେଖୁଛନ୍ତି, ଷ୍ଟୋରୀ ଲେଖୁଛନ୍ତି, ସେମାନେ ରୋମାଣ୍ଟିକ ହେବା ନିହାତି ପକ୍ଷେ ଜରୁରୀ ଅଟେ। ଆପଣ ସବୁବେଳେ କୁହନ୍ତି ଯେ ଆପଣ ବିଲକୁଲ ବି ରୋମାଣ୍ଟିକ ନୁହଁ, ନା କଲେଜ ଜମାନାରେ ଥିଲେ ନା ଏବେ, ତଥା ବି ଆପଣ ଏତେ ସୁନ୍ଦର।

0: ସେଟା ନୁହେଁ। କଥା ହଉଛି ସେଟା ହଉଛି ଆମେ ଗୋଟେ କ୍ରିଏଟର।
1: ବ୍ୟକ୍ତିଗତ ଜୀବନରେ ଆପଣ କେମିତି ପ୍ରେମିକ, ଜଣେ ଏକ୍ସପ୍ରେସିଭ ନା ସାଇଲେନ୍ସ ନିରବ ପ୍ରେମିକ?
0: ନିହାତି ଭାବରେ ଆମେ ଯେଉଁମାନେ ଜଣେ ସାଇଲେଣ୍ଟ ପ୍ରେମିକ। ପ୍ରେମକୁ ପ୍ରତ୍ୟେକ ମଣିଷ ଭଲ, ପ୍ରେମଟା ହେଉଛି ଗୋଟେ ସୁନ୍ଦର ଜିନିଷ, ପ୍ରେମଟା ହେଉଛି ଭଗବାନଙ୍କ ଗୋଟେ ସୃଷ୍ଟି, ସେଇଟା ବହୁତ ଭଲ ଜିନିଷ। ଯେମିତି ଗୋଟେ ଛୁରୀଟାକୁ ଭଗବାନ ସୃଷ୍ଟି କରିଛନ୍ତି, କାହାର ଜୀବନ ବଞ୍ଚିବା ପାଇଁ, କାହାର ଅପରେସନ୍ କରିବା ପାଇଁ, କାହାକୁ ମର୍ଡ଼ର କରିବା ପାଇଁ। ତେଣୁ ପ୍ରେମକୁ କିଏ କେମିତି ନଜର ଦେଖେ, କିଏ କେମିତି ତାକୁ ୟୁଜ୍ କରେ ଅଲଗା କଥା। ପ୍ରେମଟା ହେଉଛି ଗୋଟେ ମଣିଷର, ଆମେ ଭଲ ପାଇଁ ଆମେ ଲୋକ କରୁଛୁ, ପ୍ରେମକୁ ସାତ୍ତ୍ୱିକ ଦିଗରେ ଇଏ କରୁଛୁ।
1: ଆପଣଙ୍କ ଲଭ୍ ମ୍ୟାରେଜ?
0: ମୋର ଲଭ୍,
1: ହଁ ସାର୍, ବହୁତ ବର୍ଷ ପୂର୍ବରୁ ଆପଣ ଲଭ୍ କରିଛନ୍ତି, ପ୍ରେମ କରିଛନ୍ତି, ସେତେବେଳେ ପ୍ରେମରେ ଗୋଟେ ଶୁଦ୍ଧତା ଥିଲା, ପବିତ୍ରତା ଥିଲା, ଗୋଟେ ଶାଳୀନତା ଥିଲା।
0: ଆଜିର ଲଭ୍, ସ୍ପାର୍କ ଲଭ୍, ଡିଜିଟାଲ ଲଭ୍, ଯୋଉ ମୋବାଇଲ, ହ୍ୱାଟ୍ସଆପ୍ ମେସେଜ, ଏସବୁ ଜିନିଷ ନାହିଁ, ଆମ ବର୍ଷ ନଥିଲା।
1: ତାମାନେ ନବେ ଦଶକର ପ୍ରେମ, ଚିଠି ଲେଖା ଲେଖି, ଫୋନ କରାକରି,
0: ମାନେ ମାନେ ଲ୍ୟାଣ୍ଡ ଫୋନ୍ ଟଙ୍କିକିଆ କଏନ୍ ଗଳିକିରି ପ୍ରେମ, ସେ ଜମାନାର ପ୍ରେମିକ ଆମେ। ତେଣୁ ସେ ପ୍ରେମ ଅଲଗା ନିଆର ପ୍ରେମ।
1: ଲଭ୍ ଲେଟର ଲେଖିଛନ୍ତି କେବେ?
0: ହଁ, ବହୁତ ବହୁତ ଜଣ ପାଇଁ ଲେଖିଛି, ରକ୍ତରେ ବି ଚିଠି ଲେଖା ହେଇଛି,
1: ରକ୍ତରେ,
0: କିନ୍ତୁ ସେଟା ମାନେ ଛେଳି ରକ୍ତ ରକ୍ତ କବି
1: ରକ୍ତ କବି। ସାର୍, ସେଇ ଯୋଉ ପ୍ରେମ, ଯୋଉ ଦୂରତା ଥିଲା, ସେ ଦୂରତାକୁ କେମିତି ଡିଫାଇନ୍ କରନ୍ତି ଆପଣ?
0: ସେ ଦୂରତାଟା ହିଁ ପ୍ରେମଟାକୁ ଷ୍ଟ୍ରଙ୍ଗ କରେ, ଷ୍ଟ୍ରଙ୍ଗ କରେ। ସେ ଦୂରତା ଆଜି ନାହିଁ ବୋଲି, ଆଜି ଡିଜିଟାଲ ଦୁନିଆ ହେଇଛି, ଆମେ ସବୁ ଜିନିଷ ପାଖରେ ପାଇଯାଉଛୁ, ସେ ପ୍ରେମ ବି ଲାଷ୍ଟିଂ କରୁନି। ଗୋଟେ ବଲ୍ବଟେ କିଣିଲେ ବର୍ଷେ ଗ୍ୟାରେଣ୍ଟି ହେଉଛି, କିନ୍ତୁ ଗୋଟେ ପ୍ରେମର ଗ୍ୟାରେଣ୍ଟି ନାହିଁ ଏବେ। ନୋ ଗ୍ୟାରେଣ୍ଟି, ନୋ ଗ୍ୟାରେଣ୍ଟି।

0: ଓଡ଼ିଶାର ଜଣେ ସୁନାମଧନ୍ୟ ଗୀତିକାର ଡକ୍ଟର ନିର୍ମଳ ନାୟକଙ୍କ ସବୁଠୁ ବଡ ଖୁସିର ଦିନ କୋଉଟା ଥିଲା?
1: ଯେତେବେଳେ ମୋ ପୁଅ ଜନ୍ମ ହେଇଥିଲା।
0: କୋଉ ଦିନ ବହୁତ ଦୁଃଖ ପାଇଥିଲେ?
1: ଦୁଃଖ ଦେଇଥିଲା ଯେତେବେଳେ ପ୍ରଥମେ ଫିଲ୍ମରେ ମୁଁ କାମ କରିକି ମୋ ନାଁ ମାନେ ଦେଖିପାରିନଥିଲି, ପରଦାରେ ଭାରି ସ୍ୱପ୍ନ ଥିଲା। ଛୋଟବେଳୁ ମୁଁ ଯେତେବେଳେ ପାଠ ପଢ଼ୁଥିଲି ରେଡ଼ିଓ ଶୁଣିକି ପାଠ ପଢ଼େ, ଘରେ ବହୁତ ଗାଳି ଶୁଣିଛି, ଲୁଚେଇକି ରେଡ଼ିଓ ଶୁଣିଥାଏ, ପାଠ ପଢ଼େ। ସେତେବେଳେ ରେଡ଼ିଓରେ ଯେଉଁମାନେ ଲେଖୁଥାନ୍ତି, ଗୀତିକାର ହେଲା କି ରାଇଟର ହେଲା, ତାଙ୍କ ନାଁ ଶୁଣି ମୋର ଜିଲ୍ଲା ସିଓ ଯେ ମୁଁ ଏମିତି ଲେଖିପାରିବି କି ନାହିଁ। ଯେତେବେଳେ ମୁଁ କଟକ ଆସିଲି, ଯେତେବେଳେ ମୁଁ ସିନେମା ଇଣ୍ଡଷ୍ଟ୍ରିରେ ଜଡ଼ିତ ହେଲି, ମୋର ଗୋଟେ ସ୍ୱପ୍ନ ଥିଲା, ଆଶା ଥିଲା ଯେ ସିନେମା ପରଦା ମୋ ନାଁଟେ ବାହାରିବ ବୋଲିକିରି।
0: ଆଜ୍ଞା,
1: ଗୋଟେ ଦୁଃଖ ଲାଗିଥିଲା।
0: ଆଜ୍ଞା ଆଜ୍ଞା ସାର୍, ଇଣ୍ଡଷ୍ଟ୍ରିରେ ଆପଣ ବହୁତ ଗୁଡ଼ିଏ ପିଢ଼ିକୁ ଦେଖିଲେଣି, ଯେତେ ସବୁ ପିଢ଼ି ଦେଖିଛନ୍ତି ଆପଣ, ଏସବୁ ପିଢ଼ି ଭିତରେ ଇଣ୍ଡଷ୍ଟ୍ରିକୁ ଆଗକୁ ଆପଣ କୋଉଠି ଦେଖୁଛନ୍ତି, କେମିତି ଦେଖୁଛନ୍ତି?
1: ନାଇଁ, ଆମେ ଯେତେବେଳେ ଇଣ୍ଡଷ୍ଟ୍ରିରେ ପାଦ ଦେଲୁ, ପ୍ରଥମେ ଇଣ୍ଡଷ୍ଟ୍ରି ଗୋଟେ ଅଲଗା ପ୍ରକାର ଥିଲା, ବହୁତ ଲିମିଟେଡ୍ ଥିଲା। ଓନ୍ଲି ଆମ ପାଖରେ କେବଳ DD1 ରେଡ଼ିଓ ଥିଲା ଆଉ କମର୍ସିଆଲ ଆଲବମ୍ ଥିଲା, ସିନେମା ବର୍ଷକୁ 2-3 ହଉଥିଲା। ଯେଉଁ 2-3 ଯେଉଁମାନେ ରଥି ମହାରଥୀମାନେ କାମ କରୁଥିଲେ, ଆମ ପାଇଁ ଜାଗା ନଥିଲା। ଏବେ ଇଣ୍ଡଷ୍ଟ୍ରି ବହୁତ ବଢ଼ିଯାଇଛି ଯେ ଏଭ୍ରି ନ୍ୟୁ କମର୍ ପାଇଁ ଚାନ୍ସ ଗୋଟେ ପ୍ଲାଟଫର୍ମ ହେଇଯାଇଛି, ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ସବୁ ହେଇଯାଇଛି। ଜଣେ ଚାହିଁଲେ ବି ନିଜେ ଗୀତ ଲେଖିକିରି ବି ୟୁଟ୍ୟୁବ୍ରେ ଛାଡ଼ି ଦେଉଛି, ବା ନିଜେ ଯାହା କରି ୟୁଟ୍ୟୁବ୍ ଛାଡ଼ି ଦେଉଛି। ସେତେବେଳେ ନଥିଲା, ସେତେବେଳେ ଆମକୁ ଷ୍ଟ୍ରଗଲ୍ କରିବାକୁ ପଡ଼ିଥିଲା। ଗୋଟେ କମ୍ପାନୀ, ଗୋଟେ ରାଇଟର୍ କି ଗୀତିକାର କି ଗୋଟେ ଆର୍ଟିଷ୍ଟ କି ନବଶେଷ ଷ୍ଟାମ୍ପ ମାରିବ, ସେ ଓକେ କଲା ପରେ ଆମେ ଚାନ୍ସ ପାଉଥିଲୁ। ଭାରି କଷ୍ଟ ହେଉଥିଲା, ପ୍ରଡ୍ୟୁସର୍ ପାଖକୁ ଦୌଡ଼ି ଦୌଡ଼ି, ଫିଲ୍ମ ବାଲା ପାଖକୁ ଦୌଡ଼ି ଦୌଡ଼ି, ମାନେ ଚପଲ ଛିଡ଼ି ଯାଉଥିଲା, ବହୁତ କଷ୍ଟ। ସେମାନେ ଟ୍ରଷ୍ଟ କରୁଥିଲେ। ଏବେ ବହୁତ ଚ୍ୟାନେଲ୍ ହେଇଯାଇଛି, ବହୁତ କାମ ବଢ଼ିଯାଇଛି, ବହୁତ FM ହେଇଯାଇଛି, ବହୁତ ସିନେମା ବି ହେଇଯାଇଛି, ପ୍ରତିଦିନ 8-10 ସିନେମା ମୁହୂର୍ତ୍ତ ହେଉଛି। ତେଣୁ ଗୋଟେ ୱାଇଡ୍ ରେଞ୍ଜରେ କାମ ଚାଲିଛି। ତା ସହିତ ଗୋଟେ ଆମର OTT ପ୍ଲାଟଫର୍ମ ବି ଆସିଗଲାଣି, ୱେବ୍ ସିରିଜ୍ ବି ଆସିଗଲାଣି, ତେଣୁ ୟୁଟ୍ୟୁବ୍ ବି ଆସି ୟୁଟ୍ୟୁବ୍ ଜମାନା ଚାଲିଛି। ତେଣୁ କାମ ବହୁତ ବଢ଼ିଯାଇଛି, ଇଣ୍ଡଷ୍ଟ୍ରି ବହୁତ ବଡ଼ ହେଇଯାଇଛି ଏବେ। ଆଉ ଇଣ୍ଡଷ୍ଟ୍ରିରେ ସମସ୍ତେ ଯିଏ ଟିକେ କାମ କରି ଜାଣିଛି, ସେ ନିଶ୍ଚିତ ଭାବରେ ବିଜି ରହିବ ଆଉ ପେଟ ପୋଷିପାରିବ, ଭଲ ଭାବରେ ରହିପାରିବ। ତେଣୁ ସେତେବେଳେ ଭାରି କଷ୍ଟ ଥିଲା ଅବଶ୍ୟ।

0: ସାର୍ ବର୍ତ୍ତମାନ ଯେଉଁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆୱାର୍ଡ ଫଙ୍କସନ୍ ଗୁଡ଼ାକ ହେଉଛି, ସେ ଗୀତିକାର ହେଲେ କିମ୍ବା ମ୍ୟୁଜିକ୍ ଡାଇରେକ୍ଟର ହେଲେ କିମ୍ବା ଆକ୍ଟର ଆକ୍ଟ୍ରେସ୍ ହେଲେ, ଆକ୍ଚୁଆଲି ସେମାନେ ଡିଜର୍ଭ କରନ୍ତି କି ଆୱାର୍ଡ ପାଇଁ?
1: ଶୁଣନ୍ତୁ, ଯିଏ ଡିଜର୍ଭିଂ ଲୋକ, ଯିଏ ଟ୍ୟାଲେଣ୍ଟ ଲୋକ, ସେ ଆୱାର୍ଡକୁ ଭରସା କରେନି, ତାକୁ ରିୱାର୍ଡ ଦରକାର। ରିୱାର୍ଡ ଆୱାର୍ଡ ଭିତରେ ବହୁତ ଡିଫରେନ୍ସ।
0: ଆଜ୍ଞା ଆଜ୍ଞା।
1: ଦେଖନ୍ତୁ, ଯେତେ ସାମ୍ପ୍ରତିକ ଘଟଣା ନେଇକି ଗୀତ ଓଡ଼ିଶାରେ, ମୁଁ ନିଜେ ଗର୍ବ କରୁନି, ମୁଁ ବହୁତ କରିଛି। ସର୍ଜିକାଲ ଷ୍ଟ୍ରାଇକ୍ ଗୀତ ମୁଁ କରିଛି, ପେଟ୍ରୋଲ ରେଟ୍ ଯେଉଁ ବଢ଼ିଲା, ପ୍ରେମ ଗାଡ଼ି ଆଗକୁ ବଢ଼ା କରିଛି, ସ୍ୱଚ୍ଛ ଭାରତ ପ୍ରେମ କରିଛି, ଗୋଟେ ପ୍ରେମରେ ଯିଏ ଲାଗିବନି ଜମା ଗୀତ କରିଛି, ଆଧାର କାର୍ଡ଼ କରିଛି। ଆମେ ହେଉଛୁ ଶ୍ରମିକ, ଆମକୁ ଯେଉଁ ଯିଏ ମୂଲ ଦେଲୁ, କଳା ଶ୍ରମିକ ଆମେ।
0: ସାର୍, ଯେଉଁ ନୂଆ ପିଲାମାନେ ଆସିକି ଠକି ହେଇଯାନ୍ତି, ତାଙ୍କୁ କଣ କହିବେ ଆପଣ?
1: ଠକି ହବାଟା ସେଟା ସବୁ ସମୟରେ ବି ରହିଆସିଛି, ସେମିତି କିଛି ଲୋକ ଅଛନ୍ତି, କିଛି ମିସ୍ୟୁଟିଲାଇଜ୍ କରା ଲୋକ ଅଛନ୍ତି, ସବୁ ସମୟରେ ଅଛନ୍ତି, ଆବାହନ କାଳ ଅଛି। କିନ୍ତୁ ପ୍ରଥମେ କଥା ହେଉଛି, ଯେଉଁମାନେ ଲେଖିବାକୁ ଆସନ୍ତି, ମୁଁ ତାଙ୍କୁ କହେ ଯେ ତୁମେ ଓଡ଼ିଆ ସାହିତ୍ୟ ସଂସ୍କୃତି ବିଷୟରେ ଜାଣ। ଆଜିକାଲି ଗୀତିକାର ହେବାଟା, ମ୍ୟୁଜିକ୍ ହେବାଟା, ମୋର ପଇସା ଅଛି, ମୁଁ ଗୋଟେ ୟୁଟ୍ୟୁବରେ ଗୀତ କଲି, ବାହାରିଲା। ହଁ, ଆମ ବେଳେ କ'ଣ ହେଉଥିଲା, ଆମକୁ ଗୋଟେ ପରୀକ୍ଷା ଦେବାକୁ ପଡ଼ୁଥିଲା, କେମିତି ଏକ୍ସ ୱାଇ ଜେଡ଼୍ କମ୍ପାନୀକି ଆମେ ଯାଉଥିଲୁ, ଆମ ଲେଖା ଦେଖାଉଥିଲୁ, ତାପରେ ସିଏ ଗୋଟେ ଦେଖଲା ଏଇ ଗୀତଟା, ବହୁତ ଥର ଫେରେଇ ଦେଉଥିଲା, ବା ଯେତେବେଳେ ସିଲେକ୍ଟ କରୁଥିଲା ତାକୁ ଟ୍ରାକ୍ ହେଉଥିଲା, ଗୀତ ରେକର୍ଡ଼ ହେଉଥିଲା, ସେତେବେଳେ ଆମେ ଗୋଟେ ମାନେ ତିନିଟା ଚାରିଟା ଶ୍ରେଣୀରେ ପାଣି ବୋହିବାକୁ ପଡ଼ୁଛି। ଏବେ ମୁଁ ଲେଖିଲି ଗୋଟେ, ମୁଁ ନିଜେ ନିଜେ ପଇସା ଖର୍ଚ୍ଚ କରି ରେକର୍ଡ଼ିଂ କଲି, ମୁଁ ହେଇଗଲି ଲେଖିଦେଉଛନ୍ତି ମୋଲିଉଡ୍ ଲିରିକ୍ସ, ମୋଲିଉଡ୍ ମ୍ୟୁଜିକ୍ ଡାଇରେକ୍ଟର, ଠିକ୍ ଅଛି। କିନ୍ତୁ ସେ ପରିଶ୍ରମଟା ଆଉ ନାହିଁ, ସେ ଯେଉଁ ଜିନିଷଟା ଆଉ ନାହିଁ, ସେ ଯେଉଁ ପର୍ଟିକୁଲାର ଯେ ଗୋଟେ ଷ୍ଟାମ୍ପ ବାଜିବ, ଗୋଟେ କମ୍ପାନୀ ଦେବ, ତେଣୁ ଇଣ୍ଟେନ୍ସନ୍ ନଥିଲେ ଆପଣ ଆଗକୁ କରିପାରିବେନି।
2: ପ୍ରଭୁ

0: ଶୁଣାନ୍ତି, କୌଣସି ଫଙ୍କସନରେ ସେମାନେ ଗାଆନ୍ତି ଆପଣଙ୍କର ଲେଖାକୁ, ଆପଣଙ୍କ ଗୀତକୁ, ସେମାନଙ୍କୁ କଣ କହିବେ ସାର୍?
1: ସେଇଟା ମୋର ଭାଗ୍ୟ, ସେମାନେ ମୋତେ ଏତେ ଭଲ ପାଇଛନ୍ତି, ସ୍ନେହ ଦେଇଛନ୍ତି, ସବୁବେଳେ ମୋ ଗୀତକୁ, ମୋ ଡାଇଲଗକୁ ଶୁଣିଛନ୍ତି, ଆଶୀର୍ବାଦ କରିଛନ୍ତି। ସେଇମାନେ ହିଁ ମୋ ପାଇଁ ଭଗବାନ, ସେଇମାନେ ମୋ ପାଇଁ ମା ବାପା। ମୁଁ ସବୁଦିନ ପାଇଁ ଶେଷ ଜୀବନ ଥିଲା ପର୍ଯ୍ୟନ୍ତ, ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ହାତେ କଲମ ଧରିଥିବି, ତାଙ୍କ ଆଶୀର୍ବାଦ ଯଦି ମୋତେ ମିଳୁଥିବ ତାଙ୍କ ଚାହିଦାକୁ ପୂରଣ କରିଥିବି।
0: ଡକ୍ଟର ନିର୍ମଳ ନାୟକଙ୍କ ଫେଭରାଇଟ୍ ଗୀତ, ଆପଣଙ୍କର ଲେଖା, ତାକୁ ଯେକୌଣସି ମ୍ୟୁଜିକ୍ ଡାଇରେକ୍ଟର ସୁନ୍ଦର ଭାବରେ କମ୍ପୋଜ୍ କରିଛନ୍ତି ଆଉ ଆପଣଙ୍କର ମନକୁ ଛୁଇଁଛି, ସେଇଟା କୋଉ ଗୀତକୁ ଶ୍ରେୟ ଦେବେ ଆପଣ?
2: ପ୍ରେମ ନଟୁ ଭଲ ପାଉଛୁ ମୋ ଗୀତ, ମୋ ଲେଖାର। ଆଉ ଯଦି କହିବେ ପୁଣ୍ୟର ନଦୀ ତୀରେ ହେଲା,
0: ପ୍ରଥମରୁ କହିଛୁ ସାର୍ ଯେ ଆପଣ ଜଣେ କବି, କବି ଗୀତିକାର ପୁଣି ଡାଇଲଗ ରାଇଟର, ଏଇ ସବୁ ଭିତରେ ଆପଣ କବିତା ବହୁତ ବଢିଆ ଲେଖନ୍ତି, ଯଦି ପାର୍ଟିରେ ଅଛି ଆମ ଶ୍ରୋତା ମାନଙ୍କୁ ନିଶ୍ଚୟ ଶୁଣାନ୍ତୁ ସାର୍।
1: କବିତା ଶୀର୍ଷକ ହଉଛି ମୋହମଗ୍ନ।
0: ଓକେ।
1: ସବୁପରେ ବି ତମେ ମତେ ଭାରି ଭଲ ଲାଗ, ସବୁପରେ ବି ତମେ ମତେ ଭାରି ଭଲ ଲାଗ, କାରଣ ତମେ ପୃଥିବୀକୁ ଆସିଲା ପରେ ରୂପେଲି ଜହ୍ନପିଠିରେ ରାତିସାରା ମୋ ସ୍ୱପ୍ନମାନେ ସବାର ହେଲେ। ତମେ ପୃଥିବୀକୁ ଆସିଲା ପରେ ରୂପେଲି ଜହ୍ନପିଠିରେ ମୁଁ ରାତିସାରା ମୋ ସ୍ୱପ୍ନମାନେ ସବାର ହେଲେ। ସୁନେଲି ତାରାଫୁଲ ବିଛଣାରେ ଅଳସ ଭାଙ୍ଗିଲେ, ମୋ ଭାବନା ରାଜକୁମାରୀମାନେ ମୋତେ ବିଶ୍ୱାସ କରି ବସିଲେ। ଭଲ ହେଲା ତମେ ସବୁଦିନ ଏମିତି ମୋ ପାଖରେ ଥାଅ, ଭଲ ହେଲା ତମେ ସବୁଦିନ ଏମିତି ମୋ ପାଖରେ ଥାଅ। ଚିର ସନ୍ନ୍ୟାସିନୀ ସାଜି ମୋ ଯାଯାବର ବୟସକୁ ମୋହମଗ୍ନ କର, ମୋ ଯାଯାବର ବୟସକୁ ମୋହମଗ୍ନ କର।
0: ବାଃ, ବହୁତ ସୁନ୍ଦର, ବହୁତ ଚମତ୍କାର କବିତା ସାର୍।
2: ଧନ୍ୟବାଦ।
0: ଯେତେବେଳେ ଆପଣଙ୍କର ଫେସବୁକରେ ଯେଉଁ ପୋଷ୍ଟ ଆପଣ କରନ୍ତି, ଲୋକ କମେଣ୍ଟସ୍ କରନ୍ତି, ବେଡ୍ କମେଣ୍ଟସ୍ କରନ୍ତି, ଗୁଡ୍ କମେଣ୍ଟସ୍ ବି କରନ୍ତି, କେମିତି ରିଆକ୍ସନ୍ ଆସେ ଆପଣଙ୍କର ଭିତରୁ ବେଡ୍ କମେଣ୍ଟସ୍ ଯେତେବେଳେ ଆପଣ ପଢ଼ନ୍ତି?
1: ମୁଁ ସମସ୍ତଙ୍କୁ ସାଦରେ ଗ୍ରହଣ କରେ, କାରଣ କମେଣ୍ଟ ଦେବା ମଣିଷ ଜଣକ ତାର ବି କିଛି ଚିନ୍ତାଧାରା ଅଛି, ତା ଚିନ୍ତାଧାରାକୁ ସମ୍ମାନ ଦିଆଯାଉ। ଆଉ ଗୋଟେ କଥା କୁହାଯାଉଛି ଯେ ଆମେ କହୁ ଯେ ଜଣଙ୍କ ପାଇଁ କଲରା ଅରୁଚିକର ହେଇଥାଇପାରେ କିନ୍ତୁ ଖରାପ ନୁହେଁ, ଖରାପ ଆଉ ଅରୁଚିକର ଦୁଇଟା ଯେମିତି ଯେମିତି ଗୀତ ଖରାପ ଗୀତ ଅରୁଚିକର ଗୀତ ଦୁଇଟା ଅଛି, ଯେଉଁଟା କହୁ ଯେଉଁଟା ଏଇ ଗୀତଟା ଖରାପ ଗୀତ, ଖରାପ ଗୀତ କିଛି ନାହିଁ, ସେଟା ଅରୁଚିକର ଗୀତ, କାହାକୁ ହୁଏ ତ ଭଲ ଲାଗୁନି, କାହାକୁ ତ ଭଲ ଲାଗୁଛି ନା, ତେଣୁ ସେ ଖରାପ ଗୀତ କେମିତି ହେଲା? ଯଦି ଖରାପ ଗୀତ ହେଲା ସେ ମାର୍କେଟରେ ବାଜିପାରିବନି। ମୋତେ ଯେମିତି ଜଣେ କହିଲେ ଯେ ଇଣ୍ଟରଭ୍ୟୁ ପଚାରିଥିଲେ ଯେ ଆପଣଙ୍କର ଗୀତ ବହୁତ ବାଜେ, ମୁଁ ହଁ ଯେଉଁ ଗୀତ ମାର୍କେଟରେ ବାଜେ ଏଇଟା ହେଉଛି ବାଜେ ବୋଧ ହୁଏ, ତେଣୁ ମାର୍କେଟରେ ବାଜିଲା ବେଳେ ତ ଆପଣଙ୍କୁ ଭଲ କି ଖରାପ କହିବେ। ତେଣୁ ଏମିତି ଗୀତ ଅଛି ଯେଉଁ ଗୀତ କିଛି ଗୋଟେ ପ୍ଲସ୍ ପଏଣ୍ଟ ଥିବ ସେ ମାର୍କେଟରେ ନିଶ୍ଚୟ ବାଜିବ, ନହେଲେ ବାଜିବନି, ମାନେ ପ୍ରିମେଚର ଡେଥ୍ ତାର ହେଇଯିବ, ଜନ୍ମ ହଉ ସେ ମରିଯିବ।

0: କ୍ରିଏଟର୍ କୌଣସି ଏଜ୍ ନଥାଏ, ଏଜ୍ଟା ଗୋଟେ ନମ୍ବର ଜଷ୍ଟ ଟୁ କାଉଣ୍ଟ। ତେଣୁ ଆମେ ଆମ ନିଜ ପାଇଁ ଲେଖୁନୁ, ଆମେ ଲେଖୁଛୁ ଟିନେଜର୍ ପାଇଁ, ଆମେ ଲେଖୁଛୁ ଯେ ଯେଉଁ ରୋମାଣ୍ଟିକ ଗୀତରେ ଆମେ ଲେଖୁଛୁ କାହା ପାଇଁ ଲେଖୁଛୁ ଗୋଟେ 15 ବର୍ଷଠୁ ଆରମ୍ଭ କରିକି ଜଣେ 40 ବର୍ଷ ପର୍ଯ୍ୟନ୍ତ ରୋମାଣ୍ଟିକ ରହିବ, ତେଣୁ ସେଇ ଏଜ୍ ଆପଣ ମେଣ୍ଟେନ୍ କରିବାକୁ ପଡ଼ିବ। ତେଣୁ ତାଙ୍କ ଚିନ୍ତାଧାରା, ପ୍ରତ୍ୟେକ ଲୋକ ଯେତେବେଳେ ସେ ଗୀତଟି ଶୁଣିବ ସେ ଯେମିତି ଭାବୁ ଏଇଟା ମୋ ଗୀତ ବୋଲିକି, ମୋ ପାଇଁ ଲେଖା ହେଇଛି ବୋଲିକି, ସେ ଯେତେବେଳେ ତା ନିଜ ଗୀତ ବୋଲି ଭାବିବ ସେ ଶୁଣିବ, ଗ୍ରହଣ କରିବ, ନହେଲେ ଶୁଣିବନି ନା ସେ। ତେଣୁ ତମକୁ ସେ ସମୟରେ ରୋମାଣ୍ଟିକ ହେବାକୁ ପଡ଼ିବ। ମୁଁ ଯେତେବେଳେ ଲେଖେ ମୁଁ ଦେଖେ ମୋର କ୍ୟାରେକ୍ଟରଟା କିଏ, ଅନୁଭବ ମହାନ୍ତି କି ବାବୁସାନ କି ଅରିନ୍ଦମ କି ସବ୍ୟସାଚୀ କିଏ, ତେଣୁ ସେ କ୍ୟାରେକ୍ଟର ହିସାବରେ, ତାପରେ ପ୍ଲଟ ହିସାବରେ କଣ୍ଟେଣ୍ଟ ଏଇ ଜାଗାରେ କ'ଣ କହିବା ଦରକାର ବୋଲି, ସ୍ୱପ୍ନ ସାଗର ହେଲା, ହିସାବ ନିକାଶ ହେଲା କି ଡୋରା ହେଲା, ଆଜି ପର୍ଯ୍ୟନ୍ତ ଲୋକମାନେ ଡାଇଲଗ ମନେ ରଖିଛନ୍ତି।
1: ଏଇଟା ହେଲା ତୋ ମୁଣ୍ଡ, ଏଇଟା ତୋ ଆଖି, ଏଇଟା ତୋ ନାକ, ଆଉ ଏଇଟା ହେଲା ତୋ ବେକ, ଆଉ ଏଇଟା କାନ୍ଧ।
0: ତେଣୁ ମୁଁ କହିବା ମାନେ, ଯେତେବେଳେ ଜଣେ ଦର୍ଶକ 2.5 ଘଣ୍ଟା ହଲ୍ରେ ଏନ୍ଜୟ କରୁଛି, ସେ ଯେତେବେଳେ ହଲ୍ରୁ ବାହାରି ଆସୁଛି

କଥା ଆପଣ ସମସ୍ତେ ଜାଣନ୍ତି ଯେ ପ୍ରତ୍ୟେକ ଆରମ୍ଭର ଗୋଟିଏ ଶେଷ ଥାଏ ଥାଏ ନା। ଏଇ ଯେମିତି ତିନି ତିନିଟି ଅଧ୍ୟାୟରେ ଆପଣ ଶୁଣୁଥିଲେ ଗୀତିକାର କବି ଶୈଳାପକାର ଡକ୍ଟର ନିର୍ମଳ ନାୟକଙ୍କୁ। ଆଜିର ଏଇ ଅଧ୍ୟାୟରେ ତାଙ୍କର କଥାବାର୍ତ୍ତା ସରିଯାଇଛି, ସରିନି କିନ୍ତୁ ତାଙ୍କ ସଙ୍ଗୀତ ଦୁନିଆର ଯାତ୍ରା, ପଥ ଅସରନ୍ତି। କାଗଜ କଲମ ଭାଷା ଭାବ ଶବ୍ଦ ନେଇ ସେ ଆହୁରି ଆଗକୁ ବଢ଼ନ୍ତୁ। ଆଜିର ସୁରଭି ଏତକ କାମନା କରେ। ଆସନ୍ତା ସୁରଭି ଶୁଣିବା ପାଇଁ ନିଶ୍ଚୟ ଅପେକ୍ଷା କରନ୍ତୁ ଆଉ ମୋତେ ଏଠି ବିଦାୟ ଦିଅନ୍ତୁ। ନମସ୍କାର।

ଦୀର୍ଘ ସମୟ ଦର୍ଶକ ଶ୍ରୋତାଙ୍କୁ ବାନ୍ଧି ରଖିବାର ଲୋଭରେ ଗୀତ ପାଇଁ ସ୍ୱର ଶବ୍ଦ ସଂଳାପ ଖୋଜୁଥିବା ଗୀତିକାର ଡକ୍ଟର ନିର୍ମଳ ନାୟକ କହୁଥିଲେ ତାଙ୍କ ଜୀବନଯାତ୍ରାର କଥା। ଯାତ୍ରା ତାଙ୍କର ସଫଳ ହେଉ, ଜୀବନ ଥିବା ଯାଏଁ ଲେଖୁଥାନ୍ତୁ, କାଗଜ କଲମ ତାଙ୍କ ହାତରେ ଥାଉ। ଆଜି ପାଇଁ ସୁରଭି ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
2: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।

ବାବାଜୀ ଚରଣ ଜେନାଙ୍କ ରଚନାକୁ ନେଇ ଶିଳ୍ପୀ ଥିଲେ ସଞ୍ଜୀବନୀ ପଣ୍ଡା। କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ମଳୟ କୁମାର ମଲ୍ଲିକ ଏବଂ ସଞ୍ଜୀବନୀ ପଣ୍ଡା।

0: ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ମଳୟ କୁମାର ମଲ୍ଲିକ ଏବଂ ସଞ୍ଜୀବନୀ ପଣ୍ଡା। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୟ କୁମାର ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ସୁଭାଷ ଦାସ। ଶିଳ୍ପୀ ଗାଇଛନ୍ତି ଅଲେଖ ବିଶ୍ୱାଳଙ୍କ ରଚନା।

ସ୍ୱରୂପ ନାୟକଙ୍କ ରଚନା ଏବଂ ସରୋଜ ନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଥିଲେ ଶୈଳଭାମା। କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଶକ୍ତି ମିଶ୍ର, ଅଲେଖ ବିଶ୍ୱାଳଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସୁବାସ ଦାସ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ସୁବାସ ଦାସ, ଶୈଳଭାମା ଏବଂ ଶକ୍ତି ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କୁଚ୍ କୁଚ୍ ହୋତା ହେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ଯତୀନ ଲଲିତ।

ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।

0: ସଲାମି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କୁମାର ସାନୁ ଏବଂ ଅଲକା ଆଗ୍ନିକ ମଦନ ପାଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ନଦୀମ ଶ୍ରବଣ ଶ୍ରୋତାମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ ଅଟୋ ପାଇଁ 10,000 ଟଙ୍କା କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282
2: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍ ଆଜି କଲ୍ କରନ୍ତୁ 1-800-102-9282
2: ଗେଲ୍ ଗ୍ୟାସ୍ ସହଜ କନେକ୍ସନ ଭରସା ଯୋଗ୍ୟ ଗ୍ୟାସ୍
0: ଗୀତିଧାରା କାର୍ଯ୍ୟକ୍ରମରେ ଆପଣ ଶୁଣୁଛନ୍ତି ହିନ୍ଦୀ କଥା ଚିତ୍ରର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଜୋସ୍ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ଆଗ୍ନିକ ଗୀତିକାର ସମୀର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ

ଧଡ଼କନ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ଅଲକା ଆଗ୍ନିକ ଏବଂ ସାଥୀ। ଗୀତ ରଚନା କରିଥିଲେ ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଖୁବସୁରତ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅଭିଜିତ ଏବଂ ନିରଜା ପଣ୍ଡିତ। ଗୁଲଜାରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଯତୀନ ଲଲିତ।

ଖୁବସୁରତ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସତ୍ୟଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ଗୁରୁବାର ଅପରାହ୍ନ 5 ପ୍ରଚାର କରିବୁ ହାଲ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏ ସମ୍ପର୍କରେ ଆପଣ ନିଜର ମତାମତ

ପାଇଁ ଫୋନ୍ କରନ୍ତୁ ମେ ମାସ 20 ତାରିଖ ବୁଧବାର ଅପରାହ୍ନ 3ଟାରୁ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ବର 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁ ମୋ ଆଖିର ତାରା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ଶକ୍ତି ମିଶ୍ର, ଗୁରୁ ଶତପଥୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ରା।

ମାଟ୍ରିକ୍ ଫେଲ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅଭିଜିତ ମଜୁମଦାର। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଜବରଦସ୍ତ ପ୍ରେମିକ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଗୀତିକାର ନିଜାମ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ପୌର ପରିଷଦ ସୁନାବେଳା।
1: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କ୍ୟା ଦିଲ୍ ନେ କାହା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ସଞ୍ଜୟ ଛଲ୍ଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିଆ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ବନ୍ଧନ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ, ଦେବ ଗୋହିଲିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦରାଜ ଆନନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ୟଶ୍ ବସ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଅଭିଜିତ ଜାଭେଦ ଅଖତରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଲିତ।

ୟେସ୍ ବସ୍ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ଏହି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:40। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ସୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ଗୁରୁବାର ଅପରାହ୍ନ 5 ପ୍ରଚାର କରିବୁ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏ ସମ୍ପର୍କରେ ଆପଣ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସ 20 ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଯୋଗାଯୋଗ କରିବା ପାଇଁ ଟେଲିଫୋନ୍ ନମ୍ବର 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ।

ବୃନ୍ଦାବନର ବଂଶୀ ସବୁକାଳେ କୃଷ୍ଣ କେଶବଙ୍କର ଉପସ୍ଥିତିକୁ ସୂଚାଇଥାଏ। ବଂଶୀ ସ୍ୱର ଶୁଣି ସେ କାଳରେ ଦ୍ୱାପର ଯୁଗରେ ଗୋପଗୋପୀମାନେ ଗୋଟିଏ ସ୍ୱତନ୍ତ୍ର ଅନୁଭବ ପାଉଥିଲେ। ଯମୁନାର କୂଳ, କଦମ୍ବର ମୂଳ, ଗାଈ ଗୋଠ, ଗୋଧୂଳି ଲଗ୍ନ, ବଂଶୀ ସ୍ୱନ ଶୁଣି ମଦୁଆଲା ହେଉଥିଲେ। ବଂଶୀ ସତରେ ମନକୁ ମୁଗ୍ଧ କରିଦିଏ। ସେହି ବଂଶୀ ସ୍ୱନରେ ସାତ ସ୍ୱର ଛରି ପଡ଼ୁଥାଏ। ବଂଶୀ ବାଜିଲେ ଘୁଙ୍ଗୁର ବି ନାଚି ଉଠେ, ନାଚି ଉଠେ ମନ, ବନ, ସାରା ଉପବନ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ସୂଚନା ବିରତି ପରେ ପୁଣି କଥା ହେବା ଆଉ ଗୀତ ଶୁଣିବା ଶ୍ରୋତାବନ୍ଧୁ। ବଂଶୀ ସାଧାରଣ ଗୋଟିଏ ବାଉଁଶର ଖଣ୍ଡ ନୁହଁ ଶ୍ରୋତାବନ୍ଧୁ, ଏଥିରେ ସାତ ସ୍ୱର ତୋଳି ହୁଏ। ମଧୁର ଧ୍ୱନିରେ ଭାବପ୍ରବଣ କରେ ବଂଶୀ। ଦେଖିବାକୁ ସାଧାରଣ ଲାଗୁଥିବା ପରି ବଂଶୀ ଖଣ୍ଡେ ଯେତେବେଳେ ଯନ୍ତ୍ରଶିଳ୍ପୀଙ୍କ ମୁଖରେ ଲାଗିଯାଏ, ସେଥିରୁ ସ୍ୱତନ୍ତ୍ର ସଙ୍ଗୀତ ସୃଷ୍ଟି କରେ ବଂଶୀ। ସମସ୍ତେ ବଜେଇ ପାରନ୍ତିନି, ବଂଶୀ ବଜେଇବା ପାଇଁ ସାଧନାର ଆବଶ୍ୟକତା ପଡ଼େ। ନିଜର ସବୁତକ ନିଶ୍ୱାସ ପ୍ରଶ୍ୱାସର ଅବରୋଧ ସହିତ ଦୀର୍ଘ ସାଧନା ପରେ ହିଁ ସ୍ୱର ତୋଳି ହୁଏ ବଂଶୀରେ। ବଂଶୀ ଭାବର କଥା କହେ, ବଂଶୀ ଭାବନାକୁ ବୁଝିପାରେ। କୋଇଲିର ସ୍ୱର ପରି ବଂଶୀର ସ୍ୱର ବି ସ୍ୱତନ୍ତ୍ର ଗୋଟିଏ ସ୍ୱର, ଯାହାକୁ ସମସ୍ତେ ଚିହ୍ନିପାରନ୍ତି, ସମସ୍ତେ ଶୁଣିକି ଖୁସି ହୁଅନ୍ତି। ଆଉ କୃଷ୍ଣଙ୍କ ବଂଶୀ ସବୁକାଳେ ରାଧାଙ୍କ ନାମ ଜପୁଥାଏ। ରାଧା ପ୍ରେମ ପୂଜାରିଣୀ, ଆଉ ମୀରା ଭାବ ପୂଜାରିଣୀ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
7: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
6: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

ପରେ ପୁଣି କଥା ହେବା ଶ୍ରୋତା ବନ୍ଧୁ, ଭାବର କଥା କହିବାକୁ ହେଲେ ପ୍ରଥମେ ଭାବନାକୁ ବୁଝିବାକୁ ହୁଏ। ବଂଶୀସ୍ୱର ସେମିତି ଏକ ସ୍ୱତନ୍ତ୍ର ଯନ୍ତ୍ର ସଙ୍ଗୀତ ଯିଏକି ମନକୁ ବୁଝେ ଆଉ ହୃଦୟ ଉପରେ ଗୋଟିଏ ସ୍ୱତନ୍ତ୍ର ପ୍ରଭାବ ପକାଏ। ଆପଣ ଅନୁମାନ କରିଥିବେ, ଯଦି କେତେବେଳେ କୌଣସି ଚିତ୍ରଶିଳ୍ପୀଙ୍କୁ ଆପଣ କହିବେ କୃଷ୍ଣଙ୍କ ଚିତ୍ର ଆଙ୍କିବାକୁ, ସେତେବେଳେ ସେ ପ୍ରଥମେ ବଂଶୀଟିଏ ଆଉ ମୟୂରଚନ୍ଦ୍ରିକାଟିଏ ପ୍ରଥମେ ଆଙ୍କିଦେବେ। ଏହି ବଂଶୀ ଆଉ ମୟୂରଚନ୍ଦ୍ରିକା କୃଷ୍ଣଙ୍କ ପରିଚୟ। ବଂଶୀ ବିନା କୃଷ୍ଣଙ୍କୁ ଅନୁମାନ କରିହୁଏନି, କଳ୍ପନା କରିହୁଏନି କି ସଜେଇ ହୁଏନି। କୃଷ୍ଣ ଭାରି ଭଲ ପାଆନ୍ତି ବଂଶୀକୁ। ବଂଶୀର ସ୍ୱର୍ଣ୍ଣ ସବୁକାଳେ ସମସ୍ତଙ୍କ ଭାବପ୍ରବଣ କରୁଥାଏ। ସତରେ ଶ୍ରୋତାବନ୍ଧୁ, ଏ ସାଧନା, ଏ ବଂଶୀ ବଜାଇବାର କଳା ସମସ୍ତେ ଶିଖିବା ଦରକାର। କାହିଁକିନା ସଙ୍ଗୀତ ସବୁକାଳେ ମନକୁ ହାଲକା ଫୁଲକା କରିଦିଏ। ଯେଉଁଠି ସଙ୍ଗୀତ ଅଛି, ଯେଉଁଠି ଗୀତ ଅଛି, ସେଇଠି କୁଆଡ଼େ ଦୁଃଖ ରହେନି। ଚାଲନ୍ତୁ ଏ ସୁନ୍ଦର ଗୀତ ଶୁଣି ଦୁଃଖକୁ ଭୁଲିଯିବା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ସୂଚନା ବିରତିର ସମୟ ଅଛି। ଶ୍ରୋତା ବନ୍ଧୁ, ଆପଣଙ୍କ ପାଇଁ କିଛି ସୂଚନା ଅଛି, ଶୁଣି ନିଅନ୍ତୁ। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ଜାନୁଆରୀ ମାସ 26 ତାରିଖ ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ଜୁଲାଇ ମାସର 31 ତାରିଖ ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ http://awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ http://awards.gov.in ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା 8252446702, ଆଉ ପାସୱାର୍ଡ ହେଲା AU779RH157। ପୁଣି ଥରେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ http://awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 2026 ଜୁଲାଇ ମାସର 31 ତାରିଖ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସର 20 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06 0684230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଯୋଗାଯୋଗ

କରିବା ପାଇଁ ଆମର ଟେଲିଫୋନ୍ ନମ୍ବର 06858423069। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆପଣ ଅଛନ୍ତି ଆକାଶବାଣୀ ଲାଇଭ୍ ପରିସରରେ। ଆମେ କଥା ହେଉଛେ, ଗୀତ ଶୁଣୁଛେ, ଆଉ ସୂଚନା ବିରତି ବି ନେଉଛେ। ଶ୍ରୋତାବନ୍ଧୁ, ଏବେ ଏ ସୁନ୍ଦର ଗୀତ ଆପଣଙ୍କ ପାଇଁ।

ବେଳେବେଳେ କିଛି ସୁନ୍ଦର ଗୀତ ମନକୁ ଭାବପ୍ରବଣ କରେ ଶ୍ରୋତାବନ୍ଧୁ। ବେଳେବେଳେ ଏମିତି ବି ହୁଏ ଆମେ ନିଜକୁ ପ୍ରସ୍ତୁତ କରି ରଖିଥାଉ କିଛି ଗୋଟେ ସୁନ୍ଦର କାମ କରିବା ପାଇଁ, ଗୋଟେ ଭଲ କାମ କରିବା ପାଇଁ, କିନ୍ତୁ କ'ଣ ହୁଏ ନା ଏତେ ପ୍ରସ୍ତୁତି ପରେ ବି କିଛି କାମ ବିଗିଡ଼ିଯାଏ। ହାତ ପାହାନ୍ତାର ସବୁତକ ସୁନ୍ଦର ଆଉ ଭଲ ସମୟ ଚିରସ୍ଥାୟୀ ନୁହଁ ଶ୍ରୋତାବନ୍ଧୁ, ତେଣୁ ସବୁ ଅସ୍ଥାୟୀ ସମୟ ହିଁ ସ୍ଥାୟୀତ୍ୱ ପାଇଁ ଏକ ସୁନ୍ଦର ଓ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିଥାଏ। କୌଣସି ସ୍ଥିତି ଓ ସମୟ ସ୍ଥିର ନିଶ୍ଚିତ ନୁହଁ। ଆଜି ପୁରୁଣା ଚାଲିଗଲେ ଦୁଃଖିତ ହୁଅନ୍ତୁ ନାହିଁ, ଆସନ୍ତାକାଲି ପୁଣି କିଛି ନୂଆ ନିଶ୍ଚୟ ଅନୁଭବ ହେବ। କଥା କ'ଣ କି ଶ୍ରୋତାବନ୍ଧୁ, ଆମେ ବେଳେବେଳେ କିଛି ହଜିଗଲେ ମନକୁ ମାରିଦେଉ, କିଛି ମିଳିଗଲେ ଖୁବ୍ ଖୁସି ହୋଇଯାଉ, କିନ୍ତୁ ଏମିତି ଭାବନା ଭିତରେ ରହିବା ଆଦୌ ଭଲ କଥା ନୁହଁ। ଯାହା ଯାଉଛି ତାକୁ ଯିବାକୁ ଦିଅନ୍ତୁ, ଯାହା ଆସିବାକୁ ଅଛି ତାକୁ ସାଦରେ ଗ୍ରହଣ କରିବା ଆସନ୍ତୁ, ଆଉ ସବୁବେଳେ ଖୁସିରେ ଆଉ ଆନନ୍ଦରେ ରହିବାର ପ୍ରୟାସ କରିବା ଆସନ୍ତୁ।

ଯେତେବେଳେ ମନ ଖୁସି ଅଛି ସେତେବେଳେ ଓଠକୁ ହସ ଆସେ। ଯେତେବେଳେ ଓଠରୁ ହସ ଝରୁଛି ସମସ୍ତେ ଜାଣନ୍ତି ଯେ ସେ ମଣିଷଟି ଖୁସିରେ ଅଛି। ସତରେ ଶ୍ରୋତା ବନ୍ଧୁ, ଏମିତି ସବୁବେଳେ ଆମ ଓଠରୁ ହସ ଝରୁଥାଉ। ମନରେ ନିଷ୍କପଟତା, ବାଣୀରେ ମଧୁରତା, ଆଚାରରେ ଶୁଦ୍ଧତା, ବ୍ୟବହାରରେ ସୁବ୍ୟବସ୍ଥିତ ରହିବା ହିଁ ଦେବତ୍ୱର ଲକ୍ଷଣ ବୋଲି ଶାସ୍ତ୍ର କହେ। ଶାସ୍ତ୍ର ଏକଥା ବି କହେ ଶ୍ରୋତା ବନ୍ଧୁ, ସବୁ ସମ୍ଭାବନା ସମୟଙ୍କଠୁ ଦୂରେଇ ରୁହନ୍ତୁ, ବର୍ତ୍ତମାନର ସ୍ଥିତି ସହ ଗତିସ୍ମାନ ହୁଅନ୍ତୁ, ତେବେ ଆସନ୍ତାକାଲି ସବୁକିଛି ସମ୍ଭବ ହୋଇସାରିଥିବ। ସତରେ ଶ୍ରୋତା ବନ୍ଧୁ, ଆସନ୍ତାକାଲିକୁ କିଏ ଦେଖିଛି କହିଲେ, ବର୍ତ୍ତମାନରେ ଖୁବ୍ ଖୁସିରେ ରହିଯିବା ଆସନ୍ତୁ, ଆଉ ଏ ଗୀତର ମଜା ନେବା ଆସନ୍ତୁ।

ଏଇ ବଂଶୀର କଥା ଆରମ୍ଭ କରିଥିଲେ ଶ୍ରୋତାବନ୍ଧୁ ସାରିତ ଭାବେ ସେଇ ବଂଶୀ କଥାରେ। ବଂଶୀ ମଧୁର ସ୍ୱର ତୋଳେ, ବଂଶୀ ଶୁଣିବାକୁ ଭଲ ଲାଗେ। ବଂଶୀ କୃଷ୍ଣଙ୍କ ଅତି ପ୍ରିୟ। ବଂଶୀ ରାଧା ରାଧା ନାମକ ଅହରହ ଭଜୁଥାଏ। ରାଧା ପ୍ରେମ, ସତ୍ୟ, ଶାନ୍ତି, ଶାଶ୍ୱତର ଭାବ। ରାଧା କୃଷ୍ଣଙ୍କ ଯୋଡ଼ି ଆମକୁ ଶିଖାଇ ଦେଉଥାଏ ପବିତ୍ର ସମ୍ପର୍କର କଥା। ଆସନ୍ତୁ ସେ ବଂଶୀ ପରି ସବୁକାଳେ ସାତ ସ୍ୱରକୁ ତୋଳି ଆମ ଜୀବନର ଦୁଃଖକୁ ଭୁଲିଯିବା।

ଆକାଶବାଣୀ ଲାଇଭ୍ ପରିସରରୁ ଆଜି ପାଇଁ ଏତିକି ଶ୍ରୋତାବନ୍ଧୁ, ପୁଣି କେବେ ସାକ୍ଷାତ ସମୟର ମହାଲାତରେ। ଆପଣଙ୍କର ସବୁତକ ଭାବନା, ଆପଣଙ୍କର ସବୁତକ ସମୟ ସୁଖରେ ବିତୁ, ଶାନ୍ତିରେ ବିତୁ, ଏଇତକ କାମନା ସହ ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଚାହୁଁଛି। ଆପଣଙ୍କ ରେଡିଓ ସାଥୀ ସସ୍ମିତା ରହୁଛି। ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12 ଆରମ୍ଭ କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ମୋର ଟିକେ ମ୍ୟାକ୍ସିମମ୍ ସମୟ ମୁଁ ଟ୍ରାଭେଲିଂ ରେ ଥାଏ ବାଇ ରୋଡ୍, ଆଜି ମୁଁ ଯଦି ଗୋଟେ ଜାଗାରେ ଥିବି କାଲି ଆଉ ଗୋଟେ ଜାଗାକୁ ଯାଇଥିବି, ତ ଆଜି ଆଉ ଆଜି ପ୍ରବଳ ଖରା, ଅସହ୍ୟ ଖରା, ଆଜି ଆଉ ଯାଇନି ଲଗାତାର 4 ଦିନ ଗଲା ପରେ। ଆଜି ପ୍ରୋଗ୍ରାମ ଥିଲା ଚନ୍ଦନପୁର ପୁରୀ ପାଖାପାଖି ଯିବା ପାଇଁ, କିନ୍ତୁ ଆଜି ମୁଁ କ୍ୟାନସଲ କଲି, ମୁଁ କହିଲି ନାହିଁ ଆଜି ଯାଇ ହବନି ଖରାରେ।
1: ଆପଣ ଆଜି ଯାଇନାହାନ୍ତି ବୋଲି ଆମ ସହ ଯୋଡ଼ି ହେଇଯାଇଛନ୍ତି। ତେବେ କୁହନ୍ତୁ ସମୀର ଭାଇ, ବାହାରକୁ ଯିବା ପୂର୍ବରୁ ଆମେ କେମିତି ସତର୍କତା ଅବଲମ୍ବନ କରିବା, କେମିତି ସତର୍କ ହେବା ଦରକାର? ଏ ଯୋଉ ଖରା ହଉଛି, ଏତେ ପ୍ରବଳ ଖରା, କେମିତି ଆପଣ ସତର୍କତା ଅବଲମ୍ବନ କରିକି ବାହାରକୁ ଯାଉଛନ୍ତି, ଆମ ସହ ତାଙ୍କ ପାଇଁ କିଛି କୁହନ୍ତୁ। ହ୍ୟାଲୋ, ଫୋନ୍ ଆଜି କିଛି ଜାଣିବା ଭାବରେ ରହୁଛି, ଆପଣଙ୍କୁ ଗୀତ ଶୁଣ।

ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ, ଆପଣଙ୍କ ପରିଚୟ ଟିକେ ଦେଇ ଦିଅନ୍ତୁ। ହ୍ୟାଲୋ ହ୍ୟାଲୋ, ବୋଧହୁଏ ଆମେ ଠିକ୍ ସେ ଯୋଗାଯୋଗ କରିପାରୁନୁ। ଆପଣ ଶୁଣୁଥାନ୍ତୁ ଗୀତ।

0: ହ୍ୟାଲୋ
1: ହଁ ଭାଇ, କିଏ କହୁଥିଲେ? କୋଉଠୁ କହୁଥିଲେ? ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। କିଏ କହୁଥିଲେ? କୋଉଠୁ କହୁଥିଲେ? ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। ହ୍ୟାଲୋ। ହଁ ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। ଆପଣ କିଏ କହୁଥିଲେ? କୋଉଠୁ କହୁଥିଲେ? ହଁ, ଆମେ ଆପଣଙ୍କୁ ଶୁଣିପାରୁଛୁ। ଆପଣ କୁହନ୍ତୁ, କୋଉଠୁ କହୁଥିଲେ? ପରିଚୟ ଟିକେ ଦିଅନ୍ତୁ। ଆଜ୍ଞା ଆଜ୍ଞା, କୁହନ୍ତୁ। କଣ ରେଡିଓ ଶୁଣୁଥିଲେ ଆପଣ ଏବେ? କେତେବେଳଠୁ ଚେଷ୍ଟା କରୁଛନ୍ତି?
0: ଏବେ ତ ଆସିଲି ଘରକୁ ପହଞ୍ଚିଲି, ରେଡିଓ ଲାଗୁଥିଲା ତ।
1: ଆଜ୍ଞା ଆଜ୍ଞା,
0: ଲଗେଇଲି। ଆପଣ କଥା ହଉଛନ୍ତି ବୋଲିକିନା
1: ଯାଉ ଯାଉ। ହେଲେ ଭାଇ, ଖରା ଦିନରେ କେମିତି ନିଜକୁ ସତର୍କ ରଖୁଛନ୍ତି? ହଁ, ପ୍ରକୃତରେ ଦିନ 11-4 ପର୍ଯ୍ୟନ୍ତ ଆମେ ଖରାକୁ ବାହାରିବା ଉଚିତ ନୁହଁ, ଆମେ ଅଂଶୁଘାତର ଶିକାର ହେଇଯିବା। ହଁ, ବହୁତ ଖରା ବଢୁଛି, ଆଉ ଆମକୁ ନିଜକୁ ସତର୍କ କରିକି ରଖିବାକୁ ପଡିବ। ଆପଣଙ୍କ ବାରିଣୀପୁରରେ କେମିତି? ହ୍ୟାଲୋ, ଆଜି ଯୋଗାଯୋଗ ଟିକେ ବ୍ୟାଘାତ ହଉଛି, ଆମେ ଶ୍ରୋତାଙ୍କ ସାଙ୍ଗରେ ଠିକ କନେକ୍ଟ ହେଇପାରୁନୁ। ଆପଣ
0: ନମସ୍କାର।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା, ହଁ ଆପଣଙ୍କ ପରିଚୟ ଦିଅନ୍ତୁ।
0: ନମସ୍କାର
1: ଆଜ୍ଞା, ପରିଚୟ ଟିକେ।
0: ମ୍ୟାଡ଼ାମ ମୁଁ ଶଶିଭୂଷଣ କଣ କହୁଥିଲି, ରହିମା ପାଟନାଗଡ଼ ପର ପଲାଙ୍ଗି ଟିକିରୁ।
1: ହଁ ଭାଇ, ଶଶିଭୂଷଣ ଭାଇ, ଆଉ କୁହନ୍ତୁ କେମିତି ଅଛନ୍ତି, କେମିତି ଅଛନ୍ତି କୁହନ୍ତୁ।
0: ହଁ ମ୍ୟାମ ମୁଁ ଭଲ ଅଛି, ଆପଣ?
1: ହଁ ଆମେ ବି ଭଲ ଅଛୁ। ଆଜି ଟିକେ ଯୋଗାଯୋଗରେ ବ୍ୟାଘାତ ହଉଛି, କିଛି ପ୍ରୋବ୍ଲେମ
0: ପାରୁନି।
1: ଯା ହଉ, ଆପଣମାନେ ତଥାପି ବି ଆଗ୍ରହ ରଖିକି ଆକାଶବାଣୀ ଜୟପୁର ପ୍ରତି ଏତେ ଭଲ ପାଇବା ରଖିକି ଫୋନ କରୁଛନ୍ତି, ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ କୁହନ୍ତୁ ଭାଇ, ଖରା ଦିନେ ଆପଣ ନିଜକୁ କେମିତି ସତର୍କ ରଖୁଛନ୍ତି, ଆଉ କେମିତି? ହଁ ଏବେ ତ ମର୍ଣ୍ଣିଂ ଅଫିସ ହେଇଯାଇଛି ସବୁ। ପ୍ରଚୁର ପାଣି ପିଅନ୍ତୁ, ବାହାରକୁ ଗଲା ଅଦା କପଡ଼ା ନେଇକି ଯାଆନ୍ତୁ, ଛତା ଜୋତା କଳା ଚଷମା ଏସବୁ ନିହାତି ଭାବରେ ସାଙ୍ଗରେ ନେଇକି ଯାଆନ୍ତୁ। ଆଜ୍ଞା, ଆମ ସମସ୍ତଙ୍କ ଜୀବନ ମୂଲ୍ୟବାନ, ଜୀବନ ରହିଲେ ତ ଆମେ ସବୁ ସ୍ୱପ୍ନ ସମ୍ଭାବନା ସବୁ କିଛିକୁ ଆମେ ଉପଭୋଗ କରିପାରିବା। ଆଜ୍ଞା, ବହୁତ ବହୁତ ହଁ ନାଇଁ, ଏମିତିରେ ତ ଟିକେ ପ୍ରୋବ୍ଲେମ ହଉଛି, ଆମେ କନେକ୍ଟ ହବା ପାଇଁ ଦେଖୁଛନ୍ତି କିଛି ସମୟ ଲାଗିଗଲା, ତଥାପି ସେଇ ଖରାଦିନ ବିଷୟରେ କଥା ହବା। ଆଉ କଣ କଥା ହବା କୁହନ୍ତୁ, ଖରା ମର୍ଣ୍ଣିଂ ସ୍କୁଲ ହେଇଯାଇଛି, ମର୍ଣ୍ଣିଂ ଅଫିସ ହେଇଯାଇଛି, ଆମକୁ ବାରଣ କରାଯାଉଛି 11ଟାରୁ ଆମେ 4ଟା ପର୍ଯ୍ୟନ୍ତ ଖରାକୁ ବାହାରିବାନି, ତେଣୁ ନିଜେ ନିଜକୁ ସତର୍କ କରିକି ରଖିବା। ଆଜ୍ଞା ଆଜ୍ଞା, ତେଣୁ ଆମେ ଯେତେ ସତର୍କ ହବା ଆମ ଜୀବନ ସେତେ ସୁରକ୍ଷିତ ରହିବ। ହଁ ମଝିରେ ମଝିରେ ହଉଛି ଯୋଉ କାଳା ବୈଶାଖୀ, କିନ୍ତୁ ଯୋଉ ପରିମାଣରେ ବର୍ଷା ହବା କଥା ସେ ପରିମାଣରେ ତ ହେଇନି, ତେଣୁ ଆମକୁ ସତର୍କ ରହିବାକୁ ପଡିବ ବର୍ଷା ଆସିବା ପର୍ଯ୍ୟନ୍ତ। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଫୋନ କଲେ, ଆମେ ଆପଣଙ୍କୁ ଗୀତ ଶୁଣାଉଛୁ। ଆଜ୍ଞା।

0: ନାଇଁ ମୁଁ ଆଜି ସସ୍ମିତା କହୁଛି।
1: ଆଜ୍ଞା
0: ମୁଁ ଆଜି ସସ୍ମିତା କହୁଛି।
1: ଓ ସସ୍ମିତା ନାଇଁ ନମସ୍କାର ନମସ୍କାର
0: ନମସ୍କାର ନମସ୍କାର ଆଉ କୁହନ୍ତୁ କେମିତି ଅଛନ୍ତି।
1: ସୁବଲ କୁମାର ସାହୁ କହୁଥିଲି ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା
0: ଆଜ୍ଞା ବରଗଡ଼ ଜିଲ୍ଲାରେ କେମିତି ଖରା?
1: ଆଜ୍ଞା କେନ୍ତା ଅଛନ୍? ଆଜ୍ଞା
0: ଭଲ ଅଛି। ବରଗଡ଼ ଜିଲ୍ଲାରେ ଖରା କେମିତି ହଉଛି?
1: ଖରା ତ ବହୁତ ହୁଏ, ତାପମାତ୍ରା ବହୁତ ବଢ଼ିଯାଇଛି ନାନି। ଆଉ ସବୁ ରେଡ଼ିଓରେ ବି ଆପଣ ଯେନ୍ ସତର୍କ ସୂଚନା ଦଉଛନ୍ ସବୁ ଆମେ ମାନିକରି ଚଲୁଛୁ।
0: ଆଜ୍ଞା ଆମ ଜୀବନ ମୂଲ୍ୟବାନ। ଆଜ୍ଞା କାହିଁକି ଆମ ଜୀବନଟା ବହୁତ ମୂଲ୍ୟବାନ।
1: ହଁ ଆଜ୍ଞା ସେଥିପାଇଁ ତ କଥାରେ ଅଛି ଆଜ୍ଞା, ହେଲ୍ଥ ଇଜ୍ ୱେଲ୍ଥ, ସ୍ୱାସ୍ଥ୍ୟ ହିଁ ସମ୍ପଦ।
0: ଆଜ୍ଞା ଆଜ୍ଞା ତାକୁ ଆମକୁ ମାନିବାକୁ ପଡିବ,
1: ମାନିବାକୁ ପଡିବ।
0: ଆମ ନିଜ ଜୀବନ ଆମ ହାତରେ, ଆମେ ଯଦି ଖରାକୁ ଯିବା, ଆମେ ଯଦି ଯେତିକି ସବୁ ପ୍ରତିଷେଧକ ଅଛି, ଯେତିକି ପ୍ରତିକାର କୁହାଯାଉଛି, ଆମେ ଯଦି ତାକୁ ମାନିବାନି ତାହେଲେ ନିହାତି ଭାବରେ ଆମ ଜୀବନ ପ୍ରତି ବିପଦ ଆସିବ।
1: ଆପଣଙ୍କ ସାଙ୍ଗେ ମୁଁ ଆଗରୁ ଥରେ କଥା ଲାଗିଥିଲି।
0: ଆଜ୍ଞା
1: ଆଉ ଏଇଟା ବହୁତ ଦିନ ପରେ ଆପଣଙ୍କ ସାଙ୍ଗେ ଏଇଟା କଥା ଲାଗିଲି, ସେଥିପାଇଁ ଆପଣଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦଉଛି।
0: ଆଜ୍ଞା ଆଜ୍ଞା ବହୁତ ଧନ୍ୟବାଦ, ଏମିତି ଭଲ ପାଇବା ଥାଉ। ଆପଣ ଏମିତି ଆକାଶବାଣୀ ଜୟପୁରକୁ ଭଲ ପାଉଥାନ୍ତୁ।
1: ନାନୀ ଆପଣଙ୍କ ସାଇଡ଼ରୁ ଟିକେ ଭଲ୍ୟୁମ୍ର ଆବାଜ ଟିକେ କମ୍ ଆସୁଛି।
0: ହଁ ହଁ ଏବେ କୁହନ୍ତୁ, ଏବେ ଶୁଭିଲା?
1: ହଁ ଶୁଭିଲା ନାନୀ।
0: ଆଉ କୁହନ୍ତୁ ଆକାଶବାଣୀ ଜୟପୁରରେ ଆଉ କ'ଣ କ'ଣ ଶୁଣିଛନ୍ତି ଆଜି?
1: ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିଲେ, ସକାଳୁ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭ କରି
0: ଆଜ୍ଞା
1: ବିଶେଷ କରି ଆମର ଏଇ ଫୋନ୍ ଇନ୍ କାର୍ଯ୍ୟକ୍ରମ ବି ଭଲ ଲାଗୁଛି, କଥା ଆପଣଙ୍କର ଗୀତା ଆମର, ତାପରେ ଆମର ଚିଠି ପତ୍ର କାର୍ଯ୍ୟକ୍ରମ ସମ୍ପର୍କ ସେତୁ
0: ଆଜ୍ଞା
1: ସେଟା ଭଲ ଲାଗୁଛି, ଡାଇଲା କାର୍ଯ୍ୟକ୍ରମ ଭଲ ଲାଗୁଛି,
0: ହେଲେ ସବୁ କାର୍ଯ୍ୟକ୍ରମ
1: ଭଲ ଲାଗୁଛି।
0: ଆପଣ ତ ନିୟମିତ ଶ୍ରୋତା, ଆଉ ଏତେ ପରିଶ୍ରମ କରି ଆପଣ ଫୋନ୍ କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆପଣଙ୍କୁ
1: ଜଣାଉଛୁ।
0: ଆଜ୍ଞା
1: ଜୁହାର
0: ଜୁହାର।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି ଆପଣଙ୍କ
1: ପରିଚୟ? ନମସ୍କାର
0: ନମସ୍କାର ନମସ୍କାର,
1: ମିନତି କହୁଛି। ହ୍ୟାଲୋ
0: ମିନତି, ଆଉ କୁହନ୍ତୁ କେମିତି ଅଛନ୍ତି? କେତେବେଳଠୁ ଚେଷ୍ଟା କରୁଥିଲେ?
1: ହ୍ୟାଲୋ,
0: କେତେବେଳଠୁ ଚେଷ୍ଟା କରୁଥିଲେ ଆମ ସହ ଯୋଡ଼ି ହେବା ପାଇଁ?
1: ବାରଟାରୁ
0: ଏବେ ପାଇଗଲେ ନା? ଆଉ କୁହନ୍ତୁ ଆଜ୍ଞା। ହଁ, ଆଜି ଟିକେ ପ୍ରୋବ୍ଲେମ ଅଛି ଟେଲିଫୋନ ଲାଇନରେ ବୋଧେ, ସେଥିପାଇଁ ଆମର ଯୋଗାଯୋଗ ବି ହେଇପାରୁନି ଠିକ ସେ ବହୁତ ଶ୍ରୋତାଙ୍କ ସହ। ତଥାପି ଆପଣ ଚେଷ୍ଟା କରିକି ଫୋନ କରିଛନ୍ତି, ଏବେ ଶୁଭିଲା ଆପଣଙ୍କୁ?
1: ହଁ ଶୁଭୁଛି
0: ଆଜ୍ଞା। ଆଉ କୁହନ୍ତୁ ଆପଣଙ୍କ ବିଷୟରେ କିଛି। ହଁ, ଏଇଟା ତ ଆପଣଙ୍କ ପରିଚୟ ହେଲା। ଆଉ କରୁଛନ୍ତି କଣ ଏବେ ଖରାଦିନ?
1: କମ୍ପ୍ୟୁଟର ଦୋକାନ ଅଛି, ସେ ଦୋକାନରେ କାମ କରୁଛି।
0: ଆଜ୍ଞା ଆଜ୍ଞା। ଆଜି କଣ ସ୍ପେଶାଲ ରାନ୍ଧିଛନ୍ତି?
1: ଆଜ୍ଞା,
0: ଆଜି କଣ ଭଲ ରୋଷେଇ ହେଇଛି ଆପଣଙ୍କ ଘରେ
1: ଆଜି?
0: ଆଜ୍ଞା,
1: ଆଳୁ ମଟର
0: ଆଜ୍ଞା, ଯାଅ
1: ଯାଅ ଶାଗ,
0: ଏଇ ହାଲକା ଫୁଲକା ଖାଦ୍ୟ ହିଁ ଆମେ ଏଇ ଖରାଦିନେ ନବା କଥା। ତେଲ ମସଲା
1: ଆମେ ଦୂରେଇ, ପଖାଳ ଭାତ ଖାଇଲେ ସେ ସବୁ ଭଲ ଲାଗେ।
0: ଆଜ୍ଞା, ପଖାଳ ଭାତ ନିହାତି ଭାବରେ ରହିବା ଦରକାର ଖରାଦିନ ତକ। ଆଉ ଖରାଦିନ ପାଇଁ କେମିତି ସତର୍କ ହଉଛନ୍ତି କୁହନ୍ତୁ ଭଉଣୀ।
1: ସତର୍କ ହେଲେ ତ ବେଶୀ ଖରା ହଉଛି, ବାହାରକୁ ବାହାରି ବି ହଉନି। ଦଶଟା ଏଗାରଟା କହୁଛନ୍ତି, ଦଶଟାରୁ ବାହାରି ହଉନି।
0: ହଁ, ଆଠଟା ହେଇଗଲା ପରେ ବି ବାହାରି ହଉନି ଯଦି ଛୋଟ ଛୁଆ।
1: ଆମ ଏଠି ତ ଦଶଟାରୁ ଚାରିଟା।
0: ଆଜ୍ଞା, ଛୋଟ ଛୁଆ ଯଦି ଘରେ ଅଛନ୍ତି ତାଙ୍କୁ ଟିକେ ବିଶେଷ ସତର୍କତାର ସହ ରଖନ୍ତୁ।
1: ପାଣି ପିଇବାକୁ କହୁଛୁ, ପାଣି ପିଇଲେ
0: ଠିକ ଅଛି। ଭଉଣୀ ଆପଣ କଲ୍ କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆପଣଙ୍କୁ ଗୀତ
1: ଧନ୍ୟବାଦ।
0: ଆଜ୍ଞା।

0: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ, କିଏ କହୁଛନ୍ତି? କୋଉଠୁ କହୁଛନ୍ତି? ଟିକେ ପରିଚୟ
1: ହଁ ହ୍ୟାଲୋ ଅପା ନମସ୍କାର
0: ନମସ୍କାର ନମସ୍କାର ଆପଣଙ୍କ ପରିଚୟ ସବୁ ଶ୍ରୋତାଙ୍କ ପାଇଁ ଦେଇ ଦିଅନ୍ତୁ।

0: ସ୍ୱର୍ଣ୍ଣପ୍ରଭା ଭଉଣୀ, ଆମର ନିୟମିତ ଶ୍ରୋତା ଭଉଣୀ, ଆଉ କୁହନ୍ତୁ ଭଉଣୀ କେମିତି ଅଛନ୍ତି? ହ୍ୟାଲୋ, ହଁ ଭଉଣୀ, କେମିତି ଅଛନ୍ତି ଆପଣ? ସୁସ୍ଥ ଅଛନ୍ତି ତ?
1: ମୁଁ ଭଲ ଅଛି ଅପା, ମୁଁ ଭଲ ଅଛି। ଆଉ ଆପଣମାନେ କେମିତି ଅଛନ୍ତି?
0: ଆମେ ବି ଭଲ ଅଛୁ। ଆଉ ଖରାଦିନ ପାଇଁ କେମିତି ନିଜକୁ ସତର୍କ କରୁଛନ୍ତି ଆମ ଶ୍ରୋତା, ଅନ୍ୟ ଶ୍ରୋତାମାନଙ୍କୁ ଟିକେ କହିଦିଅନ୍ତୁ, ନିଜକୁ କେମିତି ସତର୍କ କରି ରଖିଛନ୍ତି? ବେଶୀ ପାଣି ତ ନିଶ୍ଚିତ ଭାବରେ ପିଉଥିବେ, ଛାଇ ଜାଗାରେ ତ ରହୁଥିବେ, ଆଉ 10ଟାରୁ ଦିନ 4ଟା ପର୍ଯ୍ୟନ୍ତ ତ ବାହାରକୁ ବାହାରୁ ନଥିବେ, ଆଉ କ'ଣ ଅଧିକା କରୁଛନ୍ତି ସ୍ୱର୍ଣ୍ଣପ୍ରଭା ଭଉଣୀ?
1: ହ୍ୟାଲୋ,
0: ହଁ, ଆଉ କ'ଣ ସତର୍କତା ଅବଲମ୍ବନ କରୁଛନ୍ତି ଭଉଣୀ, କହିଦିଅନ୍ତୁ ଟିକେ। ଆଜି ବୋଧେ ଆପଣ ନିଜକୁ କେମିତି ସତର୍କ ରଖୁଛନ୍ତି ଖରାର ଦାୟରୁ ରକ୍ଷା କରିବା ପାଇଁ, ଆପଣଙ୍କୁ ଟିକେ କୁହନ୍ତୁ। ହ୍ୟାଲୋ।

0: ହ୍ୟାଲୋ
1: ହଁ ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
0: ନମସ୍କାର, ପ୍ରଶ୍ନତା ନନି।
1: ନମସ୍ତେ ନମସ୍ତେ।
0: ମୁଁ ନୀଳାଞ୍ଚଳ ଭାଇ କହୁଛି, ବଲାଙ୍ଗୀର ଜିଲ୍ଲାର।
1: ନୀଳାଞ୍ଚଳ ଭାଇ, ଯାହା କେତେ ସମୟ ହେଲା ଅପେକ୍ଷା କରିଥିଲେ?
0: କଣ କହନ୍ତି ନା, ସଂସ୍କୃତ କାର୍ଯ୍ୟକ୍ରମ ଲାଇଭ ଆକାଶବାଣୀ କରିଥିଲେ, ତା ସହିତ କଥା ଆପଣ ଗୀତାମର କାର୍ଯ୍ୟକ୍ରମ କରୁଥିଲେ, ଏମିତି ଟ୍ରାଫିକ ଜାମ୍ ହେଇଛି। ବର୍ତ୍ତମାନ ଆପଣଙ୍କୁ ଜୟପୁର କୋରାପୁଟ ବସ୍ରେ ଗଲେ ଅତିକମ୍ରେ ଘଣ୍ଟେ ଦେଢ଼ ଘଣ୍ଟା ଲାଗିବ ବଲାଙ୍ଗୀରରୁ। କିନ୍ତୁ ଆକାଶବାଣୀ କଥା ଆପଣ ଗୀତାମଣି ଦମରିବା ପାଇଁ ହେଲେ, ଆଉ ଯୋଉ ଟାଇମ୍ ରେ ସଂସ୍କୃତା ମାନେ ଥିବେ, ପୁରା ମହାନ ଦୁଃଖ, ପୁରା 12ଟାରୁ 12:30 ହେଲା ଲାଗିଲେ ଫୋନ।
1: ଆପଣଙ୍କ ଭଲ ପାଇବା ସେମିତି ଥାଉ ଭାଇ, ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରକୁ ସେମିତି ଭଲ ପାଉଥାନ୍ତୁ।
0: ଯାହା ବି ବର୍ତ୍ତମାନ ବହୁତ ଦିନ ଗଦାନ ପରେ ଆପଣ ବର୍ତ୍ତମାନ ଇଏ କଣ କହନ୍ତି କଥା, ଆପଣଙ୍କ ଗୀତ ଆମର ଆଜି ସୂର୍ଯ୍ୟ ଉଠିଲା ଯେ ଆପଣ କଲେ କାର୍ଯ୍ୟକ୍ରମ, ବହୁତ ଖୁସି ଲାଗିଲା। ଆପଣଙ୍କୁ ଆମେ ଅନେକ ଦିନ ଖୋଜୁଥିଲୁ କେବେ ସଂସ୍କୃତା ଆଣି କାର୍ଯ୍ୟକ୍ରମ କରିବେ, କେବେ କାର୍ଯ୍ୟକ୍ରମ ଶୁଣିବେ ବୋଲି ଭାବୁଥିଲୁ। କିନ୍ତୁ ଯାହା ବି ଆପଣ ଆଜି ବର୍ତ୍ତମାନ କଣ କହନ୍ତି 5:55 ରୁ ଗୋଟେ ପର୍ଯ୍ୟନ୍ତ ଆପଣଙ୍କ ସହିତ କଥାବାର୍ତ୍ତା ବି ଚାନ୍ସ ଟେ ମିଳିଲା, ତା ସହିତ ଆପଣ ଯୋଉ ବିଷୟବସ୍ତୁକୁ ଆଲୋଚନା କରି ଆକାଶବାଣୀ ସେଟା ବି ଶୁଣିବାକୁ ଚାନ୍ସ ଟେ ମିଳିଲା। ପୁରା ଆପଣ ତାପରେ ଗୀତ ଦ୍ୱାରା ସତ୍ୟ ଦ୍ୱାରା ଚାନ୍ସ ଟେ ମିଳିଲା, ଭଲ ଭଲ

0: ଧନ୍ୟବାଦ ଭାଇ। ଏମିତି ଆକାଶବାଣୀ ଜୟପୁର କେନ୍ଦ୍ରର ସବୁ କାର୍ଯ୍ୟକ୍ରମ ଆପଣ ଶୁଣନ୍ତୁ।
1: ସମସ୍ତ ଉପସ୍ଥାପକ ଉପସ୍ଥାପିକା କହି ରଖୁଛେ ଯେ ସବୁ ଉପସ୍ଥାପକ ଉପସ୍ଥାପିକା ଯେମିତି ଯେତେ ବି ଫୋନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରେ ପ୍ରଚାର ପ୍ରସାର ହଉଛି ସମସ୍ତଙ୍କୁ କରିବା ପାଇଁ ଅନୁରୋଧ କରୁଛେ। ଆର ସବୁ କାର୍ଯ୍ୟକ୍ରମ ଯେ ସମସ୍ତ ଉପସ୍ଥାପକ ଉପସ୍ଥାପିକା କଲେ ଆମକୁ ବି ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ଲାଗିବ, ତା ସହିତ କଥା ହେବା ପାଇଁ ବି ଭଲ ଲାଗିବ, ଏବଂ ଆପଣମାନଙ୍କୁ କାର୍ଯ୍ୟକ୍ରମ କରିବା ପାଇଁ ଏବଂ ତା ସହିତ କଥା ହେବା ପାଇଁ ବି ନିହାତି ଭଲ ଲାଗିବ।
0: ସତ କଥା, ଏଇ ତ ଜୀବନ ଜଞ୍ଜାଳର କଥା ଆଜ୍ଞା। ଆମେ ତ ଏଇଠି ଦୁଃଖ ସୁଖ ହିଁ ହଉଛେ, ବହୁତ ଭଲ ଲାଗୁଛି ଆମେ ସିଧାସଳଖ ଆପଣଙ୍କ ସହ କଥା ହେଇପାରୁଛୁ, ଆପଣଙ୍କୁ ପାଇପାରୁଛୁ ଆମେ। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି ଭାଇ, ନମସ୍କାର ଆଜ୍ଞା।

0: ହ୍ୟାଲୋ ହଁ ଆଜ୍ଞା, ଆପଣଙ୍କ ପରିଚୟ ଦିଅନ୍ତୁ। ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, ଆପଣଙ୍କ ପରିଚୟ ଦିଅନ୍ତୁ। କିଏ କହୁଥିଲେ, କୋଉଠୁ କହୁଥିଲେ ଆପଣଙ୍କ?
1: ଆଜ୍ଞା, ଦେବେନ୍ଦ୍ର।
0: ଦେବେନ୍ଦ୍ର ଭାଇ, ଆଉ କେମିତି ଅଛନ୍ତି ଭାଇ?
1: ଭଲ ଅଛି।
0: ଖରାଦିନ କେମିତି କାଟୁଛନ୍ତି? ବାରିପଦାରେ ତ ବହୁତ ଗରମ ହଉଥିବ। କେମିତି ସତର୍କ ରହୁଛନ୍ତି କୁହନ୍ତୁ?
1: ଖରାରେ ନ ବାହାରିବାକୁ
0: ଏଗାରଟାରୁ ଚାରିଟା ପର୍ଯ୍ୟନ୍ତ ବାହାରକୁ ବାହାରୁ ନାହାନ୍ତି ତ?
1: ଆଜ୍ଞା।
0: ଆଉ ମସଲା ଯୁକ୍ତ ଖାଦ୍ୟ ବି ନେବେନି ଯେତେ ପାରୁଛନ୍ତି ଆପଣ। ସନ୍ତୁଳା, ଆପଣଙ୍କର ଦହି ପଖାଳ, ଏଇସବୁ ଜିନିଷ ହିଁ ଖାଇବେ। ଆଉ କୁହନ୍ତୁ, ଆକାଶବାଣୀ ଜୟପୁରକୁ ଆପଣ କେବେଠୁ ଶୁଣୁଛନ୍ତି? କୋଉ କୋଉ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ?
1: ଭଲ ଲାଗେ ଆପଣଙ୍କର ଏଇ ଯେ ଡାଇରେକ୍ଟ ଫୋନ ଲାଇନ୍, ତାପରେ
0: ଖାଲି ଲାଇଭ ଫୋନ ଇନ୍, ଏସବୁ ଫୋନ ଇନ୍ କାର୍ଯ୍ୟକ୍ରମ ଶୁଣନ୍ତି ନା ଆକାଶବାଣୀର? ଆଉ କୌଣସି କାର୍ଯ୍ୟକ୍ରମ ଆପଣ ଶୁଣନ୍ତି?
1: ଆଜ୍ଞା,
0: ଖାଲି ଫୋନ ଇନ୍ କାର୍ଯ୍ୟକ୍ରମ ଶୁଣନ୍ତି ନା ଅଲଗା କୌଣସି?

0: କିଛି କାର୍ଯ୍ୟକ୍ରମ ଆପଣ
1: ଯୁବବାଣୀ ଆପଣଙ୍କର ବହୁତ ପ୍ରକାର କାର୍ଯ୍ୟକ୍ରମ
0: ଆପଣ
1: ଯେତେବେଳେ ମିଡିୟମ ୱେରେ ଯେତେବେଳେ କାର୍ଯ୍ୟକ୍ରମ ଆସୁଥିଲା ଆମର ରେଡିଓରେ ଆମେ ସେତେବେଳୁ ଆମେ ଶୁଣିଛେ 1993
0: ବାପରେ ପୁରୁଣା ଶ୍ରୋତା ଆପଣ ଏବେ ତ ଆକାଶବାଣୀ ତାର 90 ବର୍ଷରେ ପହଞ୍ଚି ସାରିଲାଣି ଆପଣମାନଙ୍କ ଭଲ ପାଇବା ଏମିତି ଥାଉ ଆକାଶବାଣୀ ଏମିତି ଆଗକୁ ଆଗକୁ ବଢୁ ଆଉ ଶ୍ରୋତାଙ୍କ ଭଲ ପାଇବା ନେଇକି ତ ଆକାଶବାଣୀ ବଞ୍ଚିବ ଶ୍ରୋତାଙ୍କ ପାଇଁ ହିଁ କାର୍ଯ୍ୟକ୍ରମ ସବୁ ଆକାଶବାଣୀର ବହୁଜନ ହିତାୟ ବହୁଜନ ସୁଖାୟ ଅନ୍ତଃସ୍ୱରକୁ ନେଇକି ସେ ଚାଲିଛି

ଆମର ଭଲ ପାଇବା ଏମିତି ଥାଉ, ଆକାଶବାଣୀ ଏମିତି ଆଗକୁ ଆଗକୁ ବଢ଼ୁ, ଆଉ ଶ୍ରୋତାଙ୍କ ଭଲ ପାଇବା ନେଇକି ତ ଆକାଶବାଣୀ ବଞ୍ଚିବ, ଶ୍ରୋତାଙ୍କ ପାଇଁ ହିଁ କାର୍ଯ୍ୟକ୍ରମ ସବୁ ଆକାଶବାଣୀର। ବହୁଜନ ହିତାୟ ବହୁଜନ ସୁଖାୟ ଅନ୍ତଃସ୍ୱରକୁ ନେଇକି ସେ ଚାଲିଛି, ଆଗକୁ ଏମିତି ଚାଲୁଥାଉ, ଶ୍ରୋତାଙ୍କ ଭଲ ପାଇବା ସେମିତି ମିଳୁଥାଉ ତାକୁ। ବହୁତ ବହୁତ ଧନ୍ୟବାଦ ଭାଇ ଆପଣ ଫୋନ୍ କଲେ। ଆଜ୍ଞା ନମସ୍କାର। ଆଜ୍ଞା।

ଆପଣ ଅଛନ୍ତି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପରିସରରେ। ଫୋନ୍ କରନ୍ତୁ, ଫୋନ୍ କରିବା ପାଇଁ ଆମର ନମ୍ବର ହେଲା 0685423060। ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ଆମେ ଅଛୁ।

0: ଘାଟ ପଡିଲା କୋଠା ଘାଟି ମାଟି ନାହିଁ ଚାରିଆଡେ ମାଟି ବି ସଂଖ୍ୟା କମିଗଲା ଚାରିଆଡେ ଦେଖିବେ କଂକୁଡି ଜଙ୍ଗଲ ଆପଣ ଯେତେ ପଖାଳ ତ କାକୁଡ଼ି ଟିକା ଖାଆନ୍ତୁ ତରଜ ଖାଆନ୍ତୁ ସେ ଖେଳିବା ପାଇଁ ସୁଖ ଦେଉଛୁ ତାପରେ ଯୋଉ କଥା ସେ କଥା କିନ୍ତୁ ଆମେ ସବୁବେଳେ ଚେଷ୍ଟା କରିବା ତେଣୁ ପ୍ରକୃତି ବଞ୍ଚି ରହିଲେ ଆମେ ସମସ୍ତେ ବଞ୍ଚିବା ଯେମିତି ପଶୁପକ୍ଷୀ କୀଟପତଙ୍ଗ ସମସ୍ତେ ବଞ୍ଚି ରହିବେ କିନ୍ତୁ ପ୍ରକୃତିକୁ ଛାଡି ଆମେ କିଛି କରିପାରିବାନି
1: ଆମେ ପ୍ରକୃତିରେ ଗଛକୁ ସଜେଇବା ଚିତ୍ର ଖାତାରେ ନୁହଁ ଆଜିକାଲି ସବୁ ଚିତ୍ର ଖାତାରେ
0: ଦେଖନ୍ତୁ ଆଗ କାଳରେ ମାଟି ଥିଲା ଘାସ ଦେଖନ୍ତୁ ଖରା ବି ଏବେ ଯେତିକି ଖରା ଆଗରୁ ସେତିକି ହଉଥିଲା କିନ୍ତୁ ଗଛ ଲତା ଚାରିଆଡେ ପରିପୂର୍ଣ୍ଣ ଥିଲା ସେତେ ଜାଣି ହଉନଥିଲା ଗରମ କେଟା ଯେବେଠୁ ଆମେ କଳକାରଖାନା ବେଶୀ ବ୍ୟବହାର କଲେ ଫ୍ରିଜ୍ ଏସି କୁଲରକୁ ବ୍ୟବହାର କଲେ ତାକୁ ଦେଖନ୍ତୁ ମୋବାଇଲ ଟାୱାର ଏଟା ସବୁ ଦେଖନ୍ତୁ ଆସ୍ତେ ଆସ୍ତେ ଜଳବାୟୁ ପରିବର୍ତ୍ତନ ହେଇଗଲା କାହିଁକିନା ପ୍ରକୃତି ନଥିଲେ ସବୁ ଜଳବାୟୁ ପରିବର୍ତ୍ତନ ହେଲେ ତେଣୁକରି ଆମେ ସବୁ ପ୍ରକୃତିକୁ ସାଙ୍ଗରେ ନେଇକି ଆମେ
1: ଯେକୌଣସି
0: ଡେଭଲପମେଣ୍ଟ କରିବା ପ୍ରକୃତିକୁ ଛାଡି ଆମେ ଯୋଉ ଡେଭଲପମେଣ୍ଟ ନାଁରେ ଗୋଟେ ଖାଲି ଜଙ୍ଗଲ ନଷ୍ଟ କରି ଚାଲିବେ ଦେଖନ୍ତୁ ଆମର ଉନ୍ନତି ହେଉଛି ସେ ଉନ୍ନତି ଆମର ଜୀବନରେ କେବେ ସୁଖ ଶାନ୍ତି ଦେଇପାରୁନି
1: ସେ ଉନ୍ନତି ପଛରେ ଦୌଡିଲା ବେଳକୁ ଆମର ଜୀବନ ଡହକ ବିକଳ ହେଇଯାଉଛି ଆଜ୍ଞା
0: ନିଶ୍ଚିନ୍ତ
1: ବହୁତ ବଢିଆ କଥା କହିଲେ ଭାଇ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆମେ ଆପଣଙ୍କୁ ଗୀତ
0: ଆପଣଙ୍କୁ ଧନ୍ୟବାଦ ଦେବି ଯାହା ଆପଣ କଥା କଥାବାର୍ତ୍ତା ହେଲି ଆଗେ ପାଚୁନି ଆପଣ ସବୁ ଗଲେ ତାଙ୍କ ଖୁସି ଥାନ୍ତୁ ମନ୍ତ୍ରୀ ରଖିଥାନ୍ତି
1: ଆଜ୍ଞା ଆଜ୍ଞା ବହୁତ ଧନ୍ୟବାଦ ଆମେ ଆପଣଙ୍କୁ ଗୀତ ଶୁଣୁ
0: ନମସ୍କାର
1: ଆଜ୍ଞା ନମସ୍କାର

0: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା କୁହନ୍ତୁ, କିଏ କହୁଥିଲେ, କୋଉଠୁ କହୁଥିଲେ, ପରିଚୟ ଟିକେ ଦେଇଦିଅନ୍ତୁ।
1: ହ୍ୟାଲୋ,
0: ଆପଣଙ୍କ ପରିଚୟ ଟିକେ ଦେଇଦିଅନ୍ତୁ ଭାଇ।
1: ବାପା ନମସ୍କାର, ମୁଁ ତ୍ରିନାଥ ମହାନ୍ତ କହୁଥିଲି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
0: ଢେଙ୍କାନାଳରୁ ଆଜି
1: ବାପା, ଆଜି ଆପଣଙ୍କ ସହିତ ଫାର୍ଷ୍ଟ ଥର ପାଇଁ ମୁଁ କଥା ହେଉଛି, ଆଉ ବହୁତ ଦିନର ଆସ୍ଥା ଥିଲା ଆପଣଙ୍କ ସହିତ କଥା ହେବି ବୋଲି।
0: ଆଜ୍ଞା ଆଜ୍ଞା, ମତେ ବି ବହୁତ ଖୁସି ଲାଗୁଛି, ଆଜି ସାରା ଓଡ଼ିଶା ଆକାଶବାଣୀ ଜୟପୁର ସହ ଯୋଡ଼ି ହେଇଛନ୍ତି, ବହୁତ ଭଲ ଲାଗୁଛି। ଆଉ କୁହନ୍ତୁ, ଢେଙ୍କାନାଳରେ ଗରମ କେମିତି ହଉଛି?
1: ନିଶ୍ଚିତ ଭାବରେ ବାପା ବହୁତ ଗରମ ହଉଛି, ଆଉ ଆମେ ନିଶ୍ଚିତ ଭାବରେ ସତର୍କତା, ଆମକୁ ଏଇ ଭିଡିଓ ହିଁ ବାପା ସବୁ ଶିଖେଇ ଦେଇଛି।
0: ଆଜ୍ଞା,
1: ତ ବହୁତ ଆଜି ସତରେ ବାପା ମାନେ ବହୁତ ଖୁସି ହଉଥିବେ ଆପଣଙ୍କୁ ପାଇକି। ଆଉ ଆପଣଙ୍କ ଯୋଉ ଡାଇଲ ଆମର ଯୋଉ କାର୍ଯ୍ୟକ୍ରମ ଗୋଟେ ଚାଲିଛି ଆକାଶବାଣୀ ଲାଇଭ, ଯୋଉଟା ଆକାଶବାଣୀ ଲାଇଭ ଯୋଉଟା, ସେଇଟା ଆପଣଙ୍କର କହିବା ଶୈଳୀ ଏତେ ସୁନ୍ଦର, ମାନେ ଶ୍ରୋତାଙ୍କର ମନରେ ଘର କରି ରହିଯାଇଛନ୍ତି ବାପା। ଆପଣଙ୍କର କହିବା ଶୈଳୀ ପୁରା କବିତା ଭଳିଆ ହିଁ ଲାଗେ।
0: ଯାହା ସେଇଟା ଆପଣମାନଙ୍କ ଭଲ ପାଇବାରୁ ହିଁ ଆରମ୍ଭ ହେଇଛି, ଶବ୍ଦ ସବୁ ଶ୍ରୋତାଙ୍କ ଭଲ ପାଇବା ଠୁ ହିଁ ମତେ ମିଳେ, ଆଉ ଆପଣଙ୍କୁ ଭଲ ଲାଗୁଛି, ଆପଣଙ୍କ ମନକୁ ଛୁଇଁ ପାରୁଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ହୃଦୟର ସହ ଆପଣଙ୍କୁ ଧନ୍ୟବାଦ ଦଉଛି।
1: ନିଶ୍ଚିତ ବାପା, ମତେ ତ ଏତେ ମାନେ ଖୁସି ଲାଗୁଛି ଯେ ବାପା ମୁଁ ଠିକସେ କଥା ହିଁ ହେଇପାରୁନି ଆପଣଙ୍କ ସହିତ, ଯେତେ ବହୁତ ମନର କଥା କହିବାକୁ ମୁଁ ଭାବେ ଯେତେବେଳେ କି ଆପଣଙ୍କ ଯେତେବେଳେ ଉପସ୍ଥାପନା କରୁଥାନ୍ତି, ତ କେବେ ଯଦି ଏମିତି ସୁଯୋଗ ମିଳେ ନିଶ୍ଚିତ ଭାବରେ ମୁଁ ବହୁତ କଥା କହିବି, କିନ୍ତୁ ମୋ ପାଟିରୁ ଭାଷା ହିଁ ବାହାରୁନି ଯେ ଆପଣଙ୍କୁ ହଠାତ ଯେତେବେଳେ ପାଇଗଲି, ମାନେ ପ୍ରଭୁଙ୍କୁ ହଠାତ ଯେତେବେଳେ ଦର୍ଶନ ମିଳିଯାଇଛି କେମିତି ଲାଗୁଛି। ଆପଣଙ୍କର କହିବା ଶୈଳୀ ଆଉ ଶ୍ରୋତାମାନଙ୍କୁ ବୁଝି ପାରୁଥିବା ଜଣେ ଆର୍ଯ୍ୟ ହେଉଛନ୍ତି ସସ୍ମିତା ବାପା।
0: ବହୁତ ଧନ୍ୟବାଦ, ଆପଣଙ୍କ ଭଲ ପାଇବା ଏମିତି ଥାଉ, ଆକାଶବାଣୀ ଜୟପୁର କେନ୍ଦ୍ରକୁ ଆପଣ ଏମିତି ଭଲ ପାଉଥାନ୍ତୁ, ସବୁ କାର୍ଯ୍ୟକ୍ରମ ଶୁଣନ୍ତୁ। ରହୁଛି ଭାଇ, ଆହୁରି ଅଲଗା ଶ୍ରୋତା ବି ଅଛନ୍ତି, ବହୁତ ଧନ୍ୟବାଦ।
1: ସମୟ ଶେଷ ହେଇଆସିଲାଣି, ସମସ୍ତେ ଟିକେ ଚାନ୍ସ ପାଆନ୍ତୁ, ମୋ ଭଳିଆ ସମସ୍ତେ ହିଁ ଚାତକ ଭଳି ଚାହିଁ ବସିଥିବେ ନିଶ୍ଚିତ ଭାବରେ କଥା ହେବା ପାଇଁ, ତ ସମସ୍ତଙ୍କୁ ଆମେ ସୁଯୋଗ ଦେବା। ରହିଲି ଅପା, ନମସ୍କାର।
0: ନମସ୍କାର ନମସ୍କାର।

0: ଆଉ କଣ ତ ଚାଉଳ କିଛି ଦେଖି ରଖିଥିଲି ଆଉ ପୋଟଳ ଆଳୁ ଭଜା
1: ବଢିଆ ବଢିଆ ସବୁ ଭଜା ଆଉ ନାଇଁ କି
0: ଆଜ୍ଞା
1: ଆକାଶବାଣୀ ଜୟପୁର ତ ଆପଣ ଶୁଣନ୍ତି ଆପଣ ନିୟମିତ ଶ୍ରୋତା ଆମେ ଆପଣଙ୍କୁ କିଛି ପଚାରିବୁନି ସେ ବିଷୟରେ ଏମିତି ଆକାଶବାଣୀ ଜୟପୁର ପ୍ରତି ଆପଣଙ୍କର ଭଲ ପାଇବା ଥାଉ ଆପଣ କଲ୍ କରନ୍ତୁ ତଥାପି ଆଉ କିଛି କୁହନ୍ତୁ ଖରାପ ପାଇଁ କେମିତି ସତର୍କତା ଅବଲମ୍ବନ
0: ସବୁବେଳେ ଆମେ ଶୁଣୁଛୁ କଲ୍ କରୁଛୁ କିନ୍ତୁ ଆମେ ସବୁ ଭଲ ତାକୁ କିନ୍ତୁ ଆମେ ଠାକୁର ତାକୁ ଆହୁରି ଉପରକୁ ଯାଆନ୍ତୁ ଆଉ ତେଲ ଏମିତି ପ୍ରୋଗ୍ରାମ କରୁଥାନ୍ତୁ
1: ଆଜ୍ଞା ସେତିକିରେ କଥା ସାରିଦେଲେ ନାଇଁ କି ଆଉ କୁହନ୍ତୁ ମାନେ ଖରାପ ପାଇଁ କଣ କେମିତି ସତର୍କ ବଡି ପାମ୍ପଡ
0: ସେମିତି
1: ଆଉ ଆମମାନଙ୍କର ସବୁ ଅଭ୍ୟାସ ଥାଏ ଟିକେ ଲୋଭ ଥାଏ ଖରାଟା ହଉଛି ବଡି ପାମ୍ପଡ ଆଚାର ଏସବୁ କରିକି ଟିକେ ରଖିଦେଲେ ସାଇତିକି ବର୍ଷ ସାରା ଖାଇବାକୁ ପଡିବ ଆମେ କରିବା ସବୁ କିଛି କିନ୍ତୁ ନିଜ ଶରୀରକୁ ଜଗି ରଖିକିରି ଖରାକୁ ଦେଖି ବହୁତ ଧନ୍ୟବାଦ ବାସନ୍ତୀ ଭଉଣୀ ଆପଣ କଲ୍ କଲେ ବହୁତ ବହୁତ ଧନ୍ୟବାଦ
0: ରହିଲେ ନମସ୍କାର
1: ନମସ୍କାର।

0: ହ୍ୟାଲୋ।
1: ହଁ, କିଏ କହୁଥିଲେ, କୋଉଠୁ କହୁଥିଲେ, ପରିଚୟ ଟିକେ ଦିଅ।
0: ମୁଁ ନମିତା କହୁଥିଲି।
1: ହଁ ନମିତା ଭଉଣୀ, କୁହନ୍ତୁ ଭଉଣୀ କେମିତି ଅଛ। ନମସ୍କାର ନମସ୍କାର, କୁହନ୍ତୁ ଭଉଣୀ କେମିତି ଅଛନ୍ତି।
0: ଭଲ ଅଛି।
1: ଜୟପୁରରୁ
0: କରୁଥିଲେ? ବହୁତ ଦିନ ପରେ ଲାଗିଲା।
1: ଆଜ୍ଞା, ଆମେ ବି ଅପେକ୍ଷା କରୁ, ନିୟମିତ ଶ୍ରୋତା ମାନେ କଲେ ଆମକୁ ଭଲ ଲାଗେ। ଆଉ କୁହନ୍ତୁ ନମିତା ଭଉଣୀ, ଖରା ତ ଆପଣଙ୍କର ସବୁଆଡେ ଖରା, କେମିତି ନିଜକୁ
0: ବହୁତ ଖରା ହଉଛି? ଦୁଇ ଦିନ ହେଲା ବେଶୀ ହଉଛି, ଜୟପୁରରେ ବେଶୀ ହଉଛି।
1: ଜୟପୁରରେ ବହୁତ ଖରା, ଆଉ କେମିତି ସତର୍କତା ଅବଲମ୍ବନ କରୁଛନ୍ତି, କଣ କଣ କରୁଛନ୍ତି
0: ଖରାରେ? ବାହାରକୁ ବାହାରୁନୁ, ଚାରିଟା ପରେ କଣ କାମ ଥିଲା ବାହାରୁ ନହେଲେ।
1: ଆଉ ଆଗକୁ ଯୋଉ ପର୍ବପର୍ବାଣି ଆସୁଛି, ଉପାସ ବ୍ରତ, ଏସବୁ ବି ଦେଖି ଚାହିଁକି କରିବା କଥା।
0: ହଁ, ଏବେ ସାବିତ୍ରୀ ବ୍ରତ ଗଲା,
1: ଉପାସ ରହିଥିବେ ନିଶ୍ଚିନ୍ତ ଭାବରେ।
0: ହଁ,
1: ଆଉ କୁହନ୍ତୁ ନମିତା ଭଉଣୀ, ଆଉ ଆକାଶବାଣୀର କୋଉ କୋଉ କାର୍ଯ୍ୟକ୍ରମ?
0: ବହୁତ ଭଲ ଲାଗିବ ଆପଣଙ୍କର ପ୍ରୋଗ୍ରାମ, ବହୁତ ଭଲ ଲାଗିବ। ଏବେ ଶୁଣୁଥିଲି ଆକାଶବାଣୀ ଲାଇଭ, ବହୁତ ବଢିଆ ଲାଗିଲା। ଆପଣ ଯୋଉ କହି କହିକି ଗୀତ ଦିଅନ୍ତୁ, ବହୁତ ବଢିଆ।
1: ବହୁତ ଧନ୍ୟବାଦ, ଏମିତି ଭଲ ପାଇବା ରହୁ। ଆକାଶବାଣୀ ଜୟପୁର କେନ୍ଦ୍ରର ସବୁ କାର୍ଯ୍ୟକ୍ରମ ଆପଣ ଶୁଣୁଥାନ୍ତୁ।
0: ମୁଁ କେବଳ କଥା ହେବାକୁ ଚାହୁଁଥିଲି।
1: ଆଜ୍ଞା ଆଜ୍ଞା, ଯାଉ ଯାଉ, ଆଜି କନେକ୍ଟ ହେଇଗଲେ ଆମେ।
0: ତିନି ମାସକୁ ଲାଗିଲା ଆଜି।
1: ଆଜ୍ଞା ଆଜ୍ଞା, ବହୁତ ଧନ୍ୟବାଦ।
0: ମୁଁ ଦୁଇ ତିନି ଥର କରେ, ତାପରେ ଅନ୍ୟ ଶ୍ରୋତା ଶୁଣୁଥାଏ, ନ ଲାଗିଲେ ମୁଁ ଟିକେ କରେନି, ଆଉ ଦୁଇ ତିନି ଥର କରେ ବେଶୀ।
1: ଅନ୍ୟ ଶ୍ରୋତାଙ୍କ କଥା ଶୁଣିକି ବି ଆମକୁ
0: ମଜା, ଏବେ ଲଗଲୋ ଲାଗଲା।
1: ଯାଉ ଯାଉ, ବହୁତ ଧନ୍ୟବାଦ ସେଥିପାଇଁ। ଆମକୁ ବି ଖୁସି ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି। ଠିକ ଅଛି,
0: ମତେ ବହୁତ ଖୁସି ଲାଗିଲା।
1: ଆଜ୍ଞା, ଆମେ ଆପଣଙ୍କୁ ଗୀତ ଶୁଣାଉଛୁ।
0: ହଁ
1: ଭଉଣୀ, ଆଜ୍ଞା, ନମସ୍କାର।

ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆପଣ ପରିସରରେ ଆପଣ ଅଛନ୍ତି, ଫୋନ୍ କରନ୍ତୁ। ଫୋନ୍ କରିବା ପାଇଁ ଆମର ଟେଲିଫୋନ୍ ନମ୍ବର 06 8 5 4 2 3 0 6 9 0।

ଆପଣ ଅଛନ୍ତି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପରିସରରେ ଆଉ ଅଳ୍ପ ସମୟ ହାତରେ ଅଛି। ବେଳେବେଳେ ଅନେକ କଥା କହିବାକୁ ଇଚ୍ଛା ହୁଏ ଶ୍ରୋତାବନ୍ଧୁ, କିନ୍ତୁ ସମୟ ବେଳେବେଳେ ଇସାରା ଦେଇଦିଏ। ବେଳେବେଳେ ଟେଲିଫୋନ୍ ମାଧ୍ୟମରେ ଆମେ କଥା ହେଲା ବେଳକୁ ଯାନ୍ତ୍ରିକ ତ୍ରୁଟି ବି ଆସିଯାଏ। ଆମେ ଇଚ୍ଛା ଥାଇକି ବି କନେକ୍ଟ ହୋଇପାରୁନି, ଇଚ୍ଛା ଥାଇକି ବି ସମ୍ପର୍କ ଯୋଡ଼ି ହୋଇପାରେନି, କିନ୍ତୁ ଯନ୍ତ୍ର କଥା, ଆମ ମନ ଆମ ଭାବନାର କଥା, ତଥାପି ଆପଣ କଲ୍ କରନ୍ତୁ, ଚେଷ୍ଟା କରନ୍ତୁ। ଆଉ ଅଳ୍ପ ସମୟ ଅଛି ହାତରେ, ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ବର 0685423060। କଲ୍ କରନ୍ତୁ, ଆମେ କଥା ହେବା।

0: हेलो हेलो
1: किस तार की गजा रिंगन, किस दिल का तवा रिंगन, कभी तो मिलेगी कहीं तो मिलेगी, आज नहीं तो कल। सिंगल डरा सिंगल सिंगल। नमस्कार,
0: नमस्कार। अपे कि
1: रमेश
0: थिला आपन
1: कहुथिली
0: को गीत
1: भाटिका
0: सुनिबा
1: नवरंगपुर।
0: पई रमेश भाईंकर गीत सुनिबारे आमे कार्यक्रम शेष करिबा। बहुत बहुत
1: ଆଜ୍ଞା
0: धन्यवाद। कोन तो भाई केमती अछंती?
1: ମୁଁ ବହୁତ ବଢିଆ ଅଛି ଅପା, ଆପଣଙ୍କ ସହ କଥା ହେଇକି ଆହୁରି ବଢିଆ ହେଇଗଲି। ଆଉ
0: ଯା
1: ଯାହା ହଉ, ଆଜି ଆପଣ କାର୍ଯ୍ୟକ୍ରମ କରିଛନ୍ତି, କଥା ଆପଣଙ୍କର ଗୀତ ଆମର, ସେଥିପାଇଁ ମୁଁ ବହୁତ ଭଲ ଲାଗୁଛି ମତେ।
0: ଆଜ୍ଞା
1: ଆଉ ବହୁତ କାର୍ଯ୍ୟକ୍ରମ କେତେବେଳେ ଯେ ଟାଇମ ଆସି ପହଞ୍ଚିଗଲା ମୁଁ ବି ଜାଣିପାରିଲିନି, ବହୁତ ସମୟ ଟ୍ରାଏ କରିଥିଲି ଲାଗୁନଥିଲା, ଆଉ ଫାଇନାଲି ଏବେ
0: ଆଜି
1: ବର୍ତ୍ତମାନ
0: ଟିକେ
1: ଲାଗିଯାଇଛି କଥା।
0: ଟେଲିଫୋନ ଲାଇନରେ ଟିକେ ପ୍ରୋବ୍ଲେମ ହେଇଛି, ତଥାପି
1: ଆଜ୍ଞା,
0: ବହୁତ ଶ୍ରୋତା ଆଜି ଯୋଡ଼ି ହେଇଛନ୍ତି ଆପଣମାନଙ୍କ
1: ନାଇଁ
0: ଭଲ
1: ଆପଣଙ୍କ
0: ପାଇବାର।
1: ଭଏସ୍ ମୋତେ କ୍ଲିୟର ଶୁଭୁଛି ଅପା?
0: ଆଜ୍ଞା
1: ହଁ, ଯେ
0: ଯାହା
1: ଥରେ ଥରେ କଣ ହୁଏ ନା ମୋବାଇଲରେ ବି କିଛି
0: ସମୟ,
1: ତ୍ରୁଟି ରହିଯାଇଥାଏ,
0: ହଁ ରମେଶ ଭାଇ
1: ସେଥିପାଇଁ ବି
0: ସମୟ
1: ପ୍ରୋବ୍ଲେମ।
0: ହେଇ ଆସିଲାଣି, ଆପଣ
1: ଆଜ୍ଞା
0: ଶେଷରେ ଫୋନ କଲେ ବହୁତ ଧନ୍ୟବାଦ ସେଥିପାଇଁ। ରହୁଛୁ?
1: ଆଜ୍ଞା ଅପା,
0: ଆଜ୍ଞା ଆଜ୍ଞା,
1: ଠିକ୍ ଅଛି ଅପା, ନମସ୍କାର।
0: ନମସ୍କାର ନମସ୍କାର। ଶ୍ରୋତା ବନ୍ଧୁ, ସମୟ ହେଇ ଆସିଲାଣି ଆଜି ପାଇଁ ଆପଣଙ୍କର ଗୀତ ଆମର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଆପଣଙ୍କ ରେଡିଓ ସାଥୀ ସସ୍ମିତାକୁ ରହୁଛି ନମସ୍କାର।

ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଉପସ୍ଥାପନା କଲେ ସସ୍ମିତା ରାୟ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
3: ବର୍ତ୍ତମାନ ଶୁଣନ୍ତୁ ବେହେଲା ଏବଂ ସିତାରରେ ଧୁନ୍ ପରିବେଷଣ କରିଛନ୍ତି ବିଜୟ କୁମାର ସାମନ୍ତରା ଏବଂ ଭୀମସେନ ମହାରଣା।

0: ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଆଜି ଚାଷବାସ କଥାରେ ଆମେ ଜାଣିବା ନଡ଼ିଆ ଚାଷ ସମ୍ପର୍କରେ। ନଡ଼ିଆ ଚାଷ ଓଡ଼ିଶାର କୃଷି ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାକୁ କଳ୍ପବୃକ୍ଷ କୁହାଯାଏ, କାରଣ ଏହି ଗଛର ପ୍ରତ୍ୟେକ ଅଂଶ, ପତ୍ର, ଫଳ, କାଠ ଏବଂ କତା କୌଣସି ନା କୌଣସି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଓଡ଼ିଶାରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଯଥା ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କଟକ, ଜଗତସିଂହପୁର ଏବଂ ବାଲେଶ୍ୱର ବ୍ୟାପକ ଭାବରେ ନଡ଼ିଆ ଚାଷ କରାଯାଏ। ଚାଲନ୍ତୁ ବର୍ତ୍ତମାନ ଜାଣିବା ନଡ଼ିଆ ଚାଷ ପାଇଁ ଜଳବାୟୁ ଏବଂ ମୃତ୍ତିକା କିପରି ରହିବା ଦରକାର। ନଡ଼ିଆ ଚାଷ ପାଇଁ ଉଷ୍ମ ଏବଂ ଆର୍ଦ୍ର ଜଳବାୟୁ ସବୁଠାରୁ ଉପଯୁକ୍ତ। ବାର୍ଷିକ ହାରାହାରି 1500-2500 ମିଲିମିଟର ବର୍ଷା ଏହି ଚାଷ ପାଇଁ ସର୍ବୋତ୍ତମ। ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବାଲିଆ ଦରସା ମାଟି ବା ନିଗିଡ଼ା ମାଟିରେ ନଡ଼ିଆ ଚାଷ ଭଲ ଭାବରେ ହୋଇଥାଏ। ମାଟିର ପିଏଚ୍ ବା ଅମ୍ଳତା 5.2-8.0 ମଧ୍ୟରେ ରହିବା ନିହାତି ଭାବରେ ଆବଶ୍ୟକ। ବର୍ତ୍ତମାନ ଜାଣିବା କିପରି ଆମେ କିସମ ଚୟନ କରିବା। ଓଡ଼ିଶାରେ ମୁଖ୍ୟତଃ ଦୁଇ ପ୍ରକାର ନଡ଼ିଆ ଗଛ ଦେଖାଯାଏ। ପ୍ରଥମଟି ହେଉଛି ଡେଙ୍ଗା କିସମ ଏବଂ ଦ୍ୱିତୀୟଟି ହେଉଛି ଗେଡ଼ା କିସମ। ବର୍ତ୍ତମାନ ଜାଣିବା ଡେଙ୍ଗା କିସମ ବିଷୟରେ। ନଡ଼ିଆ ଗଛଗୁଡ଼ିକ ପ୍ରାୟ 60-80 ବର୍ଷ ପର୍ଯ୍ୟନ୍ତ ବଞ୍ଚେ। ଏଥିରେ ଫଳ ଆସିବା ପାଇଁ 7-10 ବର୍ଷ ସମୟ ଲାଗେ। ଏବଂ ବର୍ତ୍ତମାନ ଜାଣିବା ଗେଡ଼ା କିସମ ସମ୍ପର୍କରେ। ଏହି ଗଛଗୁଡ଼ିକ 3-4 ବର୍ଷ ଫଳ ଦିଅନ୍ତି। ଏଗୁଡ଼ିକ ମୁଖ୍ୟତଃ ଡାବ ନଡ଼ିଆ ପାଇଁ ଉପଯୁକ୍ତ। ବର୍ତ୍ତମାନ ଜାଣିବା ଆଜିକାଲି ଆମ ସମସ୍ତଙ୍କ ଅଞ୍ଚଳରେ ହାଇବ୍ରିଡ୍ କିସମ ଦେଖାଯାଉଛି। ହାଇବ୍ରିଡ୍ କିସମ ହେଉଛି ଅଧିକ ଅମଳ ପାଇଁ ଡେଙ୍ଗା ଓ ଗେଡ଼ା କିସମର ସଂକରଣରେ ପ୍ରସ୍ତୁତ କିସମ ମଧ୍ୟ ଚାଷ କରାଯାଉଛି। ବର୍ତ୍ତମାନ ଜାଣିବା ଚାରା କିପରି ପ୍ରସ୍ତୁତ କରିବା ଏବଂ କିପରି ରୋପଣ ମଧ୍ୟ କରିବା। ନଡ଼ିଆ ଚାଷ ପାଇଁ ସୁସ୍ଥ ଏବଂ ସବଳ ଚାରା ବାଛିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏକ ବର୍ଷର ସୁସ୍ଥ ଚାରା ଯେଉଁଥିରେ ଅନ୍ତତଃ 5-6 ପତ୍ର ଥିବ ତାହା ରୋପଣ କରିବା ଉପଯୁକ୍ତ। ଗଛକୁ ପ୍ରାୟ 7.5 ମିଟର ବ୍ୟବଧାନରେ ରଖି 3 ଫୁଟ ଲମ୍ବ, 3 ଫୁଟ ଓସାର ଓ 3 ଫୁଟ ଗଭୀରର ଗାତ ଖୋଳାଯାଏ। ମୌସୁମୀ ବର୍ଷା ଆରମ୍ଭରେ ଅର୍ଥାତ୍ ଜୁନ୍ ଜୁଲାଇ ମାସରେ ଚାରା ରୋପଣ କରିବା ସବୁଠାରୁ ଭଲ। ବର୍ତ୍ତମାନ ଜାଣିବା ସାର ଏବଂ ଜଳସେଚନ ସମ୍ପର୍କରେ। ନଡ଼ିଆ ଗଛର ବୃଦ୍ଧି ପାଇଁ ନିୟମିତ ଖତ ଏବଂ ସାର ପ୍ରୟୋଗ କରିବା ଆବଶ୍ୟକ। ପ୍ରତିବର୍ଷ ଗଛମୂଳରେ ଗୋବର ଖତ, ପିଡ଼ିଆ ସହିତ ଯବକ୍ଷାଜାନ ଏବଂ ପଟାସ ସାର ଦେବା ଉଚିତ। ଖରାଦିନେ ନଡ଼ିଆ ଗଛକୁ ଜଳସେଚନର ବିଶେଷ ଆବଶ୍ୟକତା ଥାଏ। ବୁନ୍ଦା ଜଳସେଚନ ପଦ୍ଧତି ଆପଣାଇଲେ ଜଳ ଅପଚୟ ରୋକାଯାଇପାରିବ ଏବଂ ଅମଳ ବୃଦ୍ଧି ପାଇବ। ବର୍ତ୍ତମାନ ଜାଣିବା ରୋଗ ଏବଂ ପୋକ ନିୟନ୍ତ୍ରଣ କିପରି କରିବା। ନଡ଼ିଆ ଗଛରେ ମୁଖ୍ୟତଃ ଗଣ୍ଡା ପୋକ ଏବଂ ନାଲି ଶୁଣ୍ଢିଆ ପୋକର ପ୍ରାଦୁର୍ଭାବ ଦେଖାଯାଏ। ଏହା ବ୍ୟତୀତ ମାଇଟ୍ ରୋଗ ଯୋଗୁଁ ନଡ଼ିଆ ଫଳ ଛୋଟ ହୋଇଯାଏ ଏବଂ ଚୋପା ଫାଟିଯାଏ। ଏହାର ନିରାକରଣ ପାଇଁ ବୈଜ୍ଞାନିକ ପ୍ରଣାଳୀରେ କୀଟନାଶକ ପ୍ରୟୋଗ ଏବଂ ପରିଷ୍କାର ପରିଚ୍ଛନ୍ନତା ନିହାତି ଭାବରେ ଜରୁରୀ। ଅମଳ ଏବଂ ଲାଭ। ନଡ଼ିଆ ଚାଷରୁ କେବଳ ଫଳ ନୁହେଁ, ବରଂ ଅନେକ ଉପଚାର ମିଳିଥାଏ। ଅର୍ଥନୈତିକ ଲାଭ। ଗୋଟିଏ ସୁସ୍ଥ ଗଛରୁ ବର୍ଷକୁ 80-100 ନଡ଼ିଆ ମିଳିଥାଏ। ଅନ୍ତଃ ଚାଷ। ନଡ଼ିଆ ବଗିଚା ଭିତରେ ଖାଲି ଜାଗାରେ ହଳଦୀ, ଅଦା, କଦଳୀ କିମ୍ବା ପନିପରିବା ଚାଷ କରି ଚାଷୀ ଅଧିକ ଲାଭବାନ ହୋଇପାରିବେ। ଶିଳ୍ପଭିତ୍ତିକ ବ୍ୟବହାର। ନଡ଼ିଆ କତାରୁ ଦଉଡ଼ି, ମ୍ୟାଟ୍ ଏବଂ କୋଇଲାର ପ୍ରସ୍ତୁତି କରାଯାଏ। ନଡ଼ିଆ ତେଲ ମଧ୍ୟ ଏକ ବଡ଼ ଶିଳ୍ପ। ତେଣୁ ଆପଣମାନେ ନିଶ୍ଚିତ ଏହିସବୁ ପ୍ରଣାଳୀ ଆପଣନ୍ତୁ ଏବଂ ନଡ଼ିଆ ଚାଷ କରନ୍ତୁ। ନଡ଼ିଆ ଚାଷ ଓଡ଼ିଶାର କୃଷକମାନଙ୍କ ପାଇଁ ଏକ ସ୍ଥାୟୀ ରୋଜଗାରର ପନ୍ଥା। ଏହା କେବଳ ଜଣେ ଚାଷୀର ଆର୍ଥିକ ଅବସ୍ଥା ସୁଧାରେ ନାହିଁ, ବରଂ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହୋଇଥାଏ। ଯଦି ଆଧୁନିକ ଜ୍ଞାନକୌଶଳ ଓ ସଠିକ୍ ପରିଚାଳନା କରାଯାଏ, ତେବେ ନଡ଼ିଆ ଚାଷ ଦ୍ୱାରା ଗ୍ରାମୀଣ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିବ। ନିଶ୍ଚିତ ଭାବରେ ଏହିସବୁ ପ୍ରଣାଳୀ ଆପଣାନ୍ତୁ ଏବଂ ନଡ଼ିଆ ଚାଷ କରନ୍ତୁ ଏବଂ ଲାଭବାନ ମଧ୍ୟ ହୁଅନ୍ତୁ।
0: ଶୁଣିଲେ ଆଜି ଦ୍ୱିପ୍ରହରର ଚାଷବାସ କଥା। ବିଷୟ ଥିଲା ନଡ଼ିଆ ଚାଷ। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ତାରିଖ ଗୁରୁବାର

ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସ 21 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଛନ୍ତି ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଗୀତାଞ୍ଜଳି ପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ସ୍ୱାସ୍ଥ୍ୟ ହେଉ କି ପରିବେଶ, ଶିକ୍ଷା ହେଉ ଅଥବା ସାମାଜିକ ଜୀବନ, ପ୍ରତ୍ୟେକ କ୍ଷେତ୍ରରେ ସଚେତନତା ଆମକୁ ଦେଇଥାଏ ସଠିକ୍ ଦିଗ୍ଦର୍ଶନ।
1: ଅନ୍ଧକାରକୁ ଦୂର କରିବାକୁ ଯେପରି ଗୋଟିଏ ଦୀପ ପର୍ଯ୍ୟାପ୍ତ, ସେହିପରି ସମାଜକୁ ସୁରକ୍ଷିତ କରିବାକୁ ଅଳ୍ପ ସଚେତନତା ହିଁ ପର୍ଯ୍ୟାପ୍ତ।
0: ଏହିପରି ସଚେତନତାମୂଳକ ବାର୍ତ୍ତା ସହିତ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ଆପଣଙ୍କ ପାଖରେ ମୁଁ ରାଜେଶ୍ୱରୀ,
1: ଆଉ ମୁଁ ଗୀତାଞ୍ଜଳି।
0: ନମସ୍କାର। ସୂର୍ଯ୍ୟର ପ୍ରଥମ କିରଣ ଯେମିତି ଅନ୍ଧକାରକୁ ଦୂର କରେ, ସେମିତି ସଚେତନତାର ଗୋଟିଏ ପାଦ ମାନବ ଜାତିକୁ ମହାମାରୀରୁ ରକ୍ଷା କରିପାରେ। ଆଜି ମେ 18 ମାନେ ଆଜି ସାରା ବିଶ୍ୱ ପାଳନ କରୁଛି ୱାର୍ଲ୍ଡ ଏଡ୍ସ ଭ୍ୟାକ୍ସିନ୍ ଡେ ବା ବିଶ୍ୱ ଏଡ୍ସ ଟିକା ଦିବସ।
1: ଏହା କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ, ବରଂ ଏହା ସେହି ବୈଜ୍ଞାନିକ ଆଉ ଗବେଷକମାନଙ୍କୁ କୃତଜ୍ଞତା ଜଣାଇବାର ଦିନ, ଯେଉଁମାନେ ଏଚ୍ଆଇଭି ଏଡ୍ସ ମୁକ୍ତ ପୃଥିବୀ ପାଇଁ ଏକ ଅଜର ଟିକା ବାହାର କରିବା ସ୍ୱପ୍ନକୁ ସାକାର କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି।
0: ପ୍ରତିକାର ଅପେକ୍ଷା ସତର୍କତା ଶ୍ରେୟସ୍କର। ବିଜ୍ଞାନ ଆଗକୁ ବଢୁଛି ଆଉ ତା ସହିତ ବଢୁଛି ଆମର ଆଶା, ଏକ ଏଚ୍ଆଇଭି ମୁକ୍ତ ପୃଥିବୀର ଆଶା।
1: ଶ୍ରୋତା ଭଉଣୀ, ଏଡ୍ସ କୌଣସି ଅଭିଶାପ ନୁହେଁ, ଏହା ଏକ ରୋଗ। ଏହା ବିରୁଦ୍ଧରେ ଲଢ଼ିବା ପାଇଁ ଆମକୁ ରୋଗୀକୁ ନୁହେଁ, ବରଂ ରୋଗକୁ ଘୃଣା କରିବାକୁ ହେବ। ଆସନ୍ତୁ ନା ତାହେଲେ ଆଜିର ଏହି ଦିନରେ ଆମେ ଏକଜୁଟ ହୋଇ ସମାଜରୁ ଏଚ୍ଆଇଭି ସମ୍ପର୍କିତ ଭୟ ଆଉ ଭ୍ରାନ୍ତ ଧାରଣାକୁ ଦୂର କରିବା।
0: କିଛି ସମୟ ପୂର୍ବରୁ କହିଥିଲୁ ନା, ପ୍ରତିକାର ଅପେକ୍ଷା ସତର୍କତା ଶ୍ରେୟସ୍କର। ଏଡ୍ସ କୌଣସି ଛୁଆଁ ରୋଗ ନୁହେଁ, ବରଂ ଏହା ଆମର ଅସାବଧାନତା ଯୋଗୁଁ ବ୍ୟାପିଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆମକୁ କିଛି ସରଳ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ,
1: ଯେମିତିକି ସବୁବେଳେ ସୁରକ୍ଷିତ ଶାରୀରିକ ସମ୍ପର୍କ ରଖିବା, ଡାକ୍ତରଖାନା ହେଉ ବା ଅନ୍ୟ କୌଣସି ସ୍ଥାନ ସବୁବେଳେ ନୂଆ ଆଉ ସଫା ଛୁଞ୍ଚି ବ୍ୟବହାର କରିବା ଉଚିତ, ରକ୍ତ ଗ୍ରହଣ କରିବା ପୂର୍ବରୁ ସେଥିରେ ଏଚ୍ଆଇଭି ଜୀବାଣୁ ନଥିବା ଆବଶ୍ୟକ। ତା ସହ ଗର୍ଭବତୀ ମହିଳାମାନେ ଏଚ୍ଆଇଭି ପରୀକ୍ଷା କରାଇବା ଜରୁରୀ, ଯଦ୍ୱାରା କି ଶିଶୁକୁ ଏହି ରୋଗରୁ ରକ୍ଷା କରାଯାଇପାରିବ।
0: ଆମ୍ଭମାନଙ୍କର ସାମାନ୍ୟ ସତର୍କତା ଆମ ପରିବାରକୁ ଏକ ସୁନ୍ଦର ଓ ନିରାପଦ ଭବିଷ୍ୟତ ଦେଇପାରିବ। ଶ୍ରୋତା ଭଉଣୀ, ଏଇଠି ଆମ କଥାବାର୍ତ୍ତାକୁ ଟିକେ ବିରାମ ଦେଉଛୁ ଆଉ ଆପଣମାନଙ୍କ ପାଇଁ ଭେଟି ଦେଉଛୁ ଏ ସୁନ୍ଦର ଗୀତଟି।

0: ଶ୍ରୋତା ଭଉଣୀ, ଆମେ ତ ଏଡ୍ସ ବିଷୟରେ ଅନେକ କିଛି ଶୁଣିଲେ, ଆଉ ଏଇଠି ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ଏଡ୍ସ ପ୍ରକୃତରେ କ'ଣ?
1: ହଁ ଶ୍ରୋତା ଭଉଣୀ, ଏଡ୍ସର ପୁରା ନାମ ହେଉଛି ଏକ୍ୱାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରମ୍। ଏହା ଗୋଟିଏ ରୋଗ ନୁହେଁ, ବରଂ ଅନେକ ରୋଗର ଏକ ସମୂହ। ଯେତେବେଳେ ଏଚ୍ଆଇଭି ନାମକ ଏକ ଭୂତାଣୁ ଆମ ଶରୀରରେ ପ୍ରବେଶ କରେ, ସେ ଆମର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥାଏ, ଫଳରେ ଏକ ସାଧାରଣ ଥଣ୍ଡା ବା ଜ୍ୱର ମଧ୍ୟ ମାରାତ୍ମକ ରୂପ ଧାରଣ କରିଥାଏ।
0: ତେବେ ଏହି ଏଡ୍ସ କ'ଣ ଆଉ କାହିଁକି ହୁଏ, ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଚାଲନ୍ତୁ ନା ସାକ୍ଷାତକାରଟିଏ ଶୁଣିବା।
2: ସାର୍ ନମସ୍କାର।
3: ନମସ୍କାର।
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୁଁ ହେଉଛି ଡକ୍ଟର ସଞ୍ଜୟ କୋବ୍ରା, ଓଡ଼ିଶା ଗଭର୍ଣ୍ଣମେଣ୍ଟର ରେଗୁଲାର ମେଡିକାଲ ଅଫିସର ଆଣ୍ଡ ଏବେ ପର୍ସୁଇଂ ଏନ୍ଡି ଇନ୍ କାକିନାଡା ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ।
2: ଆଜ୍ଞା ସାର୍, ଆଜିର ଆମର ବିଷୟବସ୍ତୁ ରହିଛି ଏଡ୍ସ କ'ଣ ଆଉ କାହିଁକି। ତ ପ୍ରଥମେ ଆମେ ଜାଣିବା ଏଇ ଯୋଉ ଏଚ୍ଆଇଭି ଏଡ୍ସ ପ୍ରକୃତରେ ଏଇ ରୋଗଟି କ'ଣ, ଏହାର ପୁରା ନାମ କ'ଣ?
3: ପ୍ରଥମେ ଏଡ୍ସ ହେଉଛି ଆକ୍ୱାୟର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍, ଯୋଉଟା କି ଯୋଉ ଭାଇରସ ଏହାକୁ କରିଥାଏ ସେଟା ହେଉଛି ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ। ଏ ରୋଗଟି କ'ଣ, ଏଟା ପ୍ରଥମେ ସେ ନାଁରେ ହିଁ ତାର ପରିଚୟ ଅଛି, ଯେମିତିକି ଏଟା ଆକ୍ୱାୟର୍ଡ। ଆକ୍ୱାୟର୍ଡ ମାନେ ଏଟା ଆମର ଶରୀର ଭିତର ନୁହଁ, ଶରୀରରେ ଏଟା ନଥାଏ, ଏଟା ବାହାରୁ ଆସିଛି, ଗୋଟେ ଫରେନ୍ ଭାଇରସ ଯୋଉଟା କି ବାହାରୁ ଆମକୁ ଆଟାକ୍ କରୁଛି। ଆମର କ'ଣ ଜିନିଷକୁ ଆଟାକ୍ କରୁଛି ନା, ଆମର ଇମ୍ୟୁନ ସିଷ୍ଟମକୁ ଆଟାକ୍ କରୁଛି, ଆମର ଇମ୍ୟୁନ ସିଷ୍ଟମକୁ ୱିକ୍ କରୁଛି, ଯୋଉଥିପାଇଁ କି ଆମର ଇମ୍ୟୁନ ସିଷ୍ଟମ ଖରାପ ହେବା ଯୋଗୁଁ ଅନେକ ବିଷୟ ପାଇଁ ଆମେ ଏକ୍ସପୋଜ୍ ହେଉଛେ, ମାନେ ଅନେକ ରୋଗରେ ଆକ୍ରାନ୍ତ ହେବା ପାଇଁ। ଆଣ୍ଡ ଇଟ୍ ଇଜ୍ କଜ୍ ବାଇ ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ, ଯୋଉଟା କି ଯଦି ମେଡିକାଲି କୁହାଯିବ ତାହେଲେ 3D4 ସେଲ୍ସ, ଯୋଉଟା କି ଆମର ଟି ସେଲ୍ ଇମ୍ୟୁନିଟି ଯୋଉଟା ବନେଇଥାଏ ସେଇଟାକୁ ସେ ଆଟାକ୍ କରେ, ଯଦି ମେଜର ବଡିର ଡିଫେନ୍ସ ସିଷ୍ଟମକୁ ଯୋଉଟା ଆଟାକ୍ କରିକି ନଷ୍ଟ କରେ। ବେସିକାଲି ସମସ୍ତଙ୍କୁ ବୁଝିବା ପାଇଁ ଏତିକି ଇନଫର୍ମେସନ ଥିଲା।
2: ଆଚ୍ଛା, ଏଇ ରୋଗର କାରଣ ସବୁ କ'ଣ କ'ଣ ରହିଛି?
3: ରୋଗର ସବୁଠାରୁ ମୁଖ୍ୟ କାରଣ ହେଉଛି ଯେତେବେଳେ ଆମେ କହୁଥାଉ ଅନପ୍ରୋଟେକ୍ଟେଡ କିମ୍ବା ମଲ୍ଟିପଲ ଅନପ୍ରୋଟେକ୍ଟେଡ ସେକ୍ସ, ମାନେ ଯଦି ଅଧିକ ଯୌନ ଜନିତ ସମସ୍ୟା, ଯୋଉମାନେ ସେକ୍ସୁଆଲ ପାର୍ଟନର୍ସ ରଖନ୍ତି ଆଣ୍ଡ ଅନପ୍ରୋଟେକ୍ଟେଡ ଆଣ୍ଡ କ୍ୟାଜୁଆଲି ଯଦି ଏ ବିଷୟ କଣ୍ଟିନ୍ୟୁଅସଲି ହୁଏ ତେବେ ଦେ ଆର୍ ମୋର ଏକ୍ସପୋଜ, ସେମାନେ ଅଧିକ ଏକ୍ସପୋଜ୍ ହୁଅନ୍ତି। ଦେନ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦ୍ୱାରା ବି ଜଣକୁ ଯଦି ଏଚ୍ଆଇଭି ହେଡ୍ସ ହେଇଥାଏ, ତାର ଯଦି ବ୍ଲଡ୍ ଟ୍ରାନ୍ସଫ୍ୟୁଜ୍ କରାଯାଏ, ଅନ୍ୟକୁ ଯଦି ବ୍ଲଡ୍ ତାର ଡୋନେଟ୍ କରାଯାଏ ୱିଦାଉଟ୍ ଏନି ଟେଷ୍ଟ, ତାହେଲେ ବି ହେବାର ଚାନ୍ସ ଥାଏ। ଆଣ୍ଡ ନିଡଲ୍ ପ୍ରିକ୍ ଇଞ୍ଜୁରି, ଯେମିତିକି ଇଞ୍ଜେକ୍ସନ୍ କିମ୍ବା କ'ଣ ଏସବୁରେ ବି ତାର ହେବାର ଚାନ୍ସ ଥାଏ।
2: ଏହି ରୋଗଟି ଜଣେ ମଣିଷ ଠାରୁ ଅନ୍ୟ ଜଣକୁ କେମିତି ବ୍ୟାପିଥାଏ ବା ସଂକ୍ରମଣ କେମିତି ହୋଇଥାଏ?
3: ପ୍ରଥମ କଥା ହେଉଛି ଏଇଟା କେମିତି ସ୍ପ୍ରେଡ୍ ହୁଏ, ଯେମିତି ମୁଁ କହିଲି କି ମେନ୍ ଜିନିଷ ହେଉଛି ଆମର ଯୋଉ ଇନଫେକ୍ସନଟା ଫ୍ଲୁଇଡ୍, ଆମର ବଡିର ଯୋଉ ଫ୍ଲୁଇଡ୍ ଯାକ ଅଛି, ଯେମିତିକି ବ୍ଲଡ୍ କିମ୍ବା ସିମେନ୍, ଭାଜାଇନାଲ ଫ୍ଲୁଇଡ୍ କିମ୍ବା ଇଭେନ୍ ମାଇନର କେସ୍ରେ ବ୍ରେଷ୍ଟ ମିଲ୍କରୁ, ଯେମିତିକି ଚାଇଲ୍ଡ ଟୁ ଭର୍ଟିକାଲ ଟ୍ରାନ୍ସମିଶନ, ଯୋଉଟା ମା ଠୁ ଛୁଆକୁ ହେଇଥାଏ। ସୋ ଏଇ କେତୋଟି ମାଧ୍ୟମ ଦ୍ୱାରା ଏଇଟା ମେଜରଲି ଯାଏ, ଯୋଉଟା କି ବଡିର ଫ୍ଲୁଇଡ୍ ସିଷ୍ଟମରୁ।
2: ତାମାନେ ଚାରୋଟି କାରଣ ହେଇଗଲା, ମା ଠାରୁ ମଧ୍ୟ ଛୁଆକୁ ବ୍ୟାପିବାର ସମ୍ଭାବନା ରହିଛି,
3: ବ୍ୟାପିବାର ସମ୍ଭାବନା ଅଛି ଡେଫିନେଟଲି।
2: ରୋଗୀ ଭିତରେ କ'ଣ କ'ଣ ସବୁ ଲକ୍ଷଣ ହେଇଥାଏ ଯଦି ଏଇ ରୋଗଟି ହେଲା?
3: ପ୍ରଥମ କଥା ହେଉଛି ଇନିସିଆଲି ରୋଗୀ ଭିତରେ କୌଣସି ସିମ୍ପଟମ ଦେଖା ନ ଯାଇପାରେ, ଏଇଟା ଗୋଟେ ଏମିତି ବିଷୟ ଯୋଉଟା କି 2-4 ସପ୍ତାହ ଯଦି ଜଣେ ଆଫେକ୍ଟେଡ ହେଲା ତାହେଲେ 2-4 ସପ୍ତାହ ପର୍ଯ୍ୟନ୍ତ ମେ ବି ସେ କିଛି ସିମ୍ପଟମ ଦେଖାଯାଇ ନ ପାରେ, ମେ ବି ଆସିମ୍ପ୍ଟୋମାଟିକ ଥାଇପାରେ, ଯୋଉଟାକି ଆମେ କହୁ କି କୌଣସି ପ୍ରକାର ତା ଭିତରେ ସିମ୍ପଟମ ହିଁ ଦେଖାଯାଉ,
2: ମାନେ ଯେମିତି ଜଣେ ସୁସ୍ଥ ବ୍ୟକ୍ତି ସବୁ କାମ କରିଥାଏ ସେମିତି ହିଁ କରିଥାଏ,
3: ସେମିତି ହିଁ ରହିବ, ସୁସ୍ଥ ବ୍ୟକ୍ତି ପରି ହିଁ ରହିବ, ତାର ଆକ୍ଟିଭିଟିରେ କୌଣସି ପ୍ରକାର ଡିଫରେନ୍ସ କିଛି ଜଣା ପଡ଼ିବନି, ତ କୌଣସି ପ୍ରକାର ଆମେ ଜାଣିପାରିବାନି ଯେ ଆକ୍ଚୁଆଲି ବ୍ୟକ୍ତିଟି ମାନେ କୌଣସି ପ୍ରକାର ଏଚ୍ଆଇଭି ଭାଇରସ ଦ୍ୱାରା ସଂକ୍ରମିତ ହେଇଛି। କେବେ କେବେ ଆମେ କହିପାରିବା ଯେମିତିକି ଜ୍ୱର ହଉ କିମ୍ବା ସୋର୍ ଥ୍ରୋଟ୍, ମାନେ ଯାହାକୁ ଫ୍ଲୁ ଲାଇକ୍ ସିମ୍ପଟମ୍ସ, ମାନେ କାଶ କଫ ଏସବୁ।

0: କିମ୍ବା ମୁଣ୍ଡ ବଥା, ବଡି ଦୁର୍ବଳ ଲାଗିବା, ମସଲ ୱିକନେସ୍ ହବା, ଏସବୁ ହେଇପାରେ। ବଟ୍ ସେସବୁ କନଫର୍ମେଟରୀ ନୁହଁ, ମାନେ ଆମେ ଦେଖିଲେ ଜାଣିପାରିବାନି ଯେ ଏଇଟା ହେଇଛି। ମାନେ ଆମେ କୌଣସି ପ୍ରକାର ସିମ୍ପଟମ୍ ଦେଖିକି ଗୋଟେ କନକ୍ଲୁଜନରେ ପହଞ୍ଚି ପାରିବାନି ଯେ ପେସେଣ୍ଟଟା HIV ଦ୍ୱାରା ସଂକ୍ରମିତ ହେଇଛି।
1: ଅତ୍ୟଧିକ ଯଦି ହେଇଯିବ ଏଇ ଭାଇରସଟା ଆମ ଦେହ ଭିତରେ ତେବେ କଣ ହେଇଥାଏ?
0: ଯଦି ଭାଇରସଟା ଅତ୍ୟଧିକ ସିଭିୟରଲି, ଯଦି ପ୍ରଥମ ଥର କହିଲି ଯେ ଏଇଟା ଆମର ଡିଫେନ୍ସ ସିଷ୍ଟମକୁ, ଆମର ଇମ୍ୟୁନ୍ ସିଷ୍ଟମକୁ ଆଟାକ୍ କରିଥାଏ, ତ ଡେଫିନେଟଲି ତାର ବହୁତ ଗୁଡ଼ାଏ ବିଷୟ ଅଛି। ଅନ୍ୟାନ୍ୟ ବିଭିନ୍ନ ରୋଗ, କାରଣ ଆମର ଯଦି ଡିଫେନ୍ସ ସିଷ୍ଟମ ହିଁ ନଷ୍ଟ ହେଇଗଲା, ଅନ୍ୟାନ୍ୟ ବିଭିନ୍ନ ରୋଗ ହବାର ଚାନ୍ସ ଥାଏ। ଯେମିତିକି ଜଣକୁ ଇନଫେକ୍ସନ ହବାର ଚାନ୍ସ ଅଛି, ବ୍ଲଡ୍ ଇନଫେକ୍ସନ ହେଇପାରିବ, ଫଙ୍ଗଲ ଇନଫେକ୍ସନ ହେଇପାରିବ, ଟ୍ୟୁବରକୁଲୋସିସ୍ ହେଇପାରିବ, କିମ୍ବା ନ୍ୟୁମୋନିଆ ହେଇପାରିବ, ଅନ୍ୟାନ୍ୟ ସ୍କିନ୍ ଇନଫେକ୍ସନ ମଧ୍ୟ ହେଇପାରିବ, ଆଉ ସିଭିୟର ୱେଟ୍ ଲସ୍ ବି, ମାନେ ତାର ୱେଟ୍ ଲସ୍ ବହୁତ ସିଭିୟର ହବ। ତାପରେ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ରୋଗ ଅଛି, ଯେମିତିକି ଟକ୍ସୋପ୍ଲାସମୋସିସ୍, କ୍ୟାଣ୍ଡିଡିଆସିସ୍, ମେନିଞ୍ଜାଇଟିସ୍, ମାନେ ଆମର ବିଭିନ୍ନ ଭାଇରାଲ ଆଣ୍ଡ ବ୍ୟାକ୍ଟେରିଆଲ ରୋଗ ଯାକ, ଯୋଉଟାକି ଇନଫେକ୍ସନ ଯୋଉଟାକି ଭେରି ସିଭିୟର, ଯୋଉଟାକି ବହୁତ ଫେଟାଲ ଆଉ ଜଣଙ୍କର ମୃତ୍ୟୁ ଇମିଡିଏଟଲି କରିପାରେ, ଏସବୁ ରୋଗକୁ ସେ ଡାକିକି ଆଣିପାରିବ। ବିକଜ ଏଇଟା ହଉଛି ସିଣ୍ଡ୍ରୋମ, ମାନେ ଅନେକ ରୋଗର ଗୋଟେ ସମଷ୍ଟି,
1: ମାନେ ରୋଗ ପ୍ରତିରୋଧକ ଶକ୍ତି ଆମ ଦେହର ନଷ୍ଟ ହେଇଯାଏ,
0: ଆମ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହେଇଯାଏ।
1: ତାହେଲେ ଯାହାକୁ ଏଇ ରୋଗ ହେଇଛି ମାନେ ତାର ମୃତ୍ୟୁ ଅବଶ୍ୟମ୍ଭାବ କି?
0: ସେମିତି ମୋର୍ଟାଲିଟି 100% ତ ଆମେ କହିପାରିବାନି, ବଟ୍ ଡେଫିନେଟଲି ଆଜିକାଲି ଯୋଉ, ମାନେ ଏବେ ଯେତିକି କରେଣ୍ଟ ନାକର ଯୋଉ କରେଣ୍ଟ ଗାଇଡଲାଇନ୍, ଯୋଉ ମାନେ ତାଙ୍କର ସେମାନେ ଷ୍ଟାଟିଷ୍ଟିକ୍ସ କହିଛନ୍ତି ଯେ 19.4% ତାର ମୋର୍ଟାଲିଟି ସେମାନେ କମେଇବାରେ ସକ୍ଷମ ହେଇଛନ୍ତି। ବିକଜ ଟେକ୍ନୋଲୋଜି ଏବେ ଆଡଭାନ୍ସ ହେଇଛି, ଆଉ କିଛି କିଛି ନୂଆ ଡ୍ରଗ୍ ଆସିଛି ଯୋଉଟାକି ମାନେ ତାର ମାନେ ବଞ୍ଚିବାର ମାନେ ଲେଙ୍କଥଟା, ମାନେ ତାର ମୋର୍ଟାଲିଟି ରେଟ୍ଟା ବଢ଼ିଛି। ଜଣେ ମଣିଷ ଲମ୍ବା ଟାଇମ୍ ପର୍ଯ୍ୟନ୍ତ ବଞ୍ଚି ପାରୁଛି ସୁସ୍ଥ ସବଳ ହେଇକି। ରୋଗ ଥିବ, ରୋଗଟା ଡେଫିନେଟଲି 100% ଭାଇରସଟା ବାହାରିଯିବ ନାହିଁ ବଡି ଭିତରୁ। ଏମିତି କୌଣସି ଟିଲ୍ ନାଓ କୌଣସି ଭ୍ୟାକ୍ସିନେସନ କିମ୍ବା କୌଣସି ପ୍ରକାର ବିଷୟ FDA ଦ୍ୱାରା କିମ୍ବା ଇଣ୍ଡିଆର କୌଣସି CDSCO ଦ୍ୱାରା ଆପ୍ରୁଭ୍ଡ ହେଇନି ଯେ ଏଇଟା ପୁରା ଏକଦମ କ୍ୟୁର କରିଦେବ କିମ୍ବା ଭାଇରସଟାକୁ ବାହାର କରିଦେବ। ବଟ୍ ମୋର୍ଟାଲିଟି ରେଟ୍କୁ, ମାନେ ବଞ୍ଚିବାର ମାନେ ଯୋଉ ବିଷୟକୁ କିଛି ଦିନ ପର୍ଯ୍ୟନ୍ତ ଲେଙ୍ଗଦେନ୍ କରିପାରିବ।
1: ଏଇ ରୋଗର ଆଉ କଣ କଣ ଚିକିତ୍ସା ବ୍ୟବସ୍ଥା ଅଛି, ପ୍ରାଥମିକ ସ୍ତରରେ ହଉ କିମ୍ବା ଯେତେବେଳେ ରୋଗୀ ଜଣକ ଜାଣିବ ଯେ ତାକୁ ଏଇ ରୋଗ ହେଇଛି ବୋଲି, ସେ କାହା ପାଖକୁ ଯିବ, କଣ କଣ କରିବ?
0: ପ୍ରଥମ କଥା ହଉଛି, ଯଦି ଜଣେ ଜାଣିପାରିଲା ଯେ ରୋଗ ତାକୁ ହେଇଛି ବାଇ ଏନିଥିଙ୍ଗ, ଯେମିତିକି ସେମାନେ କୌଣସି ପ୍ରକାର ICTC ଇଣ୍ଟିଗ୍ରେଟ କାଉନସିଲିଂ ଟେଷ୍ଟ ଦ୍ୱାରା ସେମାନେ ଜାଣିପାରିଲେ ଯଦି ସେମାନଙ୍କୁ HIV ସେମାନେ ପଜିଟିଭ ହେଇଛନ୍ତି, ତ ପ୍ରଥମ କଥା ହଉଛି ସେଠି ଗୋଟେ ସେମାନେ ନିକଟସ୍ଥ ଗଭର୍ଣ୍ଣମେଣ୍ଟ ମେଡିକାଲ, ଯେକୌଣସି ପ୍ରାଥମିକ ଚିକିତ୍ସା କେନ୍ଦ୍ର ହଉ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହଉ, ଯୋଉଠି ବି ସେମାନେ ଯାଇକି ପ୍ରଥମେ ART ସେଣ୍ଟରରେ ସେମାନେ ରିପୋର୍ଟିଂ କରିବେ, ଆଉ ସେଠି କାଉନସିଲିଂ ତାଙ୍କୁ କରାଯିବ। ସେ ତାଙ୍କ କାଉନସିଲିଂ ତାଙ୍କର, କାରଣ ଏହାର ବିଭିନ୍ନ ଷ୍ଟେଜିଂସ ଅଛି, ଜଣକୁ HIV ପଜିଟିଭ ହେଇଗଲା ତା ମାନେ ନାହିଁ ଯେ ସିଏ ଡେଫିନେଟଲି ପଜିଟିଭ ରହିଲା, ମାନେ ସେ ରୋଗ ତାକୁ ଆକ୍ରମଣ କରିସାରିଲାଣି ଅଲରେଡି, ସେମିତି ବି ନୁହେଁ। ବେଳେବେଳେ ତାର ବିଭିନ୍ନ ପ୍ରକାର ଏଲିସା ଟେଷ୍ଟ ଯାକ ଯାଉଛି, ସେ ଟେଷ୍ଟ ଦ୍ୱାରା ସେଟା ଆହୁରି କନଫର୍ମ ହୁଏ ଯେ ତାର ଭାଇରାଲ ଲୋଡ୍ କେତେ ଅଛି। ତ ସେସବୁ ନ ଜାଣିକି ତାକୁ ଡାଇରେକ୍ଟଲି ଆମେ କୌଣସି ପ୍ରକାର ବର୍ଡନ୍ ଦେଇପାରିବାନି। ଡେଫିନେଟଲି ତା କାଉନସିଲିଂ ପ୍ରଥମ ବିଷୟ ହଉଛି, ସେ ନିଜର ନିକଟସ୍ଥ ଚିକିତ୍ସା କେନ୍ଦ୍ର ଯାଇକି ସେ ART ସେଣ୍ଟର, ଯୋଉଠି ଆଣ୍ଟି ରିଟ୍ରୋଭାଇରାଲ ଟ୍ରିଟମେଣ୍ଟ ଯୋଉଠି ହଉଛି, ସେଠି ଯାଇକି ସେ ରିପୋର୍ଟିଂ କରିବା ଉଚିତ। ରିପୋର୍ଟିଂ କଲା ପରେ ସେଠି ସେ ତାଙ୍କୁ କାଉନସିଲିଂ କରିବେ, କାଉନସିଲିଂ କଲା ପରେ ସେ କୌଣସି ତାଙ୍କର ଯୋଉ ରେଜିମେନ୍ ଅଛି, ଡ୍ରଗ୍ର ରେଜିମେନ୍ ଅଛି, କେତେ ଦିନ ପର୍ଯ୍ୟନ୍ତ ସେ ଡ୍ରଗ୍ ଖାଇବେ, କେତେ ଦିନ ପର୍ଯ୍ୟନ୍ତ ତାଙ୍କୁ କ'ଣ ସବୁ ଷ୍ଟେପ୍ସ ନେବାକୁ ପଡ଼ିବ, ସେଠି ଗାଇଡଲାଇନ୍ସ ସବୁ ଅଛି। ତେଣୁ ସେମାନଙ୍କୁ କାଉନସିଲିଂ କରାଯିବ, ଗଭର୍ଣ୍ଣମେଣ୍ଟର ଅଛି ଗାଇଡଲାଇନ୍ସ ଅନୁସାରେ ICTC ବୋଲି, ସେଠି ତାଙ୍କୁ କାଉନସିଲିଂ କରାଯାଏ।
1: ଆଜ୍ଞା, ଜଣେ ସୁସ୍ଥ ବ୍ୟକ୍ତି ବା ଆମେ ମାନେ ସାଧାରଣ ମଣିଷ କ'ଣ ସବୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଯାହାଦ୍ୱାରା କି ଆମକୁ ଏଇ ରୋଗ ହବନି?
0: ପ୍ରଥମ ବିଷୟ ହଉଛି, ସାଧାରଣ ଜନତାଙ୍କୁ ଯଦି ମୁଁ ଆଡ୍ରେସ୍ କରିବି, ସାଧାରଣ ଜନତାମାନଙ୍କୁ ଯଦି କହିବି, ତାହେଲେ ମୁଁ ଷ୍ଟିଲ୍ କହିବି ଯେ ଓଲ୍ଡ ଇଜ୍ ଗୋଲ୍ଡ, ମାନେ ଆମର ପୁରାତନ ଲୋକମାନେ ଯୋଉ ପ୍ରକାର ଜୀବନ ବଞ୍ଚୁଥିଲେ, ଆମେ ଆମର ୟୁଥ୍ ଜେନେରେସନ୍ ମାନେ ସମହାଓ ସେଥିରୁ ଟିକେ ଡାଇଭର୍ଟ ହେଇଛନ୍ତି। ସେମାନେ ସେକ୍ସୁଆଲ କଣ୍ଟାକ୍ଟକୁ ବହୁତ କ୍ୟାଜୁଆଲି ନିଅନ୍ତି, ଆଣ୍ଡ ବହୁତ ଏବେ ସେସବୁ ବିଷୟ ବହୁତ ବହୁତ କ୍ୟାଜୁଆଲି କେୟାରଲେସଲି ସେଟାକୁ ଇଏ କରାଯାଏ। ସୋ ସେଇ ଜିନିଷକୁ ସେମାନେ ଜାଗ୍ରତ ରହିବେ ଡେଫିନେଟଲି, ଏଇଟା ପ୍ରଥମ ବିଷୟ ଯଦି ମୁଁ କହିବି। ତୃତୀୟ ବିଷୟ ହଉଛି, ଯଦି କୌଣସି ପ୍ରକାର ବ୍ୟକ୍ତି ନିଡିଲ୍ ପ୍ରିକ୍ ଦ୍ୱାରା କିମ୍ବା କୌଣସି ପ୍ରକାର ଆକ୍ସିଡେଣ୍ଟାଲି ଯଦି କୌଣସି ବିଷୟ ଦ୍ୱାରା ସେମାନେ

0: ମାନେ ତାଙ୍କର ଛୁଞ୍ଚିରେ ସେମାନେ ଆଘାତ ରକ୍ତ ହେଇଗଲେ ତାହେଲେ ଡରିବାର କିଛି ନାହିଁ। 2 ଆୱାର୍ସ ଭିତରେ ସେମାନେ ନିଶ୍ଚୟ ଏଆର୍ଟି ସେଣ୍ଟର ଯେକୌଣସି ଗଭର୍ଣ୍ଣମେଣ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମେଡିକାଲକୁ ଯାଇକି ସେମାନେ ଇମିଡିଏଟଲି ରିପୋର୍ଟିଂ କରିବେ। ତାଙ୍କୁ 28 ଦିନ ପର୍ଯ୍ୟନ୍ତ TLD ରେଜିମେନ୍ର ଟାବ୍ଲେଟ୍ ଦିଆଯିବ, ସେମାନଙ୍କୁ ଗାଇଡ୍ କରାଯିବ, ତାହେଲେ ସେମାନେ ନିଶ୍ଚୟ ଆଟାକ୍ ହେବାରୁ ସେମାନେ ବଞ୍ଚିପାରିବେ। ଦ୍ୱିତୀୟ କଥା ହେଉଛି କୌଣସି ପ୍ରକାର ରକ୍ତ ନେବା ପୂର୍ବରୁ କିମ୍ବା ଦେବା ପୂର୍ବରୁ HIV ର ଟେଷ୍ଟ କରାଯାଏ। ଆଉ ମୁଁ ତ ଆଡଭାଇସ୍ କରିବି ପ୍ରତ୍ୟେକ ଜଣ ମାନେ ଯେଉଁମାନେ କି ମେଡିକାଲରେ କାମ କରୁଛନ୍ତି, ହେଲ୍ଥ ୱାର୍କର୍ସ ମାନେ ଅଛନ୍ତି, ସେମାନେ ପ୍ରତି ବର୍ଷ ଥରେ ନିହାତି ସେମାନେ ରେଗୁଲାରଲି ଏସବୁ ଚେକଅପ୍ କରିବା ଆବଶ୍ୟକ। ଏଇଟା ଡେଫିନେଟଲି କୌଣସି ପ୍ରକାର ମେଜର ସଂକ୍ରମଣ ଆସେ ମଲ୍ଟିପଲ କେୟାରଲେସ୍ ସେକ୍ସୁଆଲ କଣ୍ଟାକ୍ଟରୁ କିମ୍ବା ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍। ସୋ ଏଇ 2ଟା ବିଷୟରେ ଆମେ ଯଦି ଜାଗ୍ରତ ରହିପାରିବା ତାହେଲେ ଡେଫିନେଟଲି ଏଇ ରୋଗ ହବ ହିଁ ନାହିଁ, କୌଣସି ସମ୍ଭାବନା ନାହିଁ। ଆଉ ଯଦି ନିଡିଲ୍ ପ୍ରିକ୍ କିମ୍ବା ଅନ୍ୟ କୌଣସି ବିଷୟ ଅଛି ଯାହା ଜଷ୍ଟ 2-3% ଅଛି ସେସବୁକୁ ଅଟକାଇ ଯାଇପାରିବ। ସୋ ଯଦି ମୁଁ କହିବି ଏସବୁ ବିଷୟରେ ଆମେ ସତର୍କ ହେଲେ ଡେଫିନେଟଲି ଭାଇରସ୍ ଟୁ ମାନେ ସର୍ବସାଧାରଣ ବଞ୍ଚିକି ରହିପାରିବେ।
1: ଆଜ୍ଞା ଠିକ୍ ଅଛି ସାର୍, ଆଜିର ଆମର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ଆମ ଶ୍ରୋତା ଭଉଣୀମାନଙ୍କୁ ବହୁତ ସୁନ୍ଦର ଭାବରେ ବୁଝାଇ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
2: ଶ୍ରୋତା ଭଉଣୀ ସାକ୍ଷାତକାର ତ ଶୁଣିଲେ, ବର୍ତ୍ତମାନ ଆଉ ଏକ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ଭେଟି ଦେଉଛୁ, ଶୁଣନ୍ତୁ ତାହେଲେ।

0: ନାରୀ ହେଉଛି ଶକ୍ତିର ଆଧାର, ଆଉ ଏହି ଶକ୍ତିର ସୁରକ୍ଷା ପାଇଁ ନିଜ ଶରୀର ଆଉ ମନର ଶାନ୍ତି ଏକାନ୍ତ ଆବଶ୍ୟକ। ଆଜିର ବ୍ୟସ୍ତ ବହୁଳ ଜୀବନରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗ ଆଉ ଧ୍ୟାନ ସେମାନଙ୍କ ପାଇଁ ଏକ ବରଦାନ ସଦୃଶ।
1: କିପରି ମାତ୍ର କିଛି ସମୟର ଧ୍ୟାନ ଆମ ଭିତରେ ଥିବା ଅଶାନ୍ତିକୁ ଦୂର କରିଥାଏ। ଯୋଗ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଆତ୍ମାକୁ ପରମାତ୍ମା ସହିତ ଯୋଡ଼ି ଦିଏ।
0: ମନେ ରଖନ୍ତୁ ଶ୍ରୋତା ଭଉଣୀ, ଯଦି ଆପଣ ଫିଟ୍ ତେବେ ପରିବାର ହିଟ୍।
1: ତେବେ ମହିଳାଙ୍କ ପାଇଁ ଯୋଗ ଓ ଧ୍ୟାନର କ'ଣ ସବୁ ଉପକାରିତା ରହିଛି ସେ ସମ୍ପର୍କରେ ଆଉ ଏକ ସାକ୍ଷାତକାର ଶୁଣି ନେବା ତାହେଲେ।
0: ନମସ୍କାର ମ୍ୟାଡମ।
2: ନମସ୍କାର,
0: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
2: ମୋ ପରିଚୟ ହେଲା ମିତାରାଣୀ ଦାସ, କୋରାପୁଟ ଜିଲ୍ଲାର ଜୟପୁର ବାସିନ୍ଦା ବେହେରା ସାହିର। ମୁଁ ବର୍ତ୍ତମାନ ରହୁଅଛି ଲିମା ପଞ୍ଚାୟତରେ। ଲିମା ପଞ୍ଚାୟତର ଆଶ୍ରମ ସ୍କୁଲରେ ମୁଁ ଯୋଗ ଶିକ୍ଷା ଦେଉଅଛି।
0: ଆଚ୍ଛା, ଯେହେତୁ ଆପଣ ଜଣେ ଗୃହିଣୀ ବି କହିଲେ, ଆଉ ତା ସହିତ ସେଠାକାର ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ଦିଅନ୍ତି,
2: ହଁ ହଁ,
0: ତାହେଲେ ଆପଣ ଜଣେ ଯୋଗ ଗୁରୁ କହିଲେ ଅତ୍ୟୁକ୍ତି ହେବ ନାହିଁ।
2: ନିଶ୍ଚିନ୍ତ।
0: ଆଜିର ଆମର ବିଷୟବସ୍ତୁ ରହିଛି ମହିଳାଙ୍କ ପାଇଁ ଯୋଗ ଆଉ ଧ୍ୟାନର ଉପକାରିତା କ'ଣ।

0: ବହୁତ ଉପକାରିତା ଅଛି, ମହତ୍ତ୍ୱପୂର୍ଣ୍ଣ ଉପକାରିତା ଅଛି। ପ୍ରଥମେ ଆମେ ଜାଣିବା ଯୋଗ ଓ ଧ୍ୟାନ କହିଲେ କଣ ବୁଝାଯାଏ। ଯୋଗ ହେଉଛି ଶରୀର, ଆତ୍ମା ଏବଂ ମନ ଏକତ୍ରିତ କରିବାର ଏକ ପ୍ରକ୍ରିୟା। ଏହି ପ୍ରକ୍ରିୟା ଦ୍ୱାରା ଆସନ ଏବଂ ପ୍ରାଣାୟାମ ଅନ୍ତର୍ଭୁକ୍ତ ହେଉଅଛି। ଧ୍ୟାନ ହେଉଛି ମନକୁ ଏକାଗ୍ର କରିବା ଓ ମାନସିକ ଶାନ୍ତି ପ୍ରାପ୍ତ କରିବାର ଏକ ମାଧ୍ୟମ।
1: ମହିଳାଙ୍କ ଜୀବନରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ କି?
0: ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଆକୁ ଆମେ ବିକଳନ କରିପାରିବା ନାହିଁ। ଯେହେତୁ ମହିଳାମାନେ ଉଭୟ ଘର ଏବଂ ବାହାର

0: ପାରେ ସାହାଯ୍ୟ କରେ।
1: ଧ୍ୟାନ କିପରି ମାନସିକ ଚାପ କମାଇ ଥାଏ?
0: ବଢିଆ ପ୍ରଶ୍ନଟିଏ। ଧ୍ୟାନ କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହେ ଏବଂ ଶରୀରରେ କର୍ଟିସୋଲ ପରି ଚାପ ସୃଷ୍ଟି କରିବାରେ ହରମୋନର କମିଯାଏ, ଯାହାଫଳରେ ମାନସିକ ଚିନ୍ତା ଦୂର ହୁଏ।
1: ଯୋଗ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟକୁ ସୁଧାରେ କି? ଆପଣଙ୍କ ମତ କଣ?
0: ପ୍ରତ୍ୟେକ ମଣିଷଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଅତ୍ୟଧିକ ଦିଆଯାଇଛି। ଯୋଗ ଶରୀରକୁ ନମନୀୟ କରିବା ସହ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରେ, ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରିତା।
1: ଆଜିକାଲି ସମସ୍ତେ ବ୍ୟସ୍ତ ରହୁଛନ୍ତି, ସେମାନଙ୍କ ପାଖରେ ସମୟ ନାହିଁ ନିଜ ପାଇଁ, ନିଜ ଶରୀର ପାଇଁ, ଯୋଗ କି ବ୍ୟାୟାମ କରିବା ପାଇଁ। ତାହେଲେ ଆଜିର ଏହି ବ୍ୟସ୍ତବହୁଳ ଜୀବନରେ କିପରି ସେମାନେ ନିଜ ପାଇଁ ସମୟ ବାହାର କରିବେ ଆଉ ଧ୍ୟାନରେ ବସିବେ?
0: ସମସ୍ତଙ୍କ ପାଇଁ ଏଇଟା ଗୋଟେ ଅସୁବିଧାର ସମ୍ମୁଖୀନ ହୋଇଅଛି। ସମସ୍ତେ ଜାଣିଛନ୍ତି ଶାରୀରିକ ମାନସିକ ଆମେ କରିପାରିବା, ମାତ୍ର ସମୟ ଅଭାବ। ସମସ୍ତଙ୍କ ଚିନ୍ତାଧାରା, ଛୋଟରୁ ବଡ଼, ବୃଦ୍ଧାଠୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତେ କହୁଛନ୍ତି ସମୟ ନାହିଁ ଆମ ପାଖରେ। ମାତ୍ର ଆଜିର ଦୌଡ଼କୁଦ ଜୀବନରେ ମଣିଷ ନିଜ ପାଇଁ ସମୟ ପାଉନାହିଁ। ମନକୁ ସ୍ଥିର ରଖିବା ଏବଂ କାର୍ଯ୍ୟ ଦକ୍ଷତା ବଢାଇବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ, ଜରୁରୀ, ଅତ୍ୟନ୍ତ ଜରୁରୀ। ଯୋଗ ମହିଳାଙ୍କ ଆତ୍ମବିଶ୍ୱାସ ବଢାଇବାରେ କିପରି ସାହାଯ୍ୟ କରେ ଆମେ ଜାଣିବା। ଠିକ ସମୟରେ ନିୟମିତ ଯୋଗ କଲେ ଶରୀର ସୁଗଠିତ ସୁସଂଗଠିତ ହୁଏ ଏବଂ ମନରେ ଶକ୍ତି ସଞ୍ଚାର ହୁଏ। ଯେତେବେଳେ ଜଣେ ମହିଳା ନିଜକୁ ସୁସ୍ଥ ଅନୁଭବ କରନ୍ତି, ତାଙ୍କର ଆତ୍ମବିଶ୍ୱାସ ଆପେ ଆପେ ବଢିଥାଏ, ସେ କିଏ ଜାଣିପାରେନି।
1: ହେଲେ ମହିଳାମାନେ କେତେ ସମୟ ଆଉ କେଉଁ ସମୟରେ ଯୋଗ ଆଉ ଧ୍ୟାନରେ ବସିବା ଉଚିତ?
0: ଏଇଠି ମହିଳାମାନଙ୍କ ପାଇଁ ଇତ୍ୟାନ୍ତ ଦରକାର ସକାଳ ସମୟ। ମାନେ ଆମେ କଣ ବୁଝୁଛେ, ସୂର୍ଯ୍ୟୋଦୟ ପୂର୍ବରୁ ଯୋଗ ଓ ଧ୍ୟାନ ପାଇଁ ସର୍ବୋତ୍ତମ ସମୟ। ଦିନକୁ ଅତି କମରେ 30 ରୁ 40 ମିନିଟ ଯୋଗ ଏବଂ 10 ରୁ 15 ମିନିଟ ଧ୍ୟାନ କରିବା ଉଚିତ।
1: ଯୋଗ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ କି?
0: ଯୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ ତା କହିବା ଅତୁଳନୀୟ। ଯୋଗ ଏବଂ ପ୍ରାଣାୟାମ ଶରୀରର ରକ୍ତ ସଞ୍ଚାଳନକୁ ସୁଧାରିଥାଏ ଏବଂ ଶ୍ୱେତ ରକ୍ତ କଣିକା ବୃଦ୍ଧି କରି ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ।
1: ଆଉ କିଭଳି ଭାବରେ ସାହାଯ୍ୟ କରିଥାଏ ଯୋଗ?
0: ଗର୍ଭାଶୟରେ ଯୋଗ ବିଶେଷଜ୍ଞ ପରାମର୍ଶ କ୍ରମେ ଯୋଗ କଲେ ମାଂସପେଶୀ ନମନୀୟ ହୁଏ, ପିଠି ଯନ୍ତ୍ରଣା କମେ ଏବଂ ପ୍ରସବ ସମୟରେ କଷ୍ଟ କମ ହେବାରେ ସାହାଯ୍ୟ ମିଳେ।
1: ଆପଣ କହିଲେ ଆପଣ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିଖଉଛନ୍ତି, ତାହା କିଭଳି ଭାବରେ ସେମାନଙ୍କୁ ସାହାଯ୍ୟ କରୁଛି?
0: ତାଙ୍କର ଏକାଗ୍ରତା ପ୍ରଥମେ ଆସେ ଆଉ ଆଗ୍ରହ ବହୁତ ଆସେ। ସ୍ଥିର ଯଦି ମନ ରହିଲା ସବୁ ଜିନିଷରେ ଆମକୁ ଆମର ପ୍ରାଣାୟାମ ହେବ, ଯୋଗ କରିବା ଦ୍ୱାରା ମନ ସ୍ଥିର ରହିଯାଏ, ଶରୀର ସୁସ୍ଥ ରୁହେ। ସେ ଯୋଗୁଁ ପାଠ ପଢିବା ପାଇଁ ତାଙ୍କର ଉପଯୁକ୍ତ ସମୟଟା ତାଙ୍କେ ବାହାର କରିପାରନ୍ତି।
1: ଆଜିକାଲିର ଯୁବପିଢି କଣ ଆଗ୍ରହ ଦେଖାଉଛନ୍ତି କି?
0: ନା ନା, ସେମାନଙ୍କୁ ଆଗ୍ରହ ଦେଖାଇବା ପାଇଁ ଆମେ ଯୋଗ ଗୁରୁ ମାନେ ଆଗ୍ରହ ଚେଷ୍ଟା କରିବାକୁ ପଡୁଛି। ସେମାନଙ୍କୁ ସମୟ ଦେବା ପାଇଁ ନିଜକୁ ପ୍ରସ୍ତୁତ ହେବାକୁ ପଡୁଛି। ନିଜେ ପ୍ରଥମେ ଆମେ ପ୍ରସ୍ତୁତ ହେଲେ ହିଁ ସେମାନେ ହଉଛନ୍ତି, ନହେଲେ ହେଇପାରୁନାହାନ୍ତି। ଆଗ୍ରହ ଦରକାର ପ୍ରଥମେ, ସେମାନଙ୍କ ଆଗ୍ରହ ଆମେ ଦେଖଉଛୁ ଯୁଗ ଗୁରୁ ମାନେ
1: କିଭଳି ଭାବରେ ଆଗ୍ରହ ଦେଖାଉଛନ୍ତି।
0: ଦେଖ ଛୁଆମାନେ, ସମୟ ଅଭାବ ଅଛି, ନିଜକୁ ମିନିମମ 15 ମିନିଟ ହେଲେ ବାହାର କରନ୍ତୁ। ତମେ ମାନେ ଆମେ ଠିକ ସମୟରେ ଆସିବା, ଆଜି 15 ମିନିଟ କରିବା, କାଲି 12ଟାରେ ଆସିବା, ଆଜି 2ଟାରେ ଆସିବା ନାହିଁ, ଗୋଟିଏ ସମୟ ପ୍ରଥମେ ବାହାର କରିବା ଆଉ ଗୁରୁଙ୍କ ଅନୁସାରେ ଠିକ ସମୟରେ ଆସିବା। ସେ ସମୟାନୁପ୍ରତି ପ୍ରଥମେ ହେବା ପାଇଁ ଆମେ ଶିକ୍ଷା ଦଉଛୁ।
1: ମହିଳାମାନେ ତ ସକାଳ ହେଲେ ସେମାନଙ୍କର ଡ୍ୟୁଟିରେ ଲାଗି ଯାଆନ୍ତି, ଆଉ ଯୋଗ ପ୍ରାଣାୟାମ ଏସବୁକୁ ଭୁଲି ଯାଆନ୍ତି କହିଲେ ଚଳେ, କିମ୍ବା ସକାଳୁ ଉଠୁ ଉଠୁ ସେମାନଙ୍କ ହାତରେ ମୋବାଇଲ ଟିଏ ଥାଏ। ମାନେ କଣ ଏଥିପ୍ରତି ଆକର୍ଷିତ ହଉଛନ୍ତି କି ଯୋଗ ଆପଣ ଯୋଉ କହୁଛନ୍ତି?
0: ବର୍ତ୍ତମାନ ଆମର ସୋସିଆଲ ମିଡିଆ ସବୁ ଜିନିଷ ଜାଣିଲେଣି। କୋରାପୁଟ ଜିଲ୍ଲାର ଜୟପୁର ସହରରେ ଯୋଗ ଶିକ୍ଷା କେନ୍ଦ୍ର ଅତ୍ୟଧିକ ବଢିବାକୁ ଚାଲିଲାଣି। ମେଡିକାଲ ଆଉ ଜେଲରେ, ଶିକ୍ଷା କେନ୍ଦ୍ରରେ ପ୍ରାୟରେ ଯୋଗ ଗୁରୁକୁ ଦିଆଗଲାଣି ବର୍ତ୍ତମାନ ସୁଦ୍ଧା।
1: ଯୋଗ ଆଉ ବ୍ୟାୟାମ ମଧ୍ୟରେ ପାର୍ଥକ୍ୟ କଣ କହିବେ ଆପଣ?
0: ବ୍ୟାୟାମ ମୁଖ୍ୟତଃ ଶରୀରର ବାହ୍ୟ ଗଠନ ଏବଂ ଶକ୍ତି ଉପରେ ଗୁରୁତ୍ୱ ଦିଏ, କିନ୍ତୁ ଯୋଗ ଶରୀରର ଭିତର ଏବଂ ବାହାର ସହ ମନ ଏବଂ ନିଶ୍ୱାସ ପ୍ରଶ୍ୱାସକୁ ମଧ୍ୟ ନିୟନ୍ତ୍ରିତ କରେ।
1: ସାଧାରଣତଃ କୋଉ କୋଉ ଯୋଗ ପ୍ରାଣାୟାମ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ?
0: କପାଳଭାତି, ବସ୍ତ୍ରିକା, ଭ୍ରାମରୀ, ଏଇଟା ରହିଲା ପ୍ରାଣାୟାମ। ଯୋଗରେ ରହିଲା ପଶ୍ଚିମାଉତ୍ତାସନ, ତାଡ଼ାସନ, ମର୍କଟାସନ।
1: ଶାରୀରିକ ଦୃଷ୍ଟିରୁ ଯଦି କେହି ଦୁର୍ବଳ ଥାଏ ତ ଅତି କମରେ ସିଏ କୋଉ ଯୋଗଟା କରିବା ଦରକାର?
0: ସୂକ୍ଷ୍ମ ବ୍ୟାୟାମ କରିପାରିବେ, ଶାରୀରିକ ଅକ୍ଷମ ଯୋଉମାନେ ଅଛନ୍ତି ସୂକ୍ଷ୍ମ ବ୍ୟାୟାମ କରିପାରିବେ। ଯେଭଳି ଆଖି ବୁଲେଇବା, ହାତକୁ ଟିକେ ବୁଲେଇବା, ପାଦ ବୁଲେଇବା, ସୂକ୍ଷ୍ମରେ ଠିଆ ହେଇକି ବୃକ୍ଷାସନ କରିପାରିବା, ଇତ୍ୟାଦି ଇତ୍ୟାଦି ଅଛି।
1: ଆଜିର ମହିଳାମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ?
0: ସୁସ୍ଥ

0: ସୁସ୍ଥ ପରିବାର, ନିଜ ପରିବାରର ଯତ୍ନ ନେବା ସହ ନିଜ ପାଇଁ ଦିନକୁ ଅଧଘଣ୍ଟା ସମୟ ବାହାର କରନ୍ତୁ ଏବଂ ଯୋଗକୁ ଜୀବନର ଅଂଶ ଗ୍ରହଣ କରନ୍ତୁ। ଆଜିର ମହିଳାମାନେ ବ୍ୟସ୍ତବହୁଳତା ରହୁଛନ୍ତି, ସମୟ ନାହିଁ। ସମୟ ଯାହାକୁ ପଚାରିଲେ ମହିଳା ମାନେ କହନ୍ତି ସମୟ ନାହିଁ, ପରିବାର ସହିତ ଦେବି। ଆରେ ପରିବାର କାହା ପାଇଁ ଦଉଛ? ଆପଣ ମାନେ ନିଜ ଠିକ ଥିଲେ ହିଁ ପରିବାରକୁ ଦେଇପାରିବ ନା। ତାପରେ ନାରୀ, ନାରୀ ଯଦି ଠିକ ଅଛି, ମହିଳା ଯଦି ଠିକ ଅଛି, ସୁସ୍ଥ ଅଛି, ସୁସ୍ଥ ସମାଜ ହେଇପାରିବ। ପରିବାର ସୁସ୍ଥ ହେଲା ସମାଜ ସୁସ୍ଥ ହେଇପାରିବ, ଦେଶ ହିଁ ଆଗେଇବ।
1: ବହୁତ ସୁନ୍ଦର ମ୍ୟାଡମ, ଆଜି ବହୁତ ସୁନ୍ଦର ଭାବରେ ଆପଣ ବୁଝେଇକି କହିଲେ ମହିଳାଙ୍କ ପାଇଁ ଯୋଗ ଓ ଧ୍ୟାନର ଉପକାରିତା କେତେ ରହିଛି। ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।
2: ଆଚ୍ଛା ରାଜେଶ୍ୱରୀ, ଆଜି କଣ ଖାଇକି ଆସିଛ କହିଲ?
3: କଣ ଆଉ ଖାଇବି, ଖରାଦିନରେ ସମସ୍ତଙ୍କର ପ୍ରିୟ ଯୋଉଟା, ପଖାଳ ଭାତ। ତମେ?
2: ମୁଁ ବି ସେଇଭଳି, ପଖାଳ, ସନ୍ତୁଳା ଆଉ ଶାଗ।
3: ହଁ, କାହିଁକି ନା ଦେଖ ଏତେ ଖରା ହଉଛି, ଆମକୁ ତ ଆଉ କିଛି ଖାଇବା ପାଇଁ ଇଚ୍ଛା ହିଁ ଲାଗୁନି। ତେବେ ଆମର ଯୋଉ ଭାଇ ଭଉଣୀ ମାନେ ଯୋଉମାନେ କି ବାହାରେ ଟାଣ ଖରାରେ କାମ କରୁଛନ୍ତି, ଖରାରେ କାମ କରିବାକୁ ବାଧ୍ୟ ହଉଛନ୍ତି, ସେଇଭଳିଆ ଲୋକମାନଙ୍କ ପାଇଁ ଆମେ କିଛିଟା ସୂଚନା ଦେଇଦବା। ଦେଖ ସରକାରଙ୍କର ଯେମିତି ନିୟମ ରହିଛି ଯେ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ସେମାନେ କୌଣସି କାମ କରିବେନି, ମାନେ ଟାଣ ଖରାରେ କାମ କରିବେନି। ସେହିପରି ଆମମାନଙ୍କର କଥା ଯଦି ଧରିବା, ତାହେଲେ ଆମକୁ ଯଦି ସେମିତି କୌଣସି ଜରୁରୀ କାମ ଥାଏ ତାହେଲେ ହିଁ ଆମେ ବାହାରକୁ ବାହାରିବା, ନହେଲେ ବାହାରକୁ ବାହାରିବାନି।
2: ଯଦି ଆମେ କିଛି ନିୟମ ପାଳନ କରିବାନି ତାହେଲେ ଅଂଶଘାତର ଶିକାର ନିଶ୍ଚୟ ହେବା।
3: ଯଦି ବି କୌଣସି କାମରେ ଆମକୁ ବାହାରକୁ ସେମିତି ଯିବାକୁ ପଡୁଛି ତାହେଲେ ଆମେ ସାଥିରେ ଛତା ଆଉ ଚପଲ ତ ପିନ୍ଧିବା, ତା ସହିତ ପାଣି ବୋତଲ ଯେମିତି ନେବାକୁ ଭୁଲିବାନି। ତା ସହିତ ଦେଖିବା ଯେ ଆମ ପେଟଟା ଯେମିତି ଖାଲି ନଥିବ, ମାନେ ଘରୁ ଆମେ କିଛି ତରଳ ଜାତୀୟ ପଦାର୍ଥ ପିଇକି ବାହାରିବା, ମାନେ ତୋରାଣି ହେଲା କି ଦହି ହେଲା କି ଲେମ୍ବୁ ପାଣି, ଯାହା ବି ହଉ ତରଳ ପଦାର୍ଥ ଆମେ ପିଇକି ବାହାରିବା।
2: ତା ସହିତ ଛତା, ଗାମୁଛା ଆଉ ମୁଣ୍ଡରେ ଟୋପି, ଏସବୁ ମଧ୍ୟ ନିଶ୍ଚୟ ବ୍ୟବହାର କରିବା।
3: ଯଦି ରାସ୍ତାରେ ଯିବା ସମୟରେ ଆମକୁ କିଛି ଭଲ ଲାଗୁନି, ଆମ ଦେହଟା ଖରାପ ହେଲା ଭଳିଆ ଲାଗୁଛି, ତାହେଲେ ସାଙ୍ଗେ ସାଙ୍ଗେ ଆମେ ଛାଇ ଜାଗା ଦେଖିକି ବିଶ୍ରାମ ନେବା, ଆଉ ପାଣି ବୋତଲ ଯଦି ଧରିଛି ପାଣି ପିଇବା,
2: ଆଉ ସାଙ୍ଗେ ସାଙ୍ଗେ ମୁଣ୍ଡ ବି ଧୋଇଦେବା।
3: ଯଦି ଆମେ ରାସ୍ତାରେ କୌଣସି ଅଂଶୁଘାତରେ ଶିକାର ହେଇଥିବା ବ୍ୟକ୍ତିଙ୍କୁ ଦେଖୁଛେ, କିଏ ଯଦି ଅଚେତ ହେଇକି ପଡିଯାଉଛି, ତାହେଲେ ଆମେ ସାଙ୍ଗେ ସାଙ୍ଗେ ତାର କପଡ଼ାଟା ବାହାର କରିବା ପାଇଁ ଚେଷ୍ଟା କରିବା, କିମ୍ବା ତାକୁ ଛାଇ ଜାଗା ଦେଖିକି ଶୁଏଇ ଦେବା, ଆଉ ତାର ମୁଣ୍ଡକୁ ଭଲ ଭାବରେ ଧୋଇଦେବା, ମୁହଁକୁ ଭଲ ଭାବରେ ଧୋଇଦେବା। ଯଦି ସମ୍ଭବ ହଉଛି ମାନେ ସାଙ୍ଗେ ସାଙ୍ଗେ ଆମେ ତାକୁ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚିବା ପାଇଁ ଚେଷ୍ଟା କରିବା।
2: ତାହେଲେ ରାଜେଶ୍ୱରୀ, ଦେଖ ଆମେ ଏତେ ସବୁ କଥା ହେଲେ, ଆଉ କଥା ହେବା ଭିତରେ ସେପଟେ ସମୟ ହେଇଗଲାଣି।
3: ହଁ, ମାନେ ଆମ କାର୍ଯ୍ୟକ୍ରମକୁ ରଖିବାର ବର୍ତ୍ତମାନ ସମୟ ଆସିଯାଇଛି।
2: ତାହେଲେ ଶ୍ରୋତା ଭଉଣୀ, ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ, ଏହି କାମନା ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ।
3: ନମସ୍କାର।

0: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କଲେ ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଗୀତାଞ୍ଜଳି ପାତ୍ର। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର। ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତି

ପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400ଟି ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ। ଦୁଇଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି। 43 ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନ୍ୟାଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ। ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡରଠାରୁ ଆରମ୍ଭ କରି ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର୍ ଷ୍ଟାର୍ ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400ଟି ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍କତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33ଟି ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16ଟି ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚ ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅସ୍ତ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶନ୍ଙ୍କ ନେତୃତ୍ୱରେ ନବଗଠିତ କେରଳମ୍ର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶନ୍ଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କେରଳମ୍ରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ, ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ମିଳିବ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍

0: ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ ଦୁଇଜଣ ମହିଳାଙ୍କ ସମେତ ଦଶ ଜଣ ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ୱଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ତାରିଖରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ଲଢୁଆ ବିମାନ 2 ପରସ୍କର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ବିମାନର 4 ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4441, 2371-7116 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ସକାଳ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ 12 ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ 23 ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2 ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଖାମୋସିଆ ଚଳଚ୍ଚିତ୍ରରୁ, ଶିଳ୍ପୀ ପଲକ ମୁଚ୍ଛଲ, ଗୀତ ରଚନା ସୟିଦ କ୍ୱାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି।

ଆକ୍ସନ୍ ଜାକ୍ସନ୍ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି, ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସ 21 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବରଟି ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କିଛି ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। କିଛି ବିଜ୍ଞାପନ ବିରତି ପରେ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଙ୍ଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ

0: ଧରିପାରିବୁ ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
1: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ଼ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ। ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହେଉ, କମର୍ସ ହେଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 4,01,623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
3: ଏଲ୍ପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ ସବୁ ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ। ଆଭେଲେବିଲିଟି ଅଛି, ପାଇପ୍ଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଅର୍ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ ତାଙ୍କୁ ମିଳିବ।
1: ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି, ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି, ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ 50ଟି ବ୍ୟକ୍ତିଗତ ଏବଂ 17ଟି ସାମୁହିକ ଅଭିଯୋଗ ଥିଲା। ଶିବିରରେ 14ଟି ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34ଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ଜିଲ୍ଲା ରେଡ୍କ୍ରସ ପକ୍ଷରୁ 8 ଜଣଙ୍କୁ 43,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57ଟି ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍

ସେଲ୍ସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ଭଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ତାପମାତ୍ରା 44 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି।

ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏଡ୍ସ ଠାରୁ ଦୂରେଇ ରହିବା। ଭେଟଘାଟରେ ଜାଣିବେ ଏଡ୍ସ ସୁଜା କାଇଟା। ଶେଷରେ ଶୁଣିବେ ଗଛ ଲଗାଉ ଆରି ଜଙ୍ଗଲ ବଚାଉ, କ୍ଷମା କରିବେ ଜଙ୍ଗଲ ବଢ଼ାଉ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ରାତି 8:00 ଶୁଣିବେ ଓଡ଼ିଆରେ ଆଲୋଚନା। ପଲ୍ଲୀଗୀତ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଶ୍ୟାମାମଣି ଦେବୀ, ଭାସ୍କର ଚନ୍ଦ୍ର ବେହେରା ଏବଂ ମାନସୀରାଣୀ ପାତ୍ର। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସନ୍ତୁର୍ବାଦନ ଶୁଣିବେ ରାତି 8:30। ରାତି 9:30 ଶୁଣିବେ ଲୋକନାଟ ଉଷାବତୀ ହରଣ, ରଚନା ଲକ୍ଷ୍ମୀଧର ସାହୁ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:40। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଏଇଠି ଶେଷ କରୁଛୁ ମିଡିୟମ ୱେବ୍ରେ ଆମର ପ୍ରସାରଣ ସେବା। ପୁଣି ଥରେ ମିଡିୟମ ୱେବ୍ରେ 204.5 ମିଟର ତଥା 1467 କିଲୋ ଯୋଗେ ଆପଣମାନଙ୍କ ସହିତ ଯୋଡ଼ି ହେବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ସେତେବେଳେ ଯାଏଁ ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କିଛି କଥା କିଛି ଗୀତ। ବିଷୟ ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ସମୟର ସଦୁପଯୋଗ କିପରି କରିବା। ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30ରେ। ଏଥିରେ ହାଲଚାଲରେ ରହିଛି

0: ଗ୍ରୀଷ୍ମ ଦିନର ଶେଷ ପହରେ ସୁନେଲି ସନ୍ଧ୍ୟା ଆସେ ଧୀରେ, ରକ୍ତିମ ସୂର୍ଯ୍ୟ ଅସ୍ତ ଆକାଶେ ସୁନାର ରଙ୍ଗ ଖେଳେ ପବନେ,
1: କ୍ଲାନ୍ତ ପଥିକ ବସେ ଛାୟାରେ, ଶୀତଳ ପବନ ଛୁଏଁ ଶରୀରେ, ଆମ୍ବ ବଗିଚାର ମିଠା ସୁଗନ୍ଧ ମନରେ ଭରେ ଅପୂର୍ବ ଆନନ୍ଦ।
0: ପକ୍ଷୀମାନେ ଫେରନ୍ତି ନିଡ଼କୁ, ମିଠା କୁହୁକେ ଭରନ୍ତି ସବୁ ଦିଗକୁ, ନଦୀ ଜଳରେ ସୂର୍ଯ୍ୟଙ୍କର ଛବି, ସନ୍ଧ୍ୟା ଲାଗେ ସ୍ୱପ୍ନର ନଦୀ।
1: ଧୀରେ ଧୀରେ ରାତି ଆସେ, ଚନ୍ଦ୍ର ହସେ ନୀଳ ଆକାଶେ, ଗ୍ରୀଷ୍ମ ଦିନର ସୁନେଲି ବେଳା ମନରେ ଭରେ ଶାନ୍ତିର ମେଳା।
0: ତେବେ ସାଥୀ, ଏହି ସନ୍ଧ୍ୟା ସମୟରେ ଆଜି ଆମେ ଆପଣଙ୍କ ପାଖକୁ ନେଇ ଆସିଛୁ ସୃଜନୀ। ତେବେ ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ଅସ୍ମିତା ଷଡ଼ଙ୍ଗୀ।
1: ଆଉ ମୁଁ ସାଇ ଶ୍ରୁତି। ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମ ଆରମ୍ଭରେ ଚାଲନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଆଜି ହେଉଛି ସାଥୀ ବିଶ୍ୱ ଏଡ୍ସ ଟିକା ଦିବସ। ଏହି ଦିବସ ପ୍ରତିବର୍ଷ ମେ ମାସ 18 ତାରିଖରେ ପାଳନ କରାଯାଏ। ଏହି ଦିନର ବିଶେଷତ୍ୱ ହେଉଛି ଏଡ୍ସ ରୋଗ ବିରୋଧରେ ଟିକା ଆବିଷ୍କାରର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା। ଏଡ୍ସ ଏକ ଭୟାବହ ରୋଗ ଯାହା HIV ଭାଇରସ୍ ଦ୍ୱାରା ସୃଷ୍ଟି ହୁଏ। ଏହା ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ, ଯାହାଦ୍ୱାରା ଶରୀର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ। ଏହି ରୋଗ ଅସୁରକ୍ଷିତ ଯୌନ ସମ୍ପର୍କ, ଦୂଷିତ ରକ୍ତ ଏବଂ ସଂକ୍ରମିତ ସିରିଞ୍ଜ ବ୍ୟବହାର ଦ୍ୱାରା ବ୍ୟାପିଥାଏ। ଏହି ଦିବସରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ରାଲି, ସଭା ଏବଂ ଚର୍ଚ୍ଚା ଆୟୋଜନ କରାଯାଇଥାଏ। ବିଜ୍ଞାନୀମାନେ ଏଡ୍ସ ରୋଗ ପାଇଁ ଫଳଦାୟକ ଟିକା ଆବିଷ୍କାର କରିବାକୁ ନିରନ୍ତର ଗବେଷଣା କରୁଛନ୍ତି। ଏହି ଦିବସ ପାଳନ କରିବା ଦ୍ୱାରା ଲୋକମାନେ ଏଡ୍ସ ପ୍ରତି ସଚେତନ ହେବା ଏବଂ ରୋଗୀମାନଙ୍କ ପ୍ରତି ସହାନୁଶୀଳ ହେବା ପାଇଁ ପ୍ରେରଣା ଦେଇଥାଏ। ସାଥୀ, ତା ସହିତ ଆଜି ହେଉଛି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପ୍ରତିବର୍ଷ ମେ ମାସର 18 ତାରିଖରେ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ସଂଗ୍ରହାଳୟର ଗୁରୁତ୍ୱ ଓ ଇତିହାସ, ସଂସ୍କୃତି ଏବଂ ଐତିହ୍ୟର ସୁରକ୍ଷାରେ ଏହାର ଭୂମିକା ବିଷୟରେ ଲୋକମାନଙ୍କୁ ସଚେତନ କରିବା। ସଂଗ୍ରହାଳୟ ହେଉଛି ଏକ ଏମିତି ସ୍ଥାନ ଯେଉଁଠାରେ ପୁରାତନ ବସ୍ତୁ, ଐତିହାସିକ ସାମଗ୍ରୀ, କଳାକୃତି ଓ ବିଜ୍ଞାନ ସମ୍ବନ୍ଧୀୟ ଜିନିଷ ସଂଗ୍ରହିତ ରୁହେ। ଏହି ଦିନରେ ବିଭିନ୍ନ ସଂଗ୍ରହାଳୟରେ ପ୍ରଦର୍ଶନୀ ଓ ଆଲୋଚନା ସଭା, ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ସଂଗ୍ରହାଳୟ ଦର୍ଶନ କରି ଅନେକ ନୂତନ ତଥ୍ୟ ଜାଣିପାରନ୍ତି। ସଂଗ୍ରହାଳୟ ଆମକୁ ଆମ ପୁରାତନ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହିତ ଯୋଡ଼ି ରଖେ। ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଆମକୁ ଇତିହାସ ପ୍ରତି ଆଗ୍ରହୀ ହେବାକୁ ଓ ଐତିହ୍ୟ ସୁରକ୍ଷାରେ ମହତ୍ୱ ବୁଝାଇଥାଏ। ଆମେ ସମସ୍ତେ ସଂଗ୍ରହାଳୟର ମୂଲ୍ୟ ବୁଝି ସେଗୁଡ଼ିକର ସୁରକ୍ଷା ଓ ପ୍ରଚାର ପାଇଁ ସହଯୋଗ କରିବା ଉଚିତ।
1: ସାଥୀ, ଆଜି ଦିନର ବିଶେଷତ୍ୱ ଜାଣିବା ପରେ ଚାଲନ୍ତୁ ଶୁଣିବା ଏକ ସୁନ୍ଦର ବିଚାର।
0: ଆଜିର କଷ୍ଟପଥ ହିଁ ସଫଳତାର ରାସ୍ତା ହୋଇପାରେ, ତେଣୁକରି ଧୈର୍ଯ୍ୟ ନ ହରାଇ ନିଜ ଉପରେ ଭରସା ରଖିବା ଉଚିତ। ଛୋଟ ଛୋଟ ପଦକ୍ଷେପ ମଧ୍ୟ ଆପଣଙ୍କୁ ବଡ଼ ସଫଳତାକୁ ନେଇଯାଇଥାଏ।
1: ହଁ ସାଥୀ, ସବୁବେଳେ ଚେଷ୍ଟା ଜାରି ରଖିବା ଉଚିତ, ଯାହାଦ୍ୱାରା ସଫଳତା ଦିନେ ନିଶ୍ଚୟ ଭାବେ ମିଳିଥାଏ।
0: ତେବେ ଚାଲନ୍ତୁ ସାଥୀ ଶୁଣିବା ଆଜିର ସମ୍ପାଦକୀୟ, ଯାହାର ବିଷୟ ରହିଛି ଓଡ଼ିଆ ଭାଷା ସାହିତ୍ୟରେ ପ୍ରେମର ଗୁରୁତ୍ୱ।
1: ପ୍ରେମ ମାନବ ଜୀବନର ସବୁଠାରୁ ପବିତ୍ର, ସୁନ୍ଦର ଓ ଶାଶ୍ୱତ ଭାବନା। ଏହା କେବଳ ନାରୀ ପୁରୁଷ ମଧ୍ୟର ସମ୍ପର୍କରେ ସୀମିତ ନୁହେଁ। ମାତୃପ୍ରେମ, ଭାତୃପ୍ରେମ, ଦେଶପ୍ରେମ, ଭକ୍ତିପ୍ରେମ ଏବଂ ମାନବ ପ୍ରେମ ଭଳି ବିଭିନ୍ନ ରୂପରେ ଏହା ପ୍ରକାଶ ପାଏ। ଓଡ଼ିଆ ଭାଷା ଓ ସାହିତ୍ୟରେ ପ୍ରେମର ସ୍ଥାନ ଅତ୍ୟନ୍ତ ଉଚ୍ଚ। ପ୍ରାଚୀନ କାଳରୁ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ପ୍ରେମ ଏକ ମୁଖ୍ୟ ବିଷୟ ଭାବେ ସ୍ଥାନ ପାଇଛି। ଓଡ଼ିଆ ସାହିତ୍ୟରେ ଆଦିକାଳରେ

0: ଓ ପ୍ରେମର ମିଶ୍ରଣ ଦେଖିବାକୁ ମିଳେ। ପଞ୍ଚସଖା ଯୁଗରେ କବିମାନେ ଭଗବାନଙ୍କ ପ୍ରତି ଭକ୍ତି ପ୍ରେମକୁ ନିଜ ରଚନାର ମୁଖ୍ୟ ବିଷୟ କରିଥିଲେ। ସେମାନଙ୍କ କବିତାରେ ମାନବ ଓ ଈଶ୍ୱରଙ୍କ ମଧ୍ୟରେ ଆତ୍ମିକ ପ୍ରେମର ସୁନ୍ଦର ଚିତ୍ର ଦେଖିବାକୁ ମିଳେ। ପରେ ପରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ଶୃଙ୍ଗାର ରସ ଓ ପ୍ରେମର ଅଦ୍ଭୁତ ପ୍ରକାଶ ଦେଖାଯାଏ। ତାଙ୍କ କବିତାରେ ନାୟକ ନାୟିକାଙ୍କ ମନୋଭାବ, ବିରହ ଓ ମିଳନକୁ ଅତ୍ୟନ୍ତ ସୁନ୍ଦର ଭାବେ ଚିତ୍ରିତ କରାଯାଇଅଛି।
1: ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ପ୍ରେମର ଗୁରୁତ୍ୱ ବହୁତ ଅଧିକ। ଫକୀରମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର ଭଳି ସାହିତ୍ୟିକମାନେ ତାଙ୍କର ରଚନାରେ ମାନବ ପ୍ରେମ, ଦେଶପ୍ରେମ ଓ ସାମାଜିକ ପ୍ରେମକୁ ବ୍ୟକ୍ତ କରିଛନ୍ତି। ସେମାନଙ୍କର ସାହିତ୍ୟ ମାଧ୍ୟମରେ ମନୁଷ୍ୟତା, ସହାନୁଭୂତି ଓ ତ୍ୟାଗର ମୂଲ୍ୟବୋଧ ପ୍ରକାଶ ପାଇଛି। ଗୋପୀନାଥ ମହାନ୍ତି ଓ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଉପନ୍ୟାସରେ ମଧ୍ୟ ପ୍ରେମ ଜୀବନର ଏକ ମୂଳ ଶକ୍ତି ଭାବେ ଦେଖାଯାଇଛି। ପ୍ରେମ ମନୁଷ୍ୟକୁ ଉଦାର, ସହୃଦୟ ଓ ସଂସ୍କାରୀ କରିଥାଏ। ସାହିତ୍ୟରେ ପ୍ରେମର ଚିତ୍ରଣ ମାନବ ମନକୁ ସ୍ପର୍ଶ କରିଥାଏ ଏବଂ ସମାଜରେ ଶାନ୍ତି, ସମ୍ମିଳନ ଓ ସହଯୋଗର ଭାବନା ସୃଷ୍ଟି କରେ। ଏହି କାରଣରୁ ଓଡ଼ିଆ ସାହିତ୍ୟରେ ପ୍ରେମକୁ ଜୀବନର ମୂଳ ଆଧାର ଭାବେ ଗ୍ରହଣ କରାଯାଇଛି। ତେଣୁ ପ୍ରେମ ବିନା ସାହିତ୍ୟ ନିର୍ଜୀବ ଏବଂ ସାହିତ୍ୟ ବିନା ମଧ୍ୟ ପ୍ରେମର ସଠିକ୍ ପ୍ରକାଶ ସମ୍ଭବ ନୁହେଁ।
0: ସାଥୀ, ଶୁଣିଲେ ତ ସମ୍ପାଦକ୍ୟ, ତେବେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ କିଛି କଥା କିଛି ଗୀତରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସପ୍ତଦଶ ଶତାବ୍ଦୀର ମୁଖ୍ୟ ଓଡ଼ିଶୀ ସଙ୍ଗୀତକାର କବି ଥିଲେ। ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟକୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି। ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିମାନଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି। ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ।

ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଘୁମୁସରରେ ଭଞ୍ଜ ବଂଶୀୟ ରାଜାମାନେ ଶାସନ କରୁଥିଲେ। ସେମାନଙ୍କର ମଧ୍ୟରେ ଧନଞ୍ଜୟ ଭଞ୍ଜ ବୋଲି ଜଣେ ରାଜା ଥିଲେ। ସେ ଜଣେ କବି ଓ ଶାସକ ଥିଲେ। ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନ ମଞ୍ଜରୀ ଆଦି କାବ୍ୟମାନେ ରଚନା କରିଥିଲେ। ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଉପେନ୍ଦ୍ର ଭଞ୍ଜଙ୍କ ପିତା ନୀଳକଣ୍ଠ ଭଞ୍ଜ। ଘୁମୁସରର ରାଜାମାନେ ଯେଉଁ କେତେ ଗୁଡ଼ିଏ ଦୁର୍ଗ ଗଢ଼ିଥିଲେ ତା ମଧ୍ୟରେ ଘୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗପ୍ରସାଦଗଡ଼ ଏବଂ କୁଲ୍ଲାଡ଼ଗଡ଼ ପ୍ରଧାନ। ଉପେନ୍ଦ୍ର ଭଞ୍ଜ ମଧ୍ୟ ସେହି କୁଲ୍ଲାଡ଼ଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ।

ଉପେନ୍ଦ୍ର ଭଞ୍ଜଙ୍କର ବାଲ୍ୟ ଶିକ୍ଷା ଚାହାଳିରେ ଆରମ୍ଭ ହୋଇଥିଲା। ବାପା ନୀଳକଣ୍ଠ ଏବଂ ଜେଜେବାପା ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ। ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ। ଉପେନ୍ଦ୍ର ଭଞ୍ଜ ମଧ୍ୟ ସେହି ସମୟରେ ଜେଜେଙ୍କ ପାଖରେ ବସି ସେଗୁଡ଼ିକ ଶୁଣୁଥିଲେ ଏବଂ ଧୀରେ ଧୀରେ ସେମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ କରିଥିଲେ। ଚାହାଳିରେ ପଢ଼ୁଥିବା ସମୟରେ ଉପେନ୍ଦ୍ର ଭଞ୍ଜ କବିତା ଲେଖିବା ଆରମ୍ଭ କରିଦେଇଥିଲେ, ଯାହାକୁ ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଏବଂ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଇଥିଲେ। ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଏବଂ ତାଙ୍କ ପରାମର୍ଶ ନେଉଥିଲେ। ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ। ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମକ ଜଣେ ସିଦ୍ଧ ପୁରୁଷ ସନ୍ନ୍ୟାସୀ ଆସିଥିଲେ। ସେ ଉପେନ୍ଦ୍ର ଭଞ୍ଜଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ ରାମତାରକା ମନ୍ତ୍ର ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ତାହାକୁ କିପରି ସାଧନା କରିବାକୁ ହେବ ବତାଇ ଦେଇଥିଲେ। ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ। ହିଂସ୍ରଜନ୍ତୁ ପୂର୍ଣ୍ଣ ଓ ପାହାଡ଼ ପର୍ବତ ଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛି ଦିନ ଗୁରୁମନ୍ତ୍ର ସାଧନା କରିବା ପରେ ସେ ସିଦ୍ଧିଲାଭ କରି ରାଜପ୍ରସାଦକୁ ଫେରି ଆସିଲେ। ସେହି ସ୍ଥାନଟି ବର୍ତ୍ତମାନ ବାଘବଲି ଓ ଢାମଣ ଝୋଲି ନାମରେ ପରିଚିତ। ସାଧନା କରି ଫେରିଆସିବା ପରେ ଉପେନ୍ଦ୍ର ଭଞ୍ଜଙ୍କର ଆଗ ଅପେକ୍ଷା ଆହୁରି

କାବ୍ୟ ଲେଖିବା ଓ କାବ୍ୟ କବିତା ବିଷୟରେ ଜାଣିବାର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା। କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ। ଦିନେ ସାହିତ୍ୟ ଆଲୋଚନା ହେଉଥିବା ବେଳେ ଧନଞ୍ଜୟ ଭଞ୍ଜ ନିଜର ଶ୍ରେଷ୍ଠ କାବ୍ୟ ରଘୁନାଥ ବିଳାସ ଉପେନ୍ଦ୍ରଙ୍କୁ ଦେଲେ ଏବଂ କହିଲେ କିଛି ଦୋଷ ତ୍ରୁଟି ଥିଲେ ନିର୍ଭୟରେ ତାକୁ ଜଣାଇବାକୁ। ଉପେନ୍ଦ୍ର ଭଞ୍ଜ କାବ୍ୟଟିକୁ ମନ ଦେଇ ପଢ଼ିସାରିବା ପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଥିବାରୁ ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁବ୍ ଖୁସି ହୋଇଥିଲେ।

0: ଧନଞ୍ଜୟ ଭଞ୍ଜଙ୍କର ମୃତ୍ୟୁ ପରେ ନୀଳକଣ୍ଠ ଭଞ୍ଜ ରାଜଗାଦୀରେ ବସିଥିଲେ ଏବଂ କିଛି ଦିନ ରାଜ୍ୟ ଶାସନ କଲେ, କିନ୍ତୁ ପରବର୍ତ୍ତୀ ସମୟରେ ଯୁଦ୍ଧକ୍ଷେତ୍ରରେ ପରାସ୍ତ ହୋଇଥିବାରୁ ସେ ରାଜ୍ୟ ଛାଡ଼ି ଚାଲିଗଲେ ଏବଂ ନିଜ ସ୍ତ୍ରୀ ଓ ଯଜ୍ଞପୁତ୍ର ଉପେନ୍ଦ୍ରଙ୍କୁ ନେଇ ନୟାଗଡ଼ର ମାଳିସାହି ଢେମଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବେ ଜୀବନ ଅତିବାହିତ କରିବାକୁ ଲାଗିଲେ। ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ର ଭଞ୍ଜଙ୍କୁ ଘୋଡ଼ାଚଢ଼ା ଖଣ୍ଡା ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ। ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ମଧ୍ୟ ଧ୍ୟାନ ଦେଉଥିଲେ। ମାତ୍ର 15 ବର୍ଷ ବୟସରେ ସେ ନିଜ ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଥିଲେ ଏବଂ ନିଜ ମାମୁଙ୍କ ଘରେ ରହିବାକୁ ଚାଲିଯାଇଥିଲେ।
1: 18 ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ର ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହିତ ହୋଇଥିଲା। ଲାବଣ୍ୟବତୀ ସଂସ୍କୃତ ସାହିତ୍ୟରେ ନିପୁଣ ଥିଲେ। ବିବାହର କିଛି ବର୍ଷ ପରେ ଲାବଣ୍ୟବତୀଙ୍କର ମୃତ୍ୟୁ ହୋଇଥିଲା। ଏହା ଶୁଣି ଉପେନ୍ଦ୍ର ଭଞ୍ଜ ମର୍ମାହତ ହୋଇଥିଲେ। ପରବର୍ତ୍ତୀ ସମୟରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ନାମକ କନ୍ୟା ସହିତ ଭଞ୍ଜଙ୍କର ଦ୍ୱିତୀୟ ଥର ବିବାହ ହୋଇଥିଲା। ସେ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ। ତାଙ୍କର ପରାମର୍ଶରେ ଭଞ୍ଜ ମଧ୍ୟ ନିଜର କାବ୍ୟ କବିତାକୁ ସଂଶୋଧନ କରି ଆହୁରି ଉନ୍ନତ କରିବାରେ ସମର୍ଥ ହୋଇଥିଲେ। କବି ଭାବରେ ବେଶ ନାଁ କରିସାରିଥିବା ଭଞ୍ଜଙ୍କର ଖ୍ୟାତି ବିଷୟରେ ତାଙ୍କ କକା ଘନଭଞ୍ଜ ଶୁଣିବାକୁ ପାଇଲେ। ଘନଭଞ୍ଜ ଜଣେ ରାଜା ଓ କବି ଥିଲେ, ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ କୁଲ୍ଲାଡ଼ଗଡ଼କୁ ଫେରାଇ ଆଣିଲେ। ସେ ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରୁଥିଲେ। ଉପେନ୍ଦ୍ର ଭଞ୍ଜଙ୍କୁ ତାଙ୍କ ଜୀବନ କାଳରେ ଓ ପରେ ଅନେକ ଉପାଧି ଦ୍ୱାରା ସମ୍ବୋଧିତ କରାଯାଇଛି, ଯେପରିକି ବୀରବର, ମଙ୍ଗରାଜ, କବି ସାର୍ବଭୌମ, କବିକୁଳ କେଶରୀ ଏବଂ କବି ସମ୍ରାଟ।

ଜିତେନ୍ଦ୍ର ଭଞ୍ଜ ପାଖାପାଖି 52 ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କ ଦ୍ୱାରା ଅନୁମିତ ହୋଇଛି, କିନ୍ତୁ ମୁଦ୍ରଣ ଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ ଅଟେ। ଏବେ ମାତ୍ର 20-25 ଗୋଟି ରଚନା ଦେଖିବାକୁ ମିଳୁଛି। ଉପେନ୍ଦ୍ର ଭଞ୍ଜ ବୈଦେହିଶ ବିଳାସ ଲାବଣ୍ୟବତୀ ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିବା ପରେ ନିଜର ତୃତୀୟ କାବ୍ୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଲେଖିଥିଲେ। ତିନୋଟି ଉନ୍ନତ କାବ୍ୟ ଲେଖିସାରି ଉପେନ୍ଦ୍ର ଭଞ୍ଜ ପ୍ରେମ ସୁଧାନିଧି ସୁବର୍ଣ୍ଣରେଖା ଅବନା ରସତରଙ୍ଗ ଆଦି କାବ୍ୟ ମଧ୍ୟ ଲେଖିଥିଲେ। ଅବନା ରସତରଙ୍ଗ କାବ୍ୟରେ ସୁର୍ପଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ୍ୟନ୍ତ ରାମାୟଣର ବିଷୟବସ୍ତୁ ଲେଖାଯାଇଅଛି। କାବ୍ୟଟିରେ ଏକ ଭିନ୍ନ ପ୍ରକାରର କାବ୍ୟିକ କୌଶଳ ଉପଯୋଗ କରାଯାଇଅଛି। ଏଥିରେ ସମସ୍ତ ଛନ୍ଦ ଅବନାରେ ଲେଖାଯାଇଅଛି, ଯାହା ଓଡ଼ିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ ଅଟେ। ସେହିପରି ପ୍ରତି ପଦର ପ୍ରଥମ ଅକ୍ଷରରେ ସ ରଖି ଉପେନ୍ଦ୍ର ଭଞ୍ଜ ଏକ ନୂଆ ଧରଣର କାବ୍ୟ ସୁଭଦ୍ରା ପରିଣୟ ଲେଖିଥିଲେ, ଯେଉଁଥିରେ ସୁଭଦ୍ରା ଓ ଅର୍ଜୁନଙ୍କ ବିବାହ ପ୍ରସଙ୍ଗ ବର୍ଣ୍ଣନା କରାଯାଇଅଛି। ତାଙ୍କର ଅନ୍ୟ ପ୍ରମୁଖ କାବ୍ୟଗୁଡ଼ିକ ହେଲା ସରଭ, ଛାନ୍ଦଭୂଷଣ ଆଦିବ୍ୟାସ, ରସପଞ୍ଚକ, ଅଭିଷେକ, ରାସଲୀଳା, ବ୍ରଜଲୀଳା, କଳାକୌତୁହ, ସତୀଶ ବିଳାସ, ଦମୟନ୍ତୀ ବିଳାସ, ପଦ୍ମାବତୀ ପରିଣୟ। ତା ସହିତ ଭଞ୍ଜ ଅନେକଗୁଡ଼ିଏ କ୍ଷୁଦ୍ର ଚୌପଦୀ ଗୀତ ଲେଖିଥିଲେ। ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଲିଖିତ ବିଭିନ୍ନ କାବ୍ୟ କବିତା ଆଜି ମଧ୍ୟ ପାଠକମାନଙ୍କୁ ଏକ ଅପୂର୍ବ ଆନନ୍ଦ ପ୍ରଦାନ କରିଥାଏ। ତାଙ୍କ ଦ୍ୱାରା ରଚିତ ଏହି କାବ୍ୟ କବିତାଗୁଡ଼ିକ ସର୍ବଦା ଅମର ହୋଇ ରହିବ।

ତେବେ ସାଥୀ କାର୍ଯ୍ୟକ୍ରମର ଶେଷରେ ଚାଲନ୍ତୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ବିଷୟରେ। ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଶୁଣିବେ ଏକ ସମ୍ପାଦକୀୟ ଯାହାର ବିଷୟ ରହିଛି ଗ୍ଲୋବାଲ ୱାର୍ମିଂ। ତାହା ସହିତ ଆପଣମାନଙ୍କ ପାଇଁ ରହିଛି ଏକ ସାକ୍ଷାତକାର କ୍ୟାରିୟର ଗାଇଡେନ୍ସ ଉପରେ ଏବଂ ଶୁଣିବେ କିଛି ବିଜ୍ଞାନ ବିଚିତ୍ର। ସାଥୀ ଆପଣମାନଙ୍କ ପାଇଁ ରହିଛି ଏକ ବିଶେଷ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି।

0: ପାଇଁ ସବୁଠାରୁ ବଡ଼ ବାଧା କି? ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସ 21 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବରଟି ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଆମ ଫୋନ୍ ନମ୍ବରଟି ହେଲା 0685423069। ତେବେ ସାଥୀ, ଆଜିର ସୃଜନୀ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ନିଜର ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ଆପଣଙ୍କ ମତାମତ ଆମକୁ ମେସେଜ, ଭଏସ୍ ଏସ୍ଏମ୍ଏସ୍ କିମ୍ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ ଏସ୍ଏମ୍ଏସ୍ ପଠାଇବା ପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com।

ଅଧିବେଶନ ପ୍ରାରମ୍ଭରେ ଥିଲା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ ଉପସ୍ଥାପନା ସୂର୍ଯ୍ୟନାରାୟଣ ସାହୁ ଏବଂ ସୁଜାତା ପଟ୍ଟନାୟକ।

0: ଯେତେକ ବୈଜ୍ଞାନିକ ମନେ ଅଛ ଡକ୍ଟର ମନେ ଅଛ ସେମାନେ ରୋଗ ଭଲ ହବା କାଜେ ସୁଜା ବନାଇଲେନି ସେଟାର କାଜେ ଇଏ ରୋଗ ମାନକେ ସାରଦା କରବାର ଲାଗେ ଆଜିର ଦିନ କେ ପାଳନ କରଲେ
1: ମାତ୍ର ଇ ରୋଗ ଯୋନଟା ତୁ କହିଲୁ ଏଡ୍ସ ରୋଗ ଇଟା କେମିତି ହେଲା ନି ଜାଣିଲୁସ ନି କି ବଣ୍ଟକୁ
0: ବୁଝେ ଦେଶ କମଲା
1: ସି ଏଚ୍ ଆଇ ଭି ରୋଗ କେ ଔଷଧ ପତର ଆଛେ ମାତ୍ର ପୁରା ନା ଛାଡେ ସୁଜା ମିଶା ନା ଭାରେ ଆରି ଔଷଧ ପତର ମନ ଆଛେ ମାତର ଇଟା ପାଇଁ ବୋଲି ଆମ ଲୋକ ମନାକା ଖଣ୍ଡେ ଜାଗ୍ରତ ପଡ଼ବାର ଅଛେ ବଣ୍ଡକୁ କେମିତି ବୋଲେ ଜାନୁସ କି ଏବେ ସୁଜା ଗୋଟେ ଦେଲାନି ଗୋଟେ ଲୋକ କେ ଜନ ଲୋକ କେ ଇଟା ହେଇରେସି ନେଇ କି ତାକେ ସୁଜା ଦେଇରେ ଭାଇ ସି ସୁଜା ଆକା ଆରି ଗୋଟେ ଲୋକ କେ ଦେଲେ ତାର ନୁ ତାକେ ଯାଇସି
0: ବୋଲେ ଜନ ଲୋକ ହେଇସି ତାର ରକତ ଆରି ଗୋଟେ ଲୋକ କେ ଲାଗଲା ବୋଲେ ଏଟା ସେଟା
1: ହେଇସି ସେଟା ପାଇଁ ଆମେ ଜାଗ୍ରତ ରହିବାର ଅଛେ ଆରି କାଇଟା ଜାନୁସ ବଣ୍ଡକୁ ଏବେ ମାଇଜି ମନୁଷ ମିଶିକିରି ସାରଦା ସାରଦା କେଡେ ନିକ ଜାନୁସ କି ନାଇଁ ମାତର ଆଜିକାଲି ମନୁଷ ମନ ଦେଖ ଗୋଟେ କି ନାଇଁ ଦୁଇଟା ନାଇଁ ତିନ ଚାରିଟା ଲେଖା ମାଇଜି ମନ ରଖବାର ଇତି ସିତି ଯିବାର ଏମିତି କାମ ମନ ନା କରବାର ସେମିତି ମିଶା ହେଲେ ନେଇ କି ବେଶୀ ଲୋକ ସଙ୍ଗେ ମିଶିଲେ କଲେ ମାଇଜି ମନୁଷ ମାନେ ଇ ରୋଗ ହେସି
0: କାହାକେ ଗୋଟେ ହେଇରହିସି ବୋଲେ ତ ସେଟା ମାରଲା ପରା ହେଇଯାଇଛି
1: ଜାନୁସ କି ବାବୁ କାହାକେ ହେଲା ଯେ କାହାକେ ନାଇଁ ଜାନୁସ କି ସେଟା କି ନେ ଦୁଇ ଲୋକ ମିଶିକିରି ରହିଲେ ଭଲ ଅଧିକ ଲୋକ ସଙ୍ଗେ ସେମିତି କାମ ମନ ନା କରବାର
0: ଭଲ କଥା ବୁଝାଇ ଦେଲୁ ଆମର ଭାଇ ବୋଇନୀ ବୁଝିଲେ ଭାଇ ଏଡ଼େ ସୁନ୍ଦର ବୁଝାଇଲୁ ଏବେ ଆମର ଭାଇ ବୋଇନୀ ମନକେ ସାରଦା କଲା ପରେ ଗୀତ ଗୋଟେ ଶୁଣାଇ ଦେବୁ
1: ଶୁଣା
0: ଶୁଣାଇ ଦେଲିନି ଶୁନ।

ଏଚ୍ଆଇଭି ଇନଫେକ୍ସନର ଯୋଉ ସ୍ପ୍ରେଡ୍ ହେବାର ମାଧ୍ୟମ ଯୋଉଟା ରହିଲା ସେଇ କ୍ଷେତ୍ରରେ ହିଁ ଆମକୁ ପ୍ରତିରୋଧ ବ୍ୟବସ୍ଥା ନେବାକୁ ପଡିବ। ଗୋଟେ ହଉଛି ଆମେ ବ୍ଲଡ୍ ବ୍ଲଡ୍ ପ୍ରଡକ୍ଟ ଯେତେବେଳେ ଅନ୍ୟଠୁ ଆଉ ଆମେ ରିସିଭ୍ ନଉଛେ ତାହେଲେ ଆମେ ବାରମ୍ବାର ତାକୁ ପରୀକ୍ଷଣ କରିବାକୁ ପଡିବ ଯେ ସେଥିରେ ଏଚ୍ଆଇଭି ଭୂତାଣୁ ଅଛି କି ନାହିଁ। ଦ୍ୱିତୀୟ କଥା ହଉଛି ଡିସ୍ପୋଜେବଲ ସିରିଞ୍ଜ, ଏ କନସେପ୍ଟ ବହୁତ ଦିନ ହେଲାଣି ଆସିଲାଣି, ଜଣଙ୍କର ଛୁଞ୍ଚି ଆଉ ଜଣଙ୍କ ପାଖରେ ବ୍ୟବହାର ହବ ନାହିଁ। ତୃତୀୟ ହଉଛି ଦେଖନ୍ତୁ ଯୋଉ ଡ୍ରଗ୍ସ ନଉଛନ୍ତି ଲୋକମାନେ ପିଲାମାନେ ଆଜିକାଲି, ଜଣେ ଆଉ ଜଣଙ୍କର ଗୋଟିଏ ଛୁଞ୍ଚି ବ୍ୟବହାର କରି ସମସ୍ତେ ଗ୍ରୁପରେ ବସିକି ସେମାନେ ଭେନ୍ରେ ବିଭିନ୍ନ ପ୍ରକାରର

0: ପ୍ରତିରୋଧକ ହେଇପାରିବ ଏବଂ ମଲ୍ଟିପୁଲ ସେକ୍ସୁଆଲ ପାର୍ଟନର୍ସ ରଖିଲା ବେଳେ ଆମେ ଏଇଥିରେ ବହୁତ ପରିମାଣରେ ସଂକ୍ରମିତ ହେଇଥାଉ। ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର।
1: ଆଲେ ଆଲେ ବାବୁ, ଏବେ ଗୋଟେ ରୋଗ କେ ଗୋଟେ ଲୋକ କେ ରୋଗ ହେଲା ଅଛେ ବୋଲେ ସେ ଲୋକର ସାଙ୍ଗେ ହାତ ମିଶାଇଲେ କି ତାର ସାଙ୍ଗେ ବୁଲିଲେ କି ତାର ସାଙ୍ଗେ ଗୋଟେ ଥାଳି ଲଗେ ଖାଇଲେ ମିଶାଇ ରୋଗ ହେଇଛି କି ବାବୁ?
0: ନା ନା, ସେସବୁରେ ଏ ରୋଗ ବ୍ୟାପି ନଥାଏ। ଇଏ କେବଳ ବ୍ଲଡ କିମ୍ବା ବ୍ଲଡ ପ୍ରଡକ୍ଟ ଥ୍ରୋରେ ଯାଏ ଆଉ ଆପଣଙ୍କର ସେକ୍ସୁଆଲ କଣ୍ଟାକ୍ଟରେ ଯାଏ।
1: ନିମାନ କରି ବୁଝାଇ ଦେଲା ବାବୁ। ଆରି ଗୋଟେ ଜିନିଷ ବୁଝାଇ ଦିଅ ବାବୁ, ସବୁ ଲୋକେ କାହାକେ ବ୍ଲଡ ପ୍ରେସର ବୋଲି କରି ହେଲାନି କି ଡାଇବେଟିସ ବୋଲି କରି ହେଲାନି, ସକାଳୁ ଉଠତେ ଉଠତେ ଗୋଟେ ମେଡିସିନ କି କାଇଟା ଖାଇଦେଲେ ସେ ରୋଗ ଆରି ସେତେ ଡେଞ୍ଜର ନାଇଁ ବଲଲା ପରା ହେଇଗଲାନି। ଯାହାକେ ଏଡ୍ସ ରୋଗ ହେଲା ଅଛେ, ଭଲ କରି ଔଷଧପତ୍ର ଖାଇଲେ ସବୁ ଲୋକ ଯେନ୍ତାର ବଞ୍ଚଲାଇନି ସେମିତିରେ ଗୋଟେ ଜୀବନ ବଞ୍ଚିଛି କି ବାବୁ?
0: ହଁ, ଦେଖନ୍ତୁ, HIV ପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ପରିସ୍ଥିତିରେ ଭିନ୍ନ ଭିନ୍ନ ଔଷଧ ବ୍ୟବହାର କରିବା କିମ୍ବା ପ୍ରଡକ୍ସନ କରିବାର ପ୍ରକ୍ରିୟା ଜାରି ରହିଛି। ଆଜି ମାର୍କେଟରେ ବହୁତ ସୁନ୍ଦର ଔଷଧ HIV ପାଇଁ ଆସିଲାଣି। ଗଭର୍ଣ୍ଣମେଣ୍ଟ ବି ତାକୁ ଫ୍ରିରେ ସପ୍ଲାଇ କରୁଛି ପ୍ରତ୍ୟେକ ହେଲ୍ଥ କେୟାର ସେଣ୍ଟରରେ। ତ ସେଟା ଖାଇବା ଦ୍ୱାରା ମଣିଷ ସାଧାରଣ ଜୀବନଯାପନ କରିପାରିବ ଆଉ ସାଧାରଣ ବ୍ୟକ୍ତିଙ୍କ ପରି ବଞ୍ଚିପାରିବ।
1: ଆରେ ଆରେ ବାବୁ, ଏବେ ସମାଜ ଲୋକ ରହିଲୁନି ବୋଲେ ସବୁ ଲୋକର ଗୋଟେ ଦାୟିତ୍ୱ ବୋଲି କରି ଅଛେ, ହେଲେ ଯାହାକେ ଏ ରୋଗ ହେଲା ଅଛେ ତାକେ କାଇଟା ଦାୟିତ୍ୱ ଅଛେ? ଆରି ଆମେ ମିଶା ଅଛୁ, ସେ ଲୋକକେ କେନ୍ତାର ବ୍ୟବହାର କରବାର ଆମକେ କାଇ କାଇ ଦାୟିତ୍ୱ ମାନ ଅଛେ ଆମର ସମାଜର ଲୋକମାନଙ୍କେ, ସେଟା ହେଲେ ବୁଝାଇ ଦିଅ।
0: ଦେଖନ୍ତୁ, ଯାହାକୁ ଏଇ ରୋଗ କୌଣସି କାରଣରୁ ଯଦି ଜଣେ ବ୍ୟକ୍ତି HIV ସଂକ୍ରମିତ ଅଛି, ତାହେଲେ ସେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇ ତାର ଚିକିତ୍ସା ଆରମ୍ଭ କରିବା ଆବଶ୍ୟକ। ଦ୍ୱିତୀୟ କ୍ଷେତ୍ରରେ ସିଏ ଯେମିତି ସେଇ ରୋଗ ଅନ୍ୟମାନଙ୍କ କ୍ଷେତ୍ରରେ ନ ବ୍ୟାପେ, ମୁଁ ଯୋଉ ପ୍ରୋସେସ ଗୁଡା କହିଲି ଯାଉ ଯୋଉ ମାଧ୍ୟମରେ ବ୍ୟାପେ ସେ ପ୍ରତି ସେ ଦୃଷ୍ଟି ଦେବା ଦରକାର। ଆଉ ସମାଜର କର୍ତ୍ତବ୍ୟ ହଉଛି, ଜଣେ ଯଦି HIV ସଂକ୍ରମିତ ବ୍ୟକ୍ତି ଅଛି ତା ପ୍ରତି ଗୋଟେ ଘୃଣାଭାବ ଆଣିବାକୁ ହବ ନାହିଁ। ଆମେ ତା ସହିତ ଯେମିତି ଆଗରୁ ମିଶୁଥିଲେ ସେଇଭଳିଆ ହିଁ ଆମେ ତା ସହିତ କଣ୍ଟାକ୍ଟରେ ରହିବା। କେବଳ ଏଇସବୁ ପ୍ରିକସନ ଆମେ ନେବାକୁ ପଡିବ ଆଉ ତାର ଯେମିତି ସିଏ ମେଡିସିନ ଖାଉଛି କି ନାହିଁ, ସିଏ ଯେମିତି ସୁସ୍ଥ ରହିବ ସେଟା ଦେବାକୁ ପଡିବ। ଦ୍ୱିତୀୟ କ୍ଷେତ୍ରରେ HIV ସଂକ୍ରମଣର ଯୋଉ ସବୁ ମାଧ୍ୟମ ମୁଁ ବତେଇଲି କିମ୍ବା ତାର ସମ୍ବନ୍ଧୀୟ ଯାହା ସବୁ ଜିନିଷ ଆଜି ଆମେ ଏଇଠି ଡିସ୍କସନ କଲେ, ଯେଉଁମାନେ ବ୍ୟକ୍ତିମାନେ ବି ଶୁଣିଲେ ସେମାନେ ଅନ୍ୟମାନଙ୍କୁ ଏଇ ଜିନିଷ ବିଷୟରେ ସଚେତନ କରିବା ଆବଶ୍ୟକ।
1: ଆଲେ ଆଲେ, ନିମାନ ନିମାନ କଥା ମାନ ବୁଝାଇ ଦେଲା ବାବୁ। ତମର କଥା ଶୁଣିକରି ଆମର ଶ୍ରୋତା ଭାଇ ଭାଇ ନିମନ ତମର ଥାନୁ ସବୁ ଜିନିଷ ବୁଝିରେ ଭାଇ। ଆରେ ତମକେ ମିଶା ଆମେ ଆମର ଆକାଶବାଣୀ ଜୟପୁର ଥାନୁ ୱାର୍ଲଡ HIV ଭ୍ୟାକ୍ସିନ ଡେ ର ଶୁଭେଚ୍ଛା ଦେଲୁନି। ତମର ସଙ୍ଗେ ଆରି ଗୋଟେ ବିଷୟ ଲଗେ ଆରି ଗୋଟେ ଦିନ କଥା ହେଉଥିନ, ଏବର ଲାଗି ରହିଲୁନି ବାବୁ, ଜୁହାର ଲାଗ।
0: ନମସ୍କାର।
2: ସେ ବାବୁ କେଡେ ସୁନ୍ଦର ବୁଝାଇ ଦେଲା, ଦେଖିଲୁ କି?
3: ଡାକ୍ଟର ବାବୁ କାହିଁକି ସବୁ ରକମର ଯେତେ ରୋଗ ଅଛେ ସବୁ ଜିନିଷ ଜାଣିଲା ଅଛେ ଡାକ୍ଟର
2: ବାବୁ। ବାବୁ କହିଲା ପରା ସେମିତି ଆଗା ଜାଗ୍ରତ ସବୁ ହେବାର ଅଛେ।
3: ଆମର ଭାଇ ଭଉଣୀ ମନ ମିଶା ସବୁ ଜିନିଷ ବୁଝିରେ ଭାଇ, ଆରି ଜାଗ୍ରତ ରହିବାର ଅଛେ,
2: ଜାଗ୍ରତ ରହିବାର ଅଛେ। ଆଲେ ସେ ବାବୁ ଏଡେ ନିକ କରି ବୁଝାଇଲା, ତାକି ମିଶା ଗୋଟେ ଗୀତ ଶୁଣାଇ ଦେବି, ଶୁଣି ଦେଶ।
3: ବାବୁ କେ ସାରଦା କଲା ପରା ଗୀତ ଗୋଟେ ବାଜେଇ ଦେଶ,
2: ବଜାଇ ଦେବି କି ନା?

0: ଆମର ଫରେଷ୍ଟ ଡିପାର୍ଟମେଣ୍ଟ ରେ ସବୁ ଜାଗାରେ ନର୍ସରୀ ମାନେ ଅଛି, ପ୍ଲାଣ୍ଟେସନ ପାଇଁ ଆମେ ନର୍ସରୀ ସବୁ କରିଥାଉ। ଯଦି ଆପଣଙ୍କର ଯଦି କିଛି ଖାଲି ଜାଗା ଅଛି, ଆପଣଙ୍କ ଯୋଉ ଲୋକେସନ ରେ ଖାଲି ଜାଗା ପଡିଛି, ତାର ରେଞ୍ଜ ଅଫିସ କୁ ଯିବେ। ରେଞ୍ଜ ଅଫିସ କୁ ଯାଇକି ସେଠି ଆପଣ ଗୋଟେ ଲେଖିକି ଦେଲେ ସେଠି ପ୍ଲାଣ୍ଟେସନ ପାଇଁ ଆପଣଙ୍କର ଆପ୍ରୁଭାଲ ଆସିବ।
1: ହେଲେ ସେଟା କୋନ୍ତି ବ୍ଲକ ଅଫିସ ପ୍ରତ୍ୟେକ ଗାଁରେ ରହିଛି କି କୋନ୍ତି ବ୍ଲକ ଲଗେ ଯାଇକିରି
0: ଆମର ସେଟା ବନ ବିଭାଗର ଅଲଗା ଅଫିସ ଗୋଟେ ରହୁଛି, ଫରେଷ୍ଟ ରେଞ୍ଜ ଅଫିସ ବୋଲି କହନ୍ତି। ଆମର ସବୁ ଏରିଆରେ ରହୁଛି, ସବୁ ଆମର ଫରେଷ୍ଟ ଏରିଆ ଲୋକେସନ ସବୁ ରହୁଛି ଆମର ଅଲ୍ ଇଣ୍ଡିଆ ସବୁ। ଆପଣ ସେ ଜାଗାରେ ମାନେ ଯୋଉ ଲୋକେସନ ରେ ସେ ଖାଲି ଜାଗା ପଡିଛି ସେଟା କୋଉ ରେଞ୍ଜ ରେ ଯାଉଛି, ଆପଣଙ୍କର କୋଉ ରେଞ୍ଜ ରେ ଯାଉଛି ସେଇଟା ଜାଣିବା, ସେଟା ଜାଣିକି ଆପଣ ରେଞ୍ଜ ଅଫିସ ଭିଜିଟ କରିକି ଆପଣ କହିଲେ ଆପଣ ଯାହା କାଗଜ ପତ୍ର ଲେଖାଲେଖି କଣ ଇଏ ଅଛି ତାର ସିଷ୍ଟମ ସବୁ ପ୍ରୋସିଜିଅର ସବୁ, ତାପରେ ଆପ୍ରୁଭାଲ ପାଇଁ ପଳେଇଥିବ
1: ସୁବିଧା ମିଳିଛି ବାବୁ। କାଇ ବିହନ ଫିଅନ ଦେବେ?
0: ହଁ, ଗଛ ଦେବେ ଆପଣଙ୍କୁ ଲଗେଇବା ପାଇଁ।
1: ଆଜିକାଲି ଯୋଉ ଜଙ୍ଗଲ ଲଗେ ଯାଇକିରି ଗଛ ପତ୍ର କାଟି ଦେଲାଇନି ବାବୁ ଲୋକମାନେ, ସେମିତି କଲେ ସରି କାଇ ଦଣ୍ଡ ବିଧାନାତେ?
0: ଯେହେତୁ ଜଙ୍ଗଲ ଏରିଆରେ ଆମର ଫରେଷ୍ଟ ବିଭିନ୍ନ ପ୍ରକାର ରହୁଛି, ଗୋଟେ ହେଲା ରିଜର୍ଭ ଫରେଷ୍ଟ ରହୁଛି, ଆଉ ଗୋଟେ ହେଲା PRF ରହୁଛି, ପ୍ରପୋଜ୍ ରିଜର୍ଭ ଫରେଷ୍ଟ, ଆଉ ଗୋଟେ ରେଭିନ୍ୟୁ ଫରେଷ୍ଟ ରହୁଛି। ତ ଆମର ରେଭିନ୍ୟୁ ଫରେଷ୍ଟ ଆମର ଯୋଉଟା ରହୁଛି ସେଟା ଆମର ସେଠି ଗ୍ରାମ୍ୟ ଜଙ୍ଗଲ ବୋଲି କହନ୍ତି, ସେଟା ସେଠି ଗାଁ ଲୋକ ଯାଇକି ତାଙ୍କର ଯାହା ସୁବିଧା ଯୋଉ କଣ ଯେ NTFC କଲେକ୍ସନ ବୋଲି କହନ୍ତି, ଯୋଉଟା ମହୁଲ ହଉ ଲାଖ ହଉ ଝୁଣା ହଉ ଏସବୁ କଲେକ୍ସନ କରିକି ଆଣିପାରିବେ, କାଠ ଜାଳେଣୀ କାଠ ହଉ ଏସବୁ ଆଣିପାରିବେ। ଆଉ ଆମର ରିଜର୍ଭ ଫରେଷ୍ଟ ଗୋଟେ ରହୁଛି ସେଟା ଲୋକଙ୍କୁ ସେଠି ଏତେ ହ୍ୟୁମାନ ଆକ୍ଟିଭିଟିକୁ ସେଟା ଏଲାଉ କରାଯାଏ ନାହିଁ, ସେଠି ସେଟା ପିଲର ହେଇକି ରୁହେ, ବାଉଣ୍ଡରୀ ହେଇକି ରୁହେ ରିଜର୍ଭ ଫରେଷ୍ଟଟା। ଆଉ ପ୍ରପୋଜ୍ ରିଜର୍ଭ ଫରେଷ୍ଟରେ ମାନେ ଦେଖିକି ସେଟା ସେଠି ଏଲାଉ କରାଯାଏ। ଆଉ ଏସବୁ ରିଜର୍ଭ ଫରେଷ୍ଟ ରେ ଆପଣଙ୍କର ସେଠି ଗଛ କାଟିବାଟା କୋଉ ବି ଇଏରେ ମନା, ସବୁ ସବୁ ଟାଇପ୍ର ଫରେଷ୍ଟ ର ମନା, ବଟ୍ ରିଜର୍ଭ ଫରେଷ୍ଟ ରେ ଆପଣ ଯଦି ବାଇକ୍ ବି ନେଇକି ଯାଉଛନ୍ତି କି କଣ ନେଇକି ଯାଉଛନ୍ତି ତାର ପାଇଁ ବାଇକ୍ ବି ସିଜ୍ ହେବାର ଚାନ୍ସ ଅଛି। ଆଉ ଏବେ ଲୋକମାନେ ଟାଙ୍ଗିଆ ଫାଙ୍ଗିଆ ନେଇକି ଯାଉଛନ୍ତି, ଟାଙ୍ଗିଆ ସିଜ୍ କରାହଉଛି, ସାଇକେଲ ଫାଇକେଲ ରେ ଯୋଉ ଗଣ୍ଡି ସବୁ ନେଉଛନ୍ତି ସେ ଗଣ୍ଡି ସିଜ୍ କରାହଉଛି। ନାଇଁ ଏବେ ଜଙ୍ଗଲ ହେଲା ଆମ ସମସ୍ତଙ୍କର, ଆମେ ଜଙ୍ଗଲରୁ ବହୁତ ସାରା ସୁବିଧା ଆମେ ପାଉଥାଉ, ଯେ ଆମେ ଜଙ୍ଗଲକୁ ଆମର ଆବଶ୍ୟକତା ଅନୁଯାୟୀ ଯଦି ଆମେ ବ୍ୟବହାର କରିବା ତ ଜଙ୍ଗଲ କେବେ ନଷ୍ଟ ହବ ନାହିଁ। ଏବେ ଆମେ ଆମର ଗୋଟେ ଗାଁରେ ଏବେ ମନେକର ଆମ ଗାଁରେ ବର୍ତ୍ତମାନ ଗ୍ୟାସ ରେଟ୍ ଅଧିକା ହେଲା, ତ ଲୋକ ବାଧ୍ୟ ହେଇ ଜଙ୍ଗଲକୁ ଯିବେ ଜାଳେଣୀ କାଠ ପାଇଁ, ତ ଠିକ ଅଛି ଶୁଖିଲା କାଠ ଦେଖିକି ଆଣିବେ ସେମାନେ ଭାଙ୍ଗିକି କି ଲାଠିରେ ଇଏ କରିକି ଶୁଖିଲା କାଠ ଦେଖିକି ଆଣିବେ, ତ ହେଲା ଆମର ଆମର ଯେତିକି ଦରକାର ଆଣିଲୁ ସେ ଜଙ୍ଗଲ ଯେମିତି ସେମିତି ରହିଲା। ଆମର ମଣିଷ ମାନଙ୍କର କଣ ନା ଗୋଟେ ମାନେ ଲାଳସା ବେଶୀ, ତ ସେମାନେ କଣ କରିବେ ନା ଗାଁ ପାଇଁ ତ ଆଣିବେ ଆଣିବେ ସେମାନେ ବିକିବା ପାଇଁ ଦେଖିବେ, ପଇସା ପାଇଁ ଯୋଉ ବିକୁଛନ୍ତି ସେଥିରେ ଜଙ୍ଗଲ ନଷ୍ଟ ହଉଛି।
1: ହେଲେ ସେଟା କେ କାଇ ଦଣ୍ଡ ବିଧାନ ଆସେ ବାବୁ ଧରଲାସିନି?
0: ହଁ, ସେଟା ଆମର ଧରା ହଉଛି ସବୁ, ମାନେ ଆମ ଆଖିରେ ଯିଏ ବି ପଡିଲା କି ଆମର ଆମକୁ ଯଦି ଖବର ଆସିଲା ଅମକ ଲୋକ ଯଦି ଆମର ଏ ରୁଲ କୁ ଭାଇଲେସନ କରୁଛି ତ ତାଙ୍କର ପାଇଁ ସେଟା ଧରା ହଉଛି, ଦଣ୍ଡ ବିଧାନ ଅଛି ତାର ପାଇଁ ସବୁ।
1: ହେଲେ ଏଇ ଜଙ୍ଗଲ ରେ ବାବୁ କାଇ କାଇ ଗଛ ମନ ଲଗେଇଲେ ବେଗି ପାରୁଛି ବାବୁ?
0: ଗଛ ମାନେ ବେଗି ବଢେବ ବୋଲେ ଆଜିକାଲି ତ ହାଇବ୍ରିଡ୍ ପ୍ଲାଣ୍ଟ ସବୁ ଆସୁଛି ଯୋଉଟା ଟିକେ ବେଗି ପଡେ। ଆଉ ଆମର ଜଙ୍ଗଲରେ ଲଗେଇବା ପାଇଁ ଆମର ଯୋଉ ଆସେ ବୀଜା ଗଛ ହଉ, ବୀଜା ଆସେ, ଶାଳ ତ ସେଟା ଅଟୋମେଟିକ ହୁଏ, ସେ ସବୁ ଏସବୁ କେତେଟା ଗଛ ଆସେ। ଯେ ଜଙ୍ଗଲକୁ ବି ଜଲ୍ଦି ହବ ନାହିଁ, ଜଙ୍ଗଲକୁ ଟାଇମ ହେବା ଦରକାର ସେଟା ବଢେଇବା ପାଇଁ, ତାକୁ କାଟବାଟା ଜଲ୍ଦି କାଟିଦେବେ,
1: ବେଶୀ ଦିନ ଆକା ଲାଗସି ନେଇ କି ବାବୁ?
0: ହଁ, କାଟବାଟା ଜଲ୍ଦି କାଟିଦେଇ ହବ, ବଟ ବଢେଇବାଟା ଜଲ୍ଦି ବଢବ ନାହିଁ।
1: ହଇ ଗଛ ଲଗେଇବାର ଆରି ଜଙ୍ଗଲ ବଢେଇବାର ବୋଲେ ଗୋଟେ କାରି ଏବେ ଯେମିତି କି ଆମର ଗୋଟେ ପିଲା ଜନ୍ମ ହେଲା ତାକେ କେତେ ଯତ୍ନ କରବାକୁ ପଡ଼ସି, ସେମିତି ଆମେ ଯଦି ଭଲ ଚାହିଁଲୁନି ବୋଲେ ଆମକେ ଖଣ୍ଡେ ଜଙ୍ଗଲ ବଢେ କିନା ଗଛ ଲଗାଉ ବୋଲେ ଖଣ୍ଡେ ଯତ୍ନ ସେମିତି ଆମ ମନେ ମିଶା କରବାକେ ପଡ଼ସି
0: ନେଇକି,
1: ଯଦି ଆମେ କାଟିଦବୁ ବୋଲେ ଆମେ ଆକା ହଇରାଣ ହେଲୁନି କି ନାଇଁ, ତପତ ପଡ଼ଲାନି ଆରି ଆଜିକାଲି କଣ୍ଟି ଖଣ୍ଡେ ବସୁ ବୋଲେ ଗୋଟେ ଗଛ ମିଶା ନା ଦିଶିଲାନି, ଯେମିତି ସେଠି ସୁବିଧା ପାଇଁ ବୋଲିକିରି ଗଛ ମନ କାଟି ଦେଲାଇନି ବାବୁ ଆରି। ଆଲେ ବାବୁ ଆଲେ ଆରି ଏବେ ଜନ୍ ତମେ।

ରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଚଳିତ ମଇ ମାସର 20 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣିଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଆମର ଫୋନ୍ ନମ୍ବର ହେଲା 0685423069। ଘୋଷଣାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଖୁବ୍ସୁରତ ଚଳଚ୍ଚିତ୍ରରୁ। ଗୁଲଜାରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଅଭିଜିତ ଏବଂ ନିର୍ଜା ପଣ୍ଡିତ। ସଙ୍ଗୀତ ପରିଚାଳନା କରିଥିଲେ ଯତୀନ ଲଲିତ। ଶେଷରେ ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ ସାଥୀ। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। ଚଳଚ୍ଚିତ୍ର ଧଡ଼କନ୍।

ଧଡ଼କାନ ଚଳଚ୍ଚିତ୍ର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 85ତମ ଭାଗ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱ ସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରାବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

0: ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର 85ତମ ଭାଗ ଶୁଣିଲେ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଇଠି ଆପଣଙ୍କୁ କହି ରଖୁଛୁ, ଆଜି ରାତି 9:30 ଶୁଣିବେ ଲୋକନାଟ ଉଷାବତୀ ହରଣ, ରଚନା ଲକ୍ଷ୍ମୀଧର ସାହୁ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ସୂଚନାଟି ଶୁଣିଲେ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଯୁବଶକ୍ତି, ପରେ ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ସ୍ଥାପନ କରାଯାଇ ନିଯୁକ୍ତି ସୃଷ୍ଟି କରାଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଦ୍ୱାରା ଯୁବ ଉଦ୍ୟୋଗୀ ମାନଙ୍କୁ ଋଣ ପ୍ରଶିକ୍ଷଣ ସହାୟତା ଦିଆଯାଉଛି। ସ୍ୱୟଂ ରୋଜଗାର ପାଇଁ ମୁଦ୍ରା ଯୋଜନା ଭଳି ଋଣ ସୁବିଧା ଯୋଗାଇ ଦିଆଯାଉଛି। ଡିଜିଟାଲ ଭାରତ ଅଭିଯାନ ମାଧ୍ୟମରେ ଆଇଟି ଓ ଅନ୍ଲାଇନ୍ କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ବୃଦ୍ଧି ପାଇଛି। କୃଷି ହସ୍ତଶିଳ୍ପ ଓ ସୂକ୍ଷ୍ମ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳରୁ ମଧ୍ୟ ଅନେକ ଲୋକ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିଛନ୍ତି। ତେବେ ପରିସଂଖ୍ୟାନ ଅନୁଯାୟୀ ଏସବୁ ଯୋଜନାରେ କେତେ ପ୍ରତିଶତ ଯୁବକ ଯୁବତୀ ସଫଳ ହୋଇଛନ୍ତି ସେଥିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି, ଭିନ୍ନ ତଥ୍ୟ ବି ମିଳୁଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ବର୍ଷକୁ 1,60,00,000 ଲୋକ ପ୍ରଶିକ୍ଷିତ ମିଳିଛି ଗୋଟାଏ ପରିସଂଖ୍ୟାନ ମାଧ୍ୟମରୁ, କିନ୍ତୁ ଚାକିରି ପାଇଥିବା ଯୁବକଙ୍କ ମଧ୍ୟରୁ 15-43% ମଧ୍ୟରେ ସୀମିତ ରହିଥିବା କୁହାଯାଉଛି। କିନ୍ତୁ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଅନୁସାରେ 56.35% ନିଯୁକ୍ତି ହାର ବଢିଥିବା କୁହାଯାଉଛି। ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରକୁ ଆସୁଥିବା ଏଫ୍ଟିଆଇ ମଧ୍ୟ 2025 ଆର୍ଥିକ ବର୍ଷରେ ପ୍ରାୟ 18% ବୃଦ୍ଧି ପାଇଥିଲା। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରାୟ 13,00,000 ଅଧିକ ଚାକିରି ସୃଷ୍ଟି ହୋଇଥିଲା। ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏପର୍ଯ୍ୟନ୍ତ କିନ୍ତୁ GDPର 25% ଲକ୍ଷ୍ୟ ହାସଲ ହୋଇପାରି ନାହିଁ, ତେବେ ଏହା ଆଂଶିକ ଭାବେ ସଫଳ ହୋଇଛି। ଗ୍ରାମ୍ୟ ରୋଜଗାର କ୍ଷେତ୍ରରେ 2024-25 ବର୍ଷରେ ପ୍ରାୟ 5.78 କୋଟି ପରିବାର ଲାଭବାନ ହୋଇଥିଲେ, ଏଥିରେ ମହିଳାଙ୍କ ସଂଖ୍ୟା ପ୍ରାୟ 58% ବଢିଥିଲା। ଏହାଦ୍ୱାରା 2014-2025 ମଧ୍ୟରେ ପ୍ରାୟ 8 କୋଟିରୁ ଅଧିକ ଗ୍ରାମ୍ୟ ସମ୍ପତ୍ତି ସୃଷ୍ଟି ହୋଇଛି। 2016-2026 ପର୍ଯ୍ୟନ୍ତ 23,00,000 ଅଧିକ ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଛି। ଚାକିରି ସୃଷ୍ଟି ହାର ପ୍ରାୟ 36% ବଢିଛି। ଷ୍ଟାର୍ଟଅପ୍ ପାଇଁ 2025 ପର୍ଯ୍ୟନ୍ତ ପ୍ରାୟ 52 କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଥିଲା। ଅନେକ ଯୁବକ ଯୁବତୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଛୋଟ ଦୋକାନ, ସେବା କାର୍ଯ୍ୟ, ହସ୍ତଶିଳ୍ପ ଇତ୍ୟାଦି ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, କିନ୍ତୁ ସମସ୍ତ ଋଣଗ୍ରାହୀ ସଫଳ ହୋଇନାହାନ୍ତି। ବଡ଼ ଉଦ୍ୟୋଗ ତୁଳନାରେ ଛୋଟ ଉଦ୍ୟୋଗ ବିକାଶ ମଧ୍ୟ ବିଶେଷ ହୋଇପାରି ନାହିଁ, ଆଉ କେତେକ ଋଣ ନେଇକରି ସେ ଋଣ ପରିଶୋଧ କରିବା ପାଇଁ ମଧ୍ୟ ସଫଳ ହୋଇନାହାନ୍ତି। ତେବେ ଆମ ଦେଶର ଜନସଂଖ୍ୟା ଏବଂ ଯୁବ ସଂଖ୍ୟା ତୁଳନାରେ ଏଇ ଯେତେ ସବୁ ଯୋଜନା ହେଇଛି ସେସବୁ ଯୋଜନା ପ୍ରାୟ ସୀମିତ ଲୋକଙ୍କୁ ଏହା ପ୍ରଭାବିତ କରୁଛି, ଆଉ ସୀମିତ ଲୋକ ଏହାର ସୁଯୋଗ ନେଉଛନ୍ତି। ଏସବୁ ସାଧାରଣତଃ କୌଣସି ଚାକିରି କଲେ ଯେମିତି ଗୋଟେ ନିରାପତ୍ତା ରହିଥାଏ, ସେ ନିରାପତ୍ତା ତ ନାହିଁ ଏସବୁ କ୍ଷେତ୍ରରେ, ତେଣୁ ସେମାନଙ୍କ ମନରେ ଗୋଟେ ନୈରାଶ୍ୟ ମନୋଭାବ ସୃଷ୍ଟି ହେଉଛି। ତାପରେ ସୋସିଆଲ ମିଡିଆରେ ମଧ୍ୟ ହିଂସାତ୍ମକ ବିଷୟ ସେମାନଙ୍କ ଉପରେ ପ୍ରଭାବ ପକାଉଛି। ପରିବାରରେ ମଧ୍ୟ ଅହିଂସା ଓ ନୈତିକ ଶିକ୍ଷାର ଅଭାବ ରହିଛି। ସେମାନଙ୍କ ଉପରେ କୁସଙ୍ଗତି ମଧ୍ୟ ଅପରାଧ ପ୍ରବଣ ମାନସିକତା ବୃଦ୍ଧି କରିଛି। ଅସହିଷ୍ଣୁତା ରୁ ତୁରନ୍ତ ସଫଳତା ପାଇବାର ଚାପ ମଧ୍ୟ ହିଂସା ପ୍ରବୃତ୍ତି ବଢାଉଛି। ତେଣୁ ଅହିଂସାକୁ ଯଦି ସେମାନେ ପାଥେୟ କରିବେ, ତାହେଲେ ପ୍ରଥମ କଥା ହେଲା ଆମର ଏଇ ଯୋଉ ବର୍ଦ୍ଧିତ ଯୁବପିଢି, ଯାହାକୁ କୁହାଯାଉଛି ଆମର ଗୋଟେ ଡେମୋଗ୍ରାଫିକ ଆସେଟ, ସେ ଆସେଟକୁ ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ୟୁଟିଲାଇଜ କରିବା, ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡୋଶୀ ରାଜ୍ୟ ମାନଙ୍କରେ ଯୋଉ ଜେନ୍ଜି ସମସ୍ୟା ଉପୁଜିଛି, ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ। ନଚେତ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ, ସେସବୁ ଯୋଜନାକୁ ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗ ଉପଯୋଗୀ ଚାହିଦା ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ। ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହେବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କା ଦେବାରେ ଲାଗିଛି। ଯଦି ଆମର ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ନ ହେବେ, ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି, ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ୍ ବା ପଦକ୍ଷେପ ସେମାନେ ନେଇପାରିବେ ନାହିଁ। ତେଣୁ AI ଆମ ପାଇଁ ଗୋଟେ କୃତ୍ରିମ ବୁଦ୍ଧିମତା ଆମ ପାଇଁ ଗୋଟେ ବଡ ସମସ୍ୟା। ଆମେ ଟେକ୍ନୋଲୋଜିକାଲି ପ୍ରାଦ୍ୟୋଗିକ କ୍ଷେତ୍ରରେ ବିଦେଶୀ ତୁଳନାରେ ଏତେଟା ଆଡଭାନ୍ସ ନୁହଁ, ଆଉ ଆମ ପାଖରେ ବି ଏତେ ପ୍ରକାର ଟେକ୍ନୋଲୋଜି ନାହିଁ। ଟେକ୍ନୋଲୋଜି ପାଇଁ ତ ଆମେ ଚେଷ୍ଟା କରୁଛୁ ସବୁଆଡ଼ରୁ ଆଣିବା ପାଇଁ, କିନ୍ତୁ ତାକୁ ଆଣିକିରି ପୁଣି ଆମର ନିଜର ଉଦ୍ଭାବନ ଶକ୍ତି ଦେଖେଇବାକୁ ପଡିବ, ଏବଂ ସେଗୁଡାକ ସେତେବେଳେ ଯେତେବେଳେ ଆମର ଉଦ୍ଭାବନଟା ହେଇପାରିବ, ସମୟ ଉପଯୋଗୀ ଉଦ୍ଭାବନ ହେଇପାରିବ, ଯୁବପିଢ଼ି ସେଥିରେ ସେମାନଙ୍କର ବହୁତ ଦକ୍ଷତା ଅଛି, ସବୁବେଳେ ପ୍ରବର୍ତ୍ତାଇ ଦିଆଯିବ ଯେ ତମେ ନୂଆ ନୂଆ କିଛି କର, ତାହେଲେ ଯେମିତି ଚାଇନା ଡେଭଲପ କରୁଛି, କୋରିଆ ଡେଭଲପ କରୁଛି, ଆମେ ମଧ୍ୟ ବୋଧେ ଏସିଆରେ ସେମିତି ହେଇପାରିବା। ଯେତିକି ଆମର ସମ୍ବଳ ଅଛି, ଯେତିକି ଆମେ କରିପାରିବା, ଆମର ଏଇ ଯୁବପିଢ଼ିର ଯେତିକି ଦକ୍ଷତା ଅଛି ତାକୁ ନେଇକିରି ଆମର ଶିକ୍ଷାକୁ ସେଥିରେ ସଂଯୋଗିତ କରିବାକୁ ପଡିବ। ତା ସହିତ

ଯୁବକ ମାନଙ୍କର ମଧ୍ୟ ଅନେକ ମାନେ ଯେମିତି ଅତି ଶୀଘ୍ର ଫଳ ମିଳିଯିବ କିମ୍ବା ବହୁତ ଶୀଘ୍ର କିଛି ନହେଲେ ସେମାନେ ଯେମିତି ହତାଶ ହେଇ ପଡୁଛନ୍ତି, ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ, ଦମ୍ଭ ଧରି ରହିବାକୁ ପଡିବ। ତଥାପି ଯୁବକମାନେ ଅତି ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ, ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ ସେମାନେ କିଛି ଗୋଟେ କରିବେ, କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ, ସରକାରୀ ସହାୟତା ଆବଶ୍ୟକ, ପାରିବାରିକ ସହଯୋଗ ଆବଶ୍ୟକ, ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ। ସରକାରଙ୍କ ତରଫରୁ ତ ବହୁତ ଗୁଡ଼ିଏ ଯୋଜନା ସୃଷ୍ଟି ହେଇଛି, ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି, ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ, ଆମ ଦେଶ ଆହୁରି ସୁନ୍ଦର ହେଇପାରିବ। କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ। ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ, ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ। ତେଣୁ ଆମର ଯୁବପିଢ଼ି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ, ସେମାନେ ବି ସମୃଦ୍ଧ ହେବେ, ଦେଶ ମଧ୍ୟ ସମୃଦ୍ଧ ହେବ।

ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅସଲି ନୋଟ ରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: RBI କହେ, ସ୍ମାର୍ଟ ବନ, କୁଲ ରୁହ।

0: ଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
2: ହଁ,
3: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
4: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
5: ବଡ଼ ବୋହୁ, ଏଇଟା ତୁମ ନାଁରେ।
6: ଏତେ ଜଲ୍ଦି କଣ ପାଇଁ?
5: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
0: କିନ୍ତୁ ଜେଜେ ମା, ତୁମ ନାଁରେ
7: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
5: ଶୁଭ ଶୁଭ କୁହ କଣ?
8: ଆର୍ବିଆଇ କହେ,
9: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
1: ରହିଯା ତୁ।
0: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
3: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
4: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
10: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନକୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
11: କରେକ୍ଟ।
10: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
8: ଆର୍ବିଆଇ କହେ,
9: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍ବିଆଇ ଓମ୍ବୁଡ୍ସମ୍ୟାନ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପଭି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ

0: ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ। ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ। ଅଛି ଆଭେଲେବିଲିଟି, ଅଛି ପାଇପଲାଇନ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି। ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ oresaresults.nic.inରେ ପରୀକ୍ଷାଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1ରୁ 5 ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛିଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି।

ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ଘର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ।

0: ନୂଆକର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
1: ରହିଯା ପୁତୁ।
0: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ କରିପାରନ୍ତି।
1: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
1: ଅସଲି ନୋଟ୍ ରେ କାହିଁକି ଖେଳୁଛୁ? ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ୍ ମିଳିବ?
3: ହଁ,
1: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ମେ ମାସ 18 ତାରିଖକୁ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତାସ୍ଥିତ ଭାରତୀୟ

0: ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ମସିହାରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1950 ମସିହାରେ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2,00,000 ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ମସିହାରେ ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, ପିଏମ୍ ସଂଗ୍ରହାଳୟ, ଗାନ୍ଧି ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଲେଲା ଓ ଲେଲା ଏହି ଚଳଚ୍ଚିତ୍ରରୁ। ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀମାନେ ଥିଲେ ହ୍ୟୁମାନ ସାଗର ଏବଂ ନିବେଦିତା। ସଙ୍ଗୀତ ପରିଚାଳନା କରିଥିଲେ ବୈଦ୍ୟନାଥ ଦାସ। ଏଥର ନିଜାମଙ୍କ ରଚନାରେ ଶିଳ୍ପୀମାନେ ହେଲେ ବାବୁସାନ ଏବଂ ସୋହିନୀ ମିଶ୍ର। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଚଳଚ୍ଚିତ୍ର ଡହବାଳୁଙ୍ଗା।

ଶେଷରେ ବସନ୍ତରାଜ ସାମଲଙ୍କ ରଚନାରେ ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଢ଼ୀ। ସଙ୍ଗୀତ ପରିଚାଳନା ପ୍ରେମାନନ୍ଦ। ଚଳଚ୍ଚିତ୍ର ବଜରଙ୍ଗୀ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:15 ହେବାପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା। ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି। ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି, ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ଓ ପୁଞ୍ଜିନିବେଶ, ନୀଳ ଅର୍ଥନୀତି, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ କାରିଗରୀ କୌଶଳ, କୃତ୍ରିମ ବୁଦ୍ଧିମତା, ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା। ଅର୍ଥନୀତି ଭାଗିଦାରୀ ବୁଝାମଣା ପତ୍ର ବିଶେଷକରି ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି। ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା, ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଏନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି, ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକ

0: ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି,
1: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहां की जनता को हार्दिक शुभकामनाएं देता हूं।
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷ ସାମୁଦ୍ରିକ ସହଯୋଗକୁ ପ୍ରୋହାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ୍ ଫନ୍ ଭନ୍ ଗ୍ୟାଙ୍ଗ୍ଙ୍କ ସହିତ ଦ୍ୱିପକ୍ଷ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ୍ ଘେବ୍ରିୟାସାସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟେଡ୍ରସ୍ଙ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଡବ୍ଲ୍ୟୁଏଚ୍ଓ ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ

0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ୍ୱ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ଭାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
3: ସୋନପୁରର ମ୍ୟୁନିସିପାଲିଟି, ବିନ୍ଗା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯୋଉ ନୂଆ ଏନ୍ଏସ୍ ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନର କଥା କୁହନ୍ତୁ ବା ଆଗାମୀ ଦିନରେ ଯୋଉ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ୍, ସୋରେଜ୍ ସିଷ୍ଟମ୍କୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସ୍ସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସ୍ସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହେବ, କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
2: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।

0: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଦ୍ୟା ବାଚସ୍କତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
1: ମହାପାତ୍ର ବହୁତ ବଡ ଲେଖକ ଥିଲେ, ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏହି ଜନ୍ମଦିନ ସୋନପୁରରେ ପାଳନ, କାରଣ ସୋନପୁର ଗୋଟା ଗୁରୁତ୍ୱପୂର୍ଣ୍ଣ ଜାଗା, ଏ ଭୀମଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ ବଡ ଅନୁଷ୍ଠାନ ଅଛି, ମଠ ମନ୍ଦିର ଅଛି, ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ, ସେମାନେ ମହାତ୍ମା ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତି ସଂଗ୍ରାମ କରିକି ମଣିଷ, ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ, ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର୍ର ସଂଯୁକ୍ତ ପ୍ରୟାସରେ ଟାଉନ୍ହଲ୍ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିଲେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ କୃଷକ ଭାଇ ଭଉଣୀଙ୍କ ପାଇଁ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ?
3: ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାହ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ଜୁହାର ଭାଇନା।
6: ଜୁହାର ଜୁହାର। ବାହ, କେତେ ବିଳମ୍ବରେ ଆଇଲ ହେ ଭାଇ।
5: କଣ ଆଉ ବିଳମ୍ବ, ସେଟା ଜଗି ଜଗି ପୁରା ଡେରି ହେଲା।
6: ମୁଇଁ ତ ଏଠି ବୈଠକରେ ସଜାସଜି କରିକି ସମାନ ବୁଝେଟ ଦେଖୁନ, ସମାନ ପୂଜା ମିଶା କରିସାରିଲି। ଆର ଏ ବାଟେ ସେ ଆମର ଯୋଉ ଟାଇମ ଘଡ଼ି ଘଣ୍ଟା ଅଛି, ସମାନ ବୁଲୁଛି, ତାକୁ ଦେଖି ଲାଗିଛି ଭାଇ କି ସହିଲା ଘଣ୍ଟାଟେ ପରା ହେଇଗଲାଣି, ଆଇବାଟା ନାହିଁ ବୈଠକରେ। ଇଏ ଆମର କାର୍ଯ୍ୟକ୍ରମ କେମିତି ହବ ସେ ବାଟେ ଭାବିଲି, ବୋଧେ ଖାଲି ବୋଧେ ବର୍ଷା ପାଣି ହେଇଛି, ସେଟା ପାଇଁ ଜମିବାଟେ ଦବୁଡ଼ି ଦେଇଛନ୍ତି ପରା ବୋଲି
5: ଭାବୁଛି।
6: ତମେ କୋଉଠି ଯାଇକି ଜଗି ଦେଇଥିଲ?
5: ଆଇଲା ଆଡୁ ପରା ସେ ତେଲ ପକାଇବା ପାଇଁ ଜଗିଥିଲି ସେ ପେଟ୍ରୋଲ ପମ୍ପରେ ଯେ
6: ତମର ଫଟୋ
5: ଗାଡି।
6: ତମେ ସେଟା ପାଇଁ ଏବେ ବୈଠକକୁ ଆଇବା ଦିନ ଯଦି ଜଗିବ ବୋଲେ ବୈଠକ ହବ କେମିତି?
5: ସେଇଟା ପରା
6: ଖାଲି ତମେ ନାଇଁ, ତମର ପରା ସବୁ ଜଗୁଛନ୍ତି ବୋଇଲେ କି ସହ ଆଜିକାଲି ଗୋଟେ କୋକୁଆ ଭୟ ପୁରା ପଶି ଯାଇଛି ସମସ୍ତ,
5: ତେଲ ମିଳିବ କି ନାହିଁ ବୋଲି,
6: ତେଲ ମିଳିବ ନାହିଁ ବୋଲିକିରି ସବୁ ଏମିତି କାକୁର୍ତି। ମାତ୍ର ମୋର ବୁଝିବା ଯେତିକି ହେଲା, ଇଏ କାକୁର୍ତି ହେଲେ ହବ ନାହିଁ, ପୁଣି ତେଲ ଅଛି,
5: ଅଛି
6: ସମସ୍ତଙ୍କୁ।

0: ମିଳିବ। ଆମେ ଆଗରେ ଗୋଟେ ଲିଟର ପକାଉଥିଲୁ, ଏବେ ପାଞ୍ଚ ଲିଟର ଦଶ ଲିଟର କାହିଁକି ବୋଲେ ଯୁଦ୍ଧ ଲାଗିଛି, ତେଲ ବନ୍ଦ ହେଇଛି, ଏଇଟା ଗୋଟେ ଭୟ। ଏତିକି ଲେଖା ମାଗିଲେ ସେ ବାପୁଡା କୋଉଠୁ ଦବ? ତାର ପରେ କେତେ ତେଲ ଟାଙ୍କି ବାବୁମାନେ ଆମର ସବୁ ମନ ଇଚ୍ଛା ଆକୁ ତାକୁ ଦେଇ ପକେଇଲେ, ସେଟା ପାଇଁ ସେ କମ୍ପାନୀ ବାଲା ମିଶା ଏବେ କହିଲା, ବାବୁ ଏବେ ଆଉ ମୁଁ ଉଧାରି ବାଟ ଦେବି ନାହିଁ, ତମେ ସିଧା ସଳଖ ସବୁ ପଇସା ବାନ୍ଧ, ଆହୁରି ତେଲ ମୋଠୁ ନେଇକିରି ଯ। ହେଲେ ଯେତେ ସବୁ ଆମର ତେଲ ଟାଙ୍କି ମାନେ ଖୋଲିଛନ୍ତି, ସେମାନେ ବାପୁଡା ଉଧାରି ବାକି ଆଣି ଚଳିବାଟା, ତାଙ୍କ ପାଖରେ ଏତେ ପଇସା ଯୋଗାଡ଼ କରିବାଟା ହେଲା ନାହିଁ, ବିଳମ୍ବ ହେଲା, ସେଟା ପାଇଁ ଏବେ ତେଲ କିଣିବାଟା ଆମର ଟାଙ୍କିରେ ଆସିପାରିଲା ନାହିଁ। ଏବେ ପଇସା ବାନ୍ଧିଲେ ତେଲ ମିଳୁଛି, ନହେଲେ ମନ ଇଚ୍ଛା ସବୁ ତେଲ ମାନେ ଯିଏ ଯୁଆଡ଼େ ପାଇଲା ବୋଇ ନେଲେ। ଏବେ ଧୀରେ ଧୀରେ ସବୁ ଟାଙ୍କିରେ ତେଲ ଆସୁଛି ବୋଇଲେ ମୁଇଁ ବିକ୍ରି କରିବି, ପଇସା ବାନ୍ଧିବି, ଆଉ ସେ ପଇସାରେ ଏକା ତେଲ କିଣିକି ଆଣିବି ବୋଲେ ଟାଇମ ଲାଗିବ ନାହିଁ, କାହାକୁ 4 ଦିନ କାହାକୁ 5 ଦିନ, ସେ ପର୍ଯ୍ୟନ୍ତ ତେଲ ଟାଙ୍କିରେ ଖାଲି
1: ଥାଉଛି।
0: ହେଲେ ମିଶା ଏବେ ଯେତିକି ଦରକାର ସେତିକି ବ୍ୟବହାର କରିବାର ଅଛି, କାହିଁକି ବୋଲେ ଆଜିକାଲି ଏ ବାୟୁ ପ୍ରଦୂଷଣ ପରଟା ହଉଛି ଗୋଟେ, ତା ସହିତ ଏ ତେଲ ପଛରେ ଦବୁଡି ଦବୁଡି ଯାହାକୁ ବେଶୀ ଦରକାର ସେମାନେ ତେଲ ନେଲେ ଚଳିବ। ତମେ ଇଟିକି ଟିକେ ସେଠିକି ଯାଇ ଯାଇବି ସାଇକେଲ ଟିକେ ଧରିଲେ ଦେହ ଭଲ, ମାତ୍ର ଜୀବନ ଖାଲି ଫଟଫଟି ହେବ ବୋଇଲେ ଆମେ କେବେ ଶିଖିବା ଆମର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହେବେ କେବେ, ଆଉ ଆମର ଏ ଯୋଉ ତେଲ ସମସ୍ୟା ଦୂର ହବ କେବେ?
1: ତେଲ ସମସ୍ୟାଟା ଚଳିବ ଯେ ଭାଇ ନା,
0: ହେଲେ ଖାଲି ସେତିକି ନାହିଁ, ଆଜିକାଲି ସେ ସାର ମିଶା ଗୋଟେ ପ୍ରକାର ସଙ୍କଟ ବୁଲୁଛନ୍ତି। ହେଲେ ସାର ପାଇଁ କି ସବୁ ଆମର ସେ ମଧ୍ୟସ୍ଥି ବାବୁ ମାନେ ଯୋଉମାନେ ତମଠୁ ପଇସା ନେବେ, ଆକୁ ଦେବେ, ଆଠୁ ନେଇକି ତାକୁ ଦେବେ, ସିନ୍ଦିରା ମାନେ ସାର ମାନେ ଜବର ଉଠେଇ ଦଉଛନ୍ତି, ଆର ନାଁରେ ତା ନାଁରେ କରିକି ସେମାନେ ଅଧିକା ପଇସାରେ ଗାଁ ଗହଳିରେ ଚାଷୀମାନଙ୍କୁ ଠକୁଛନ୍ତି। ୟୁରିଆ 350 ଟଙ୍କା ବୋଇଲେ ସେମାନେ 700 ଟଙ୍କା ମାଗିବେ, କାହିଁକି ବୋଲେ ତୋର ଗାଁରେ ଆଣିଦେଲି, ସେଠି ଦେଖବା ଲୋକ କିଏ ନାହିଁ
1: କିଏ ନାହିଁ,
0: ସେ ଡିଏପି ପରାଟା ପଟାସ ପରାଟା ସବୁ ଏମିତି ଏବେ କରୁଛନ୍ତି। ସେଟା ପାଇଁ ଏବେ ସରକାରଙ୍କ ତରଫରୁ ନୂଆ ନିର୍ଦ୍ଦେଶ ଆସିଛି ଯେ ଡିଲର ମାନଙ୍କୁ କୁହାଯାଇଛି ତମେ ସାର ଦବନି, ଯାହାକୁ ଦରକାର ତାର ଜମି ଅଛି ନା ନାହିଁ, ତାର ଆଧାର କାର୍ଡ ଅଛି ନା ନାହିଁ, କେତେ ବସ୍ତା ଦେବାକୁ ପଡିବ ସେଟାକୁ ଗଣିକିରି ଦେବା ପାଇଁ କୁହାଯାଇଛି। ହେଲେ ଶୁଣ ତ, ଆମେ ତ ସବୁବେଳେ ଆମେ ତ ଚାଷବାସର କଥା ଏକା ହେଉଛେ, ତମର ଆମର ଭଲ ମନ୍ଦ କଥା ଏକା ହେଉଛେ, ହେଲେ କି ସବୁ ବୈଠକରେ ତ ଆମର ଗୋଟେ ପରମ୍ପରା ରହିଛି, ଆମେ ବୋଇଲେ ବେଲେ ଚାଷୀ ଭାଇମାନେ ପଚାରିବା ଆଜି କିଟା ଅଛି ଭଲ କଥା ଶୁଣିବା ପାଇଁ, ହେଲେ ଆଜି ଆମେ ଗୋଟେ ଆଲୋଚନା ଆମର ରହିଛି ଚାଷୀଙ୍କ ଦ୍ୱିପଦ କଥାରେ ଅଦା ଚାଷ ସମ୍ପର୍କରେ, ବୋଲେ ଗତଥର ଆମେ ହଳଦୀ ଚାଷ ଶୁଣିଥିଲେ, ଏବେ ଅଦା ଚାଷ ହେଲେ, ଏ ଅଦା ଚାଷରେ ଖାଲି ଚାଷ କରିଦେଲେ ହବ ନାହିଁ, ଅଦା ଚାଷ କରିବା ସହିତ ତମେ ଅନ୍ୟ ଅନ୍ୟ ଫସଲ ମଧ୍ୟ କରିପାରିବ, ବୋଇଲେ ତମେ ଅଦା ଯୋଉଠି କରିବ ସେଇଠି ଧନିଆ ଚାଷ କରିପାରିବ, ମକା ଚାଷ କରିପାରିବ, ଆହୁରି ସେ କାନ୍ଦୁଲ ପରଡା ଚାଷ କରିପାରିବ, ମାନେ ଗୋଟିଏ ଜାଗାରୁ 2-3 ଫସଲ ପାଇଲା ପରି ହେଇପାରିବ,
1: ଭଲ ଲାଭ ହବ ତମେ,
0: ହଁ ମୂଳା ମିଶା ଚାଷ ହେଇପାରିବ, ବୁଝିଲ କି ନାହିଁ? ହେଲେ ଆଉ ବିଳମ୍ବ କରିବାନି, ମୁଇଁ ସେ ଆଜ୍ଞା ସହିତ କଥାବାର୍ତ୍ତା ହେଇଛି, ଆଗ ଆମେ ଶୁଣିଦେବା ତାର ପରେ କି ସେ ଅଛି ଦେଖିବା
1: ଦେଖିବା।
2: ସାର୍ ନମସ୍କାର, ଆପଣ ପରିଚୟ ଟିକେ ଦିଅନ୍ତୁ। ସାର୍ ମୁଁ ଡକ୍ଟର ପରଶୁରାମ ସିଂହଳ, ସହଯୋଗୀ ଗବେଷଣା ଅଧ୍ୟକ୍ଷ, ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ଜ୍ଞାନ ପ୍ରସାରଣ କେନ୍ଦ୍ର ଶିମିଳିଗୁଡ଼ା। ସାର୍ ବର୍ତ୍ତମାନ ସମୟରେ ଅଦିନିଆ ବର୍ଷା କେତେ ଜାଗାରେ ହେଉଛି ଏବଂ ଖରା ମଧ୍ୟ ବଢିବାରେ ଲାଗିଛି, ଗରମ ମଧ୍ୟ ପ୍ରବଳ ହେଉଛି, ତେବେ ଆମେ ଚାଷ କ୍ଷେତ୍ରକୁ ଯଦି ଦେଖିବା ତାହେଲେ ଆଗାମୀ ଦିନରେ ଅଦା ଚାଷ ପାଇଁ ଚାଷୀମାନେ ସବୁ ତରତର ହେଉଛନ୍ତି, ତ ଏଭଳି ବ୍ୟବସ୍ଥା ଭିତରେ ଚାଷୀମାନେ କେମିତି ସେମାନଙ୍କ ଅଦା ଚାଷ କରିବେ, କଣ ସବୁ ବ୍ୟବସ୍ଥା ରହିଛି ସାର୍ ସେ ବିଷୟ ଟିକେ କୁହନ୍ତୁ।
3: ଅଦା ଚାଷ ଏକ ଲାଭଜନକ ଫସଲ ଏବଂ ଏବେ ମଧ୍ୟ ଯୋଉ ବର୍ଷା ହୋଇଛି ସେଟା ଅଦା ଓ ହଳଦୀ ଚାଷୀ ମାନଙ୍କ ପାଇଁ ଉପଯୋଗୀ, ତେଣୁ ବର୍ତ୍ତମାନ 2 ଫାଳିଆ ଲଙ୍ଗଳରେ ଗୋଟେ ବଡ ଚାଷ କରିକି ତାପରେ 9 ଫାଳିଆ ବା ଲଙ୍ଗଳ କିମ୍ବା ରୋଟାଭେଟରରେ 2 ଥର ଚାଷ କରିସାରିଲା ପରେ ତାପରେ 1 ମିଟର ଚଉଡ଼ାର ବେଡ୍ ମାନେ ତିଆରି କରନ୍ତୁ, ଲମ୍ବା ଯେତେ ଆପଣଙ୍କର କରିପାରିବେ, ଏବଂ ଯେମିତି ଦେଖିବେ ମଝିରେ ମଝିରେ ନାଳି ମଧ୍ୟ ଫିଟେଇବାକୁ ପଡିବ ପାଣି ବାହାର କରିବା ପାଇଁ, ତାପରେ ବିହନକୁ ବିଶୋଧନ କରିବା ଉଚିତ, ବିହନ ବିଶୋଧନ କରିବା ପାଇଁ ଜୈବିକ ଉପାୟରେ ଆପଣ ଟ୍ରାଇକୋଡର୍ମା

0: ସିଡ଼ମୋନାସ ଗୋଟେ ଗୋଟେ କେଜିକୁ ଗୋବର 3 କେଜି ଏବଂ ପାଣି 20 ଲିଟରରେ ନେଇକି ଏବଂ ଗୁଡ଼ 1/2 କିଲୋ ଆଉ ବେସନ ମଧ୍ୟ 250 ଗ୍ରାମ ସେଥିରେ ଭଲ ଭାବରେ ଘାଣ୍ଟି ସାରିଲା ପରେ 50 କେଜି ଅଦା ବିହନକୁ ବିଶୋଧନ 1/2 ଘଣ୍ଟା ପାଇଁ ବିଶୋଧନ କରନ୍ତୁ ଏବଂ ତାକୁ ଛାଇରେ ଶୁଖାଇକି ଲଗେଇବା ଉଚିତ। ଏକ କଥା, ଯଦି ରାସାୟନିକ ଉପାୟରେ କରିବାକୁ ଚାହୁଁଛନ୍ତି ତାହେଲେ ମେଟାଲାକ୍ସିଲ ମାନଙ୍କ ଯେ ଆପଣଙ୍କର ରିଡୋମିଲ ଗୋଲ୍ଡ ନାମରେ ଆସୁଛି ସେଇଟା ଆପଣଙ୍କର 20 ଲିଟର ପାଣିରେ 25 ଗ୍ରାମରୁ 30 ଗ୍ରାମ ମିଶେଇବାକୁ ପଡିବ। ଆଉ ଆପଣଙ୍କର ପ୍ଲାଣ୍ଟୋମାଇସିନ 20 ଲିଟର ପାଣିରେ 20 ଗ୍ରାମ। ତାହା ସହିତ ନିମ ତେଲ ଆପଣଙ୍କର 100 ml ମିଶେଇକି ସେଥିରେ ଆପଣଙ୍କର ଭଲ ଭାବରେ 20 ଲିଟର ପାଣିରେ ଭଲ ଭାବରେ ଘାଣ୍ଟିକି ଆପଣ 50 କେଜି ଅଦାକୁ 1/2 ଘଣ୍ଟା ପାଇଁ ବୁଡ଼େଇ ସାରିଲା ପରେ ତାପରେ ତାକୁ ଶୁଖେଇ ଆପଣଙ୍କୁ ଲଗେଇବାକୁ ପଡିବ। ଶୁଖେଇ ମାନେ ଆପଣ ଛାଇରେ ଶୁଖେଇ ପାରନ୍ତି ନହେଲେ ଖରା ଶୁଖେଇ ପାରନ୍ତି। ତାପରେ ବେଡ୍ ଯେତେବେଳେ ଆପଣ ସମ୍ମାନ କରିବେ, ବେଡ୍ ସମ୍ମାନ କରିସାରିଲା ପରେ ସେଥିରେ କଣ କରିବେ ନା ଆପଣଙ୍କର ଗାତ ମାନେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ବା 1 ଫୁଟ ଏବଂ ଗଛ ଗଛ 10 ଇଞ୍ଚ ପାଖାପାଖି ଦୂରତାରେ ଆପଣ ଅଧା ଖଣ୍ଡ ପକେଇ ସାରିଲା ପରେ ଗାର ଟାଣିକି ପକେଇ ସାରିଲା ପରେ ତାପରେ କଣ କରିବେ ନା ଆପଣଙ୍କର ଖତ ସହିତ ଟ୍ରାଇକୋଡର୍ମା ସିଡ଼ୋମୋନାସ ଆଉ NPK କନ୍ସୋଟିଆ ବୋଲି ଜୈବିକ ଗୋଟେ ମାନେ ଅର୍ଗାନିକ ଗ୍ରମର ସାର ମିଳୁଛି ସେଟାକୁ ମଧ୍ୟ ବଂଶ ବିସ୍ତାର କରିକି ଖତ ସହିତ ତା ଉପରେ ମେଞ୍ଚେ ମାନେ ଆଞ୍ଜୁଳେ ଆଞ୍ଜୁଳେ ଦେଇ ସାରିଲା ପରେ ପ୍ରତି ବୁଦାରେ ତାପରେ ମାଟି ଘୋଡ଼ାଇବେ। ଘୋଡ଼ାଇ ସାରିଲା ପରେ ସେଥିରେ ଆଚ୍ଛାଦନ ଦେବେ। ଆଚ୍ଛାଦନ ଆପଣ ଶୁଖିଲା ପାଳ ଦେଇପାରନ୍ତି, ଶୁଖିଲା ପତ୍ର ଦେଇପାରନ୍ତି। ଯଦି ଏଗୁଡାକ ଆଭେଲେବୁଲ ନାହିଁ ତାହେଲେ କଞ୍ଚା ପତ୍ର ମଧ୍ୟ ପକେଇ ପାରିବେ, କିଛି ଅସୁବିଧା ନାହିଁ।
1: କଞ୍ଚା ପତ୍ରଟା କାହିଁ ପକେଇବା
0: ନା, ଯାହା ହେଲେ ବି ଆଚ୍ଛାଦନ ଆମକୁ ଦବାକୁ ପଡିବ। ଆଚ୍ଛାଦନ ଦେଲେ କଣ ହବ ନା ମାଟିରେ ତାପମାତ୍ରାଟା ବାଲାନ୍ସ ହେଇକି ରହିବ, କମ ତାପମାତ୍ରା ରହିବ, ଯାହାଫଳରେ କି ଗଜାଟା ବୃଦ୍ଧିରେ ସାହାଯ୍ୟ କରିବ। ଏକରେ ଦ୍ୱିତୀୟରେ ଘାସ ଯୋଉ ଉଠିବ ନାହିଁ ବେଶୀ, ଘାସ ମଞ୍ଜି ଗଜା ହେଲେ ମଧ୍ୟ ସେ ମରିଯିବ ସୂର୍ଯ୍ୟକିରଣ ନ ପାଇକି। ତାପରେ ଆପଣଙ୍କର ମାଟିଟା ଟିକେ ହାଲକା ରହିବ ଏବଂ ସେଥିରେ ଉପକାରୀ ଜୀବାଣୁ ମାନଙ୍କର ସଂଖ୍ୟା ମଧ୍ୟ ବଢିବ, କାରଣ ଆମେ ଯୋଉ ଅର୍ଗାନିକ ଉପାୟରେ ଟ୍ରାଇକୋଡର୍ମା ସିଡ଼ୋମୋନାସରେ ଟ୍ରିଟମେଣ୍ଟ କରିଛେ ସେଇ ତା ଅଦା ମଧ୍ୟରେ ରହିଛି, ତେଣୁ ସେଗୁଡାକ ମଧ୍ୟ ଏବଂ ତାଙ୍କର ବଂଶ ବିସ୍ତାର ହବ ଯେତେବେଳେ ଆପଣଙ୍କ ଆଚ୍ଛାଦନ ଦେବେ। ତାପରେ ଯଦି ଆପଣଙ୍କର ପାଣିର ସୁବିଧା ଅଛି ତାହେଲେ କରିବେ ନା ଆପଣ ଧନିଆକୁ ଗୁଣ୍ଡ କରିକି ତା ସେ ବେଡ୍ ଉପରେ ପକେଇ ପାରିବେ। ଆଚ୍ଛାଦନ ଦବା ସେଠି ଆଉ ଆଚ୍ଛାଦନ ଦବା ଦରକାର ନାହିଁ, ଧନିଆ ମଞ୍ଜି ପକେଇଦେବେ ନହେଲେ ମୂଳା ମଞ୍ଜି ମଧ୍ୟ ପକେଇବେ। ପକେଇ ସାରିଲା ପରେ ପାଣି ମଡେଇବେ, ଯାହାଫଳରେ କି 2-3 ଦିନ ଭିତରେ ମୂଳା ଉଠି ପଡିବ ଆଉ 7-8 ଦିନ ଭିତରେ ଆପଣଙ୍କର ଧନିଆ ଉଠି ପଡିବ। ଧନିଆ ପକେଇ ସାରିଲା ପରେ ଆପଣ ଆଚ୍ଛାଦନ ଦେବେ, ତାପରେ ଯେତେବେଳେ ଧନିଆ ଉଠି ପଡିବ ତାକୁ ବାହାର କରିଦେବେ, ଯାହାଫଳରେ କି ଧନିଆ ଗଛଟା ଯୋଉ ଛାଇ ଯୋଗେଇବ କାହାକୁ ଆପଣଙ୍କର ଅଦାକୁ, ଯାହାଫଳରେ କି ଅଦା ଯେତେବେଳେ ଗଜା ବାହାରିବ 35-40 ଦିନ ଭିତରେ ସେତେବେଳେ ଆପଣ ଧନିଆଙ୍କୁ ମଧ୍ୟ 4-5 ପତ୍ର ହେଇଥିବ ତାକୁ 4-5 ବିଡ଼ା ଲେଖେ ମାନେ 5 ଲେଖେ କୁ ଗୋଟେ ବିଡ଼ା କରିଦେଇକି ଆପଣଙ୍କ 300 ବିଡ଼ା ଗୋଟେ ବଣ୍ଡଲରେ ପାଖାପାଖି 600-1500-2000 ଟଙ୍କାରେ ମଧ୍ୟ ଆପଣ ବିକ୍ରି କରିପାରିବେ। ଏକରେ ମୂଳା ମଧ୍ୟ ମାସକର ହେଇଗଲେ ଆପଣ ମୂଳାକୁ ମଧ୍ୟ ଆପଣ ବିକ୍ରି କରିଦେଇପାରିବେ, ଯାହାଫଳରେ କି ମୂଳାର ଯୋଉ ପୁରୁଣା ବୁଳା ପତ୍ର ଇଏ ସବୁ ସେଇ ଭିତରେ ରହିବ, ମଲ୍ଚିଂ ଆକାରରେ କାମ ଦେବ। ଦ୍ୱିତୀୟରେ ଆପଣଙ୍କର ଘାସ ସଂଖ୍ୟା ମଧ୍ୟ କମିଯିବ ଆଉ ଏଇଟା ହଉଛି ମାଟି ହାଲକା ରହିବ। ଏହି ଉପାୟରେ ଆପଣ କରନ୍ତୁ, କରିସାରିଲା ପରେ ଅଦା ବିଲରେ ମଧ୍ୟ ଆପଣ କାନ୍ଦୁଲ ମଧ୍ୟ ଲଗେଇ ପାରିବେ ଆଉ ବିନ୍ସ ମଧ୍ୟ ଲଗେଇ ପାରିବେ, ଆପଣଙ୍କର ମିଠା ମକା ମଧ୍ୟ ଲଗେଇ ପାରିବେ ଆଉ ତା ସହିତ କେତେ ଜାଗାରେ ସାରୁ ମଧ୍ୟ ଲୋକମାନେ ଲଗାଉଛନ୍ତି ଆଉ ତାପରେ ହୁଡ଼ା ମାନଙ୍କରେ ଆପଣଙ୍କର କଖାରୁ ମଧ୍ୟ ଆପଣ ଲଗେଇ ପାରିବେ। ଲଗେଇଲେ ଆପଣ ସେଇଟା ଶାଗ ଆକାରରେ ଖାଇପାରିବେ, ବିକ୍ରି କରିପାରିବେ ମଧ୍ୟ, ତାପରେ ମଧ୍ୟ କଖାରୁ ହେଲା ପରେ ମଧ୍ୟ ସେଟାକୁ ଇଏ କରିପାରିବେ, ଯାହାଫଳରେ କି ଆପଣ ପ୍ରତ୍ୟେକ ସ୍ପେସଟା ସେଠି ହଉଛି କାମରେ ଲାଗିବ।
1: କିଭଳି ଜମିରେ ଅଦା ଚାଷ ହେଇପାରିବ,

ଆପଣ ଯେକୌଣସି ଆପଣଙ୍କ ଢାଲୁ ମାନେ ଗଡାଣିଆ ଜାଗାରେ ଅଦା ବଢିଆ ଆମର ହେଇପାରିବ, ଆଉ ଯଦି ସମୁଦ୍ର ଜାଗା ଅଛି ତାହେଲେ ପାଣି ବାହାର କରିବାର ବ୍ୟବସ୍ଥାଟା କରିବା ଉଚିତ, ଆଉ ସବୁ ମାଟିରେ ହେଇପାରିବ। ଯୋଉ ମାଟିରେ ଯୋଉ ଜାଗାରେ ଆପଣଙ୍କର ପାଖାପାଖି ଗୋଟେ ଫୁଟ ପାଖାପାଖି ମାଟି ଅଛି ସେଇ ଜାଗାରେ ସେ ଅଦାଟା ହେଇପାରିବ, ଆଉ ଯଦି ଗୋଟେ ଫୁଟ ମାଟି ନାହିଁ ତାହେଲେ ମାଟି ପକେଇବାର ବ୍ୟବସ୍ଥା କରିକି ବା ଉଚ୍ଚା ବେଡ୍ ତିଆରି କରିକି ଆପଣ ଲଗେଇଲେ ସେଇ ଜିନିଷଟା ଆପଣଙ୍କ ଅଦା ଚାଷ

0: ଭଲ ଅମଳ ହେଇପାରିବ ଆଜିର ଦିନରେ?
1: ଆପଣ ଯେକୌଣସି ଚାଷୀମାନଙ୍କ ଠାରୁ ବା ଯେକୌଣସି ଜାଗାରୁ ପ୍ରଥମେ ବିହନ ସଂଗ୍ରହ କରନ୍ତୁ, କିମ୍ବା ଆମର ଯୋଉ ଗବେଷଣା କେନ୍ଦ୍ରରେ ହଉ କିମ୍ବା ଆପଣଙ୍କର ଯେକୌଣସି ଡିଲର ମାନଙ୍କ ଠାରୁ ଆପଣ ସଂଗ୍ରହ କଲେ ବା ବ୍ୟବସାୟୀଙ୍କ ଠାରୁ ସଂଗ୍ରହ କଲେ, କରିକି ବିହନ ବିଶୋଧନ କରି ଲଗେଇବେ। ଲଗେଇ ସାରିଲା ପରେ ଯୋଉ ମେ ଆପଣଙ୍କର ପାଖାପାଖି ପୌଷ ମାସରେ କଣ କରିବେ ନା ବିଲକୁ ଯିବେ, ଯେତେବେଳେ ଯୋଉ ଜାଗାରେ ଆପଣଙ୍କର ମୋଟେ ପଚା ହେଇନି କିମ୍ବା ଆପଣଙ୍କର ମାନେ ଗଛଟା ସମ୍ପୂର୍ଣ୍ଣ ଭାବରେ ଭଲ ଅଛି, ସୁସ୍ଥ ସବଳ ଅଛି, ସେଇ ଜାଗାଟାକୁ ଚିହ୍ନଟ କରିଥିବେ। ତା ପର ବର୍ଷ ସେଇ ଜାଗାରୁ ଆପଣ ବିହନ ଆକାର ରଖିବେ, ଅନ୍ୟ ଗୁଡାକ ଆପଣ ଖାଇବେ କିମ୍ବା ବିକ୍ରି କରିବେ। ଏଇ ପ୍ରକାର ଏଇ ସୋର୍ସରୁ ଆପଣ କରିପାରିବେ, ନହେଲେ ଆପଣ ନିଜେ ମଧ୍ୟ ଗୋଟେ ଯେକୌଣସି ଭଲ ସୋର୍ସରୁ ମଧ୍ୟ ଆପଣ ଆଣିପାରିବେ।
0: ଆଚ୍ଛା, ଏଥିରେ ଆଉ ଗୋଟେ କୁହାଯାଉଛି ଯେ ଅଦା, ଏମିତି କେତେ ପ୍ରକାର ବିହନ ଅଛି ଯେ ଅଦା ଲଗେଇଲା ପରେ ସେଇ ଅଦାକୁ କାଢିକି ମଧ୍ୟ ପୁଣି ବିକ୍ରି ହେଇଯାଉଛି, ତାପରେ ମଧ୍ୟ ଗଛଟା ବଢିଥାଉଛି, ତାର ପ୍ରୋସେସଟା କେମିତି?
1: ଆକ୍ଚୁଆଲି କଣ ହେଇଛି ନା, ଚାଷୀମାନେ ପୁରୁଣା ଅଦାକୁ ସେମାନେ ବଡ ବଡ ଖଣ୍ଡ ଅଦା ଲଗଉଛନ୍ତି, ଯୋଉଟା କି ଆମେ ଆଡଭାଇସ ଦଉଛୁ ଆପଣ 15-20 ଗ୍ରାମର ଖଣ୍ଡ ଅଦା, ଦୁଇଟା ଆଖି, 2-3 ଆଖି ଥିବ ସେଇ ଅଦାଟାକୁ ଲଗେଇବା ପାଇଁ। କିନ୍ତୁ ଚାଷୀ ଭାଇମାନଙ୍କର ସେ ମନଟା ମାନୁନାହିଁ, ଯାହାଫଳରେ ସେମାନେ ବଡ ବଡ ଖଣ୍ଡ ଅଦା ଯୋଉଟାକି 100-200 ଗ୍ରାମର ଅଦା ଖଣ୍ଡ ଲଗଉଛନ୍ତି, ସେଇଟା ପାଖାପାଖି ଏକା ସଙ୍ଗରେ 10-12 ପିଲ ବାହାରି ପଡୁଛି। ପିଲ ବାହାରି ପଡିଲା ପରେ ସେ ଚେର ଲାଗିଗଲା ପରେ ତାପରେ ସେମାନେ ସେଥିରୁ ଜୁଲାଇ ଶେଷ ସପ୍ତାହରୁ ଆରମ୍ଭ କରିକି ଆପଣଙ୍କ ଅଗଷ୍ଟ ଶେଷ ସପ୍ତାହ ଯାଏ ସେମାନେ ପୁରୁଣା ଅଦା ବାହାର କରୁଛନ୍ତି। ବାହାର କରିକି ସେଇ ସମୟରେ ଅଦା ରେଟ୍ ମଧ୍ୟ ଅଧିକ ରହୁଛି, ଯାହାଫଳରେ କି ସେଟାକୁ ସେମାନେ ଭଲ ଦାମରେ ବିକ୍ରି କରିକି ଆଉ ଖର୍ଚ୍ଚ ପାଣି ମେଣ୍ଟଉଛନ୍ତି। ଆଉ ତାହା ସହିତ ସେ ପୁରୁଣା ଅଦା ବାହାର କରିସାରିଲା ପରେ ସେଇ ଜାଗାଟା ଯୋଉ ଖାଲି ଯାଉଛି ସେଇ ଜାଗାରେ ଯଦି ଆମେ ସ୍ପ୍ରେ କରିଦବା ରାସାୟନିକ କେମିକାଲ କିମ୍ବା ଆପଣଙ୍କ ଜୈବିକ ଔଷଧ ଯୋଉଟାକି ଟ୍ରାଇକୋଡର୍ମା, ସିଡୋମୋନାସ ଆଉ ନିମ ତେଲ, ଏଇ ଯୋଉ ଗୁଡ ସହିତ ମିଶେଇକି ଯଦି ଗୋଟେ ବ୍ୟାରେଲରେ 150 ଗ୍ରାମ ଟ୍ରାଇକୋଡର୍ମା, 150 ଗ୍ରାମ ସିଡୋମୋନାସ ଏବଂ ନିମ ତେଲ ଆପଣଙ୍କ 75 ml, ତା ସହିତ ଗୁଡ 50 ଗ୍ରାମ ମିଶେଇକି ଯଦି ଭଲ ଭାବରେ ଘାଣ୍ଟିକି ତାକୁ ତା ମୂଳଟାକୁ ଭଲ ଭାବରେ ସିଞ୍ଚନ କରିବେ, ଯେପର୍ଯ୍ୟନ୍ତ ଯୋଉ ଜାଗାରେ ଆପଣ ପୁରୁଣା ଅଦା ବାହାରିଛି ସେଇ ଜାଗା ଯାଏ ମଧ୍ୟ ଭିଜିବ, ତାହେଲେ ସେ କଣ ହବ ନା ସେଇ ଯୋଉ କଟା ଅଂଶଟା ରିକୁଭ ହେଇଯିବ, ସେଥିରେ ଆପଣଙ୍କର ଯୋଉ କୌଣସି ପ୍ରକାର ଜୀବାଣୁ ତା ଭିତରକୁ ପଶିପାରିବେ ନାହିଁ, ଯାହାଫଳରେ କି ସେ ହଳଦିଆ ହେଇକି ଆଉ ମରିବ ନାହିଁ। ଆଉ ସେଇ ଜାଗାରେ ଅଦାଟା ମଧ୍ୟ ଭଲ ଭାବରେ ସେ ଯୋଉ ତାର କନ୍ଦା ବୃଦ୍ଧି ହବ, ଯେହେତୁ ସେଇ ଜାଗାଟା ହାଲୁକା ରହିଛି, ଫସଫସିଆ ରହିଛି, ସେଇ ଜାଗାରେ କନ୍ଦାଟା ଭଲ ଭାବରେ ବୃଦ୍ଧି ହେଇପାରିବ।
2: କେମିତି ଲାଗିଲା ଭାଇ, ବୁଝିଲେ ଗୋଟିଏ ଜାଗାରେ ଅଧିକ ରୋଜଗାର କେମିତି କହିପାରିବ? ଆଜ୍ଞା ସବୁ କଥା
3: କହିଲେ,
2: ଏଇଠି ତମେ କାଗଜ କଲମ ପରାଟା ମାନେ କାଢିକି ବସି ପଡ଼ିଲନି, ଶୁଣ ତମେ ଲେଖିବା ଆଗରୁ ମୁଇଁ ଭେଟେଇ ମିଶା ଦେବି ଆଜ୍ଞାକୁ, ହେଲେ ଏବେ ଗୋଟେ ଗୀତ ଗୋଟେ ଶୁଣିଦେବା,
3: ଶୁଣିବା ନା?

0: ମନକୁ ପାଇଲା ତ
1: ବଢିଆ ଗୀତଟା ଭାଇନା
0: ବୈଠକରେ ହିନ୍ଦୀ ଗୀତ ମାନେ ନ ଶୁଣିଲେ ଆଉ
1: ଆଜି ଟିକେ ଛେଳି ଚାଷ ଶୁଣିବା
0: ହେଲେ ଧାନ ଚାଷ ସହିତ ଭାଇ ଛେଳି ଚାଷ ଆଡକୁ ଗଲେଣି କି
1: ଗାଈ ଛେଳି ଏଗୁଡା ହେଲେ ଚାଷ କଲେ ବଢିଆ ଲାଭ ହଉଛି ଭାଇନା
0: ହେଲେ ଆଜିର ଚାଷୀ ଭାଇ କାର୍ଯ୍ୟକ୍ରମରେ ଆମେ ଛେଳି ଚାଷ ଉପରେ ଶୁଣିବା ତମେ ଆକା ପଚାର
1: ହଉ ଭାଇନା ପଚାରୁଛି
2: ପ୍ରଥମେ ଆପଣଙ୍କର ପରିଚୟଟା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଦେବେ
3: ନମସ୍କାର ସାର୍ ମୁଁ ହଉଛି ଉମାକାନ୍ତ ଦାସ କୁନ୍ଦ୍ରା ବ୍ଲକ ବିକାପୁର ଗ୍ରାମ ପଞ୍ଚାୟତ ଚେରକାପୁଟରେ ମୁଁ
2: ଆଚ୍ଛା ଆପଣ କଣ କଣ ସବୁ ଚାଷ କରନ୍ତି
3: ମୋର ମୁଖ୍ୟତଃ ମୋର ଏ ବର୍ଷ ମାନେ କଦଳୀ ଆଉ ଛେଳିରେ ମୁଁ ଟିକେ ଗୁରୁତ୍ୱ ଦେଇଛି ସାର୍ ମୁଁ ତ ସବୁ ଚାଷ କରେ ମାଛ ବି କରେ କିନ୍ତୁ କଦଳୀ ଆଉ ଛେଳି ଚାଷରେ ମୁଁ ଏ ବର୍ଷ ପୁରାପୁରି ଗୁରୁତ୍ୱ ଦେଇଛି
2: ହେଲେ ଆପଣଙ୍କର ଏ ଯୋଉ ଚାଷବାସ କେବେଠୁ କରୁଛନ୍ତି ଆପଣ
3: ମୁଁ ହେଇଗଲା ସାର୍ 20 ବର୍ଷ ହେଲା ମୋର ଚାଷରେ 20-25 ବର୍ଷ ହେଇଗଲା ଚାଷରେ ମୋର ବହୁତ ଇଣ୍ଟରେଷ୍ଟ ନେଇକି ଚାଷ କରୁଛି ଆଉ
2: ହେଲେ ଆପଣ ଯୋଉ କହିଲେ ଯେ ଛେଳି ଚାଷ କରୁଛନ୍ତି ସେ ଛେଳି ଚାଷରେ କେମିତି କଣ ଛେଳି ଚାଷ କରିହୁଏ ଆଉ ତା ପାଇଁ କେତେ ଇନଭେଷ୍ଟ କରିବାକୁ ପଡେ ପ୍ରଥମେ ଯଦି କିଏ ଗୋଟେ ଛେଳି ଚାଷ ଆରମ୍ଭ କରିବ ତାହେଲେ କେମିତି ସେ ଚାଷକୁ ଆରମ୍ଭ କରିବ ସେ ବିଷୟରେ ଟିକେ ଆମର ଚାଷୀ ଭାଇମାନଙ୍କୁ କହିଦେବେ
3: ସାର୍ ପ୍ରଥମତଃ ମୁଁ ନିଜେ ଛେଳି ମୁଁ କୌଣସି ସୁବିଧା ନଥାଉ 10-12 କରୁଥିଲି ପରେ ଶୁଣିବାକୁ ପାଇଲି ମୁଖ୍ୟମନ୍ତ୍ରୀ ଗୋସୁଗମ ଯୋଜନା ବୋଲିକିରି ଗୋଟେ ଯୋଜନାରେ ଛେଳି ପାଇଁ ରିହାତି ମିଳୁଛି 40% ମାନେ ଛାଡ ମାନେ ମୁଁ ଏବେ 34 ଲକ୍ଷ ଟଙ୍କାର ଛେଳି ଫାର୍ମଟେ କରିଛି ତାହେଲେ ମୋର ପାଖାପାଖି 15 ଲକ୍ଷ ଟଙ୍କା ମୋତେ ଛାଡ ମିଳିଛି ସାର୍ ବର୍ତ୍ତମାନ ମୋ ପାଖରେ 209 ଛେଳି ଆଣିଥିଲି ଏବେ ବଢିକିରି 300 ଖଣ୍ଡେ ହେଇଗଲେଣି ଭଲ ଲାଭ ହଉଛି ଛେଳିରେ ବି ଛେଳି ଚାଷରେ ସରକାରର ଅନେକ ପ୍ରକାର ସୁବିଧା ରହିଛି ସାର୍ ଆଉ ଭେଟନେରୀ ବାଲା ଆସିକି ସମସ୍ତ ରୋଗ ଇଏର ଔଷଧ ମାଗଣାରେ ଦିଅନ୍ତି ସପ୍ତାହ ଭିତରେ ଚେକିଂ କରନ୍ତି ବହୁତ ମାନେ ବହୁତ ସୁବିଧା ଅଛି ସରକାରଙ୍କର ସହଯୋଗ ବି ମିଳୁଛି
2: ହେଲେ ଯଦି କିଏ ଜଣେ ଛେଳି ଚାଷ ଆରମ୍ଭ କରିବାକୁ ଚାହୁଁଛି ଛେଳି ଫାର୍ମ କରିବାକୁ ଚାହୁଁଛି ତ ପ୍ରଥମେ ତାକୁ କଣ କରିବାକୁ ପଡିବ କେମିତି ସିଏ ଆରମ୍ଭ କରିବ
3: ଯଦି ନିଜ ପଇସାରେ ଆରମ୍ଭ କରିବ ଭଲ କଥା ଯେହେତୁ ଇଏ ନାହିଁ ଯଦି ସରକାର ସୁବିଧା ପାଇବାକୁ ଇଚ୍ଛା MKGY ମୁଖ୍ୟମନ୍ତ୍ରୀ ଗୋସୁଗମ ଯୋଜନା ତାହିଁରେ ଯାଇକିରି ସେ ପଞ୍ଜୀକରଣ କରିବାର ଅଛି କଲାପରେ ସ୍ଥାନୀୟ ଯିଏ ଅଛି ଭେଟେନାରୀ ଡିପାର୍ଟମେଣ୍ଟରେ VS ଯାହା କୁହନ୍ତି VS ସାଙ୍ଗରେ ଯୋଗାଯୋଗ କଲେ VS ସବୁ ରାସ୍ତା ବତେଇ ଦେବେ ସାର୍ ପ୍ରଥମେ ତ ନିଜେ କିଣିବାକୁ ପଡିବ କିଣି ସାରିଲା ପରେ CDPO VS ସମସ୍ତେ ମିଶିକି ତାଙ୍କର ଗୋଟେ ଜଏଣ୍ଟ ଚେକିଂ କରନ୍ତି ଜଏଣ୍ଟ ଚେକିଂ କଲାପରେ ସମସ୍ତ ସୁବିଧା ଆଉ ସହଯୋଗ ଯୋଗାଇ ଦିଅନ୍ତି
2: ହେଲେ ଯେତେବେଳେ ଜଣେ ପ୍ରଥମେ ରେଜିଷ୍ଟ୍ରେସନ କରିବ ତାକୁ କଣ କଣ ସବୁ ଡକ୍ୟୁମେଣ୍ଟ

0: ଡକୁମେଣ୍ଟ ଦରକାର ପଡୁଛି ଆଉ କୋର୍ଟରେ ଯାଇକି ନା କେମିତି ରେଜିଷ୍ଟ୍ରେସନ କରିବାକୁ ପଡୁଛି?
1: ଡକୁମେଣ୍ଟ କିଛି ନାହିଁ ଆଜ୍ଞା, ଖାଲି ନିଜ ନାଁରେ ଜାଗା ଥିବା ଦରକାର, ଯେତିକି ଛେଳିର କରିବା। ମୁଁ ଏବେ କରିଛି 34 ଲାକ୍ସ ର, ମାନେ 209ଟା ଛେଳି, ତେଣୁକରି ମୋତେ ଅଧ ଏକର ଜାଗା ମାଗିଲେ। ଯଦି ଆପଣଙ୍କର 20 ସେଣ୍ଟ ଅଛି, ଆପଣ 15 ଲକ୍ଷ 20 ଲକ୍ଷ ଭିତରେ ଛେଳିର କରିପାରିବେ। ଛେଳି ରହିବା ପାଇଁ ଘରଟେ ପ୍ରଥମେ ବନେଇବାକୁ ପଡିବ, ଘର ବନେଇଲା ପରେ ସେମାନେ ଆସି ଦେଖିବେ, ଦେଖିଲା ପରେ ତାହିଁରେ ଯୋଉ ଏବେ ତ ଛେଳି ଆଗ ଭଳିଆ ଆଉ ଯୋଉ ତଳେ ରହୁନାହାନ୍ତି, ମାନେ ରୋଗ ହଉଛି, ମାନେ ତାଙ୍କୁ ଗୋଟେ ମେଟ୍ ଆସୁଛି, ଏବେ ମୁଁ ଭୁବନେଶ୍ୱରରୁ ମଗେଇଥିଲି, ମେଟ୍ ଉପରେ ଛେଳି ରୁହନ୍ତି, ଯାହାକି ତାଙ୍କର ଯୋଉ ଝାଡା ପରିସ୍ରା ସବୁ ତଳୁ ଖସି ପଡେ, ଆଉ ଭବିଷ୍ୟତରେ ଛେଳି ମାନଙ୍କୁ କୌଣସି ପ୍ରକାର ରୋଗ ହୁଏନି।
0: ହେଲେ ଏ ଯୋଉ ଛେଳି ଚାଷ ଯୋଉ ରହିଛି, ଏ ଛେଳି ଚାଷରେ କେମିତି ପ୍ରଫିଟ୍ ହୁଏ, ମାନେ ଚାଷୀମାନେ କ'ଣ କରିକି ନିଜର ଲାଭ ପାଇପାରିବେ?
1: ସାର୍, ଛେଳି କହିଲେ ସାଧାରଣତଃ ଆମର ଦେଶୀ ଛେଳି ରଖିଲେ ତ ଲାଭ ହୁଏ ପ୍ରଚୁର ନାହିଁ, କିନ୍ତୁ ଯଦି ଆମେ ବାହାରୁ ଛେଳି ରଖିପାରିବା, ଯେମିତି ରାଜସ୍ଥାନ ବ୍ରିଡ୍ ଅଛନ୍ତି, ସିରୋହି, କୋଟା, ବିଟଲ, ସୁଜତ, ଆଉ ରହିଲା ଯମୁନାପାରୀ, ତୋତାପୁରୀ, ବ୍ଲାକ୍ ବେଙ୍ଗଲ, ଏଇଭଳିଆ ଛେଳି ମାନେ ଗୋଟେ ଗୋଟେ ବ୍ରିଡ୍ ଯଦି ରଖିବା, ମାନେ ଉନ୍ନତ ମାନର ଛେଳି ଛୁଆ ଜନ୍ମ ହୁଅନ୍ତି। ମାଈ ସାଧାରଣତଃ ଦେଶୀ ବି ରହିଲେ ଚଳିବ, କିନ୍ତୁ ଯଦି ବ୍ରିଡ୍ଟା ଆମେ ଯୋଉଟା ମାନେ ଅଣ୍ଡରାଟା, ଗାଡ୍ରା ବୋଲି କୁହନ୍ତି ଆମ ଭାଷାରେ, ଗାଡ୍ରା ଯଦି ଆଣିବା ବିହନ ପାଇଁ, ସେ ଯଦି ବାହାରୁ ଆଣିବା ଭାରି ଭଲ ହୁଏ ସାର୍। ମୋର ସେମିତି ଥିଲେ, ବାହାରୁ ଥିଲେ ଗୋଟେ ଗୋଟେ ପ୍ରାୟ ଛେଳି ପ୍ରାୟ 50 ରୁ 60 କିଲୋ ଆସନ୍ତି ସାର୍। ସେଟା ଆମେ ଓଜନ ହିସାବରେ ଅଧିକ ପାଇପାରିବା, ଆଉ ବଢିବାରେ ଶୀଘ୍ର ବଢିବେ, ଆଉ ମାନେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ତାଙ୍କ ଠାରୁ ଅଧିକ ଥାଏ ସାର୍।
0: ହେଲେ ଛେଳି ଯୋଉ କିଣୁଛନ୍ତି, କିଣିବା ପାଇଁ ବୋଲି ସରକାର କଣ ସୁବିଧା ସୁଯୋଗ ଦଉଛନ୍ତି ନା ନିଜେ ଯାଇକି କିଣିବାକୁ ପଡୁଛି?
1: ନା ନା, ନିଜେ ଫାର୍ଷ୍ଟ କିଣିବାକୁ ପଡିବ, ନହେଲେ ବ୍ୟାଙ୍କକୁ ମଧ୍ୟ ସରକାର ଚିଠି କରିଦେବେ ଯେ ଯଦି ଲୋନ୍ ନେବାକୁ ଚାହିଁବ ବ୍ୟାଙ୍କ ପଇସା ଦେଲେ କିଣିହେବ, ଯାହାର ହାତରେ ପଇସା ଅଛି ସେମାନେ କିଣିପାରିବେ। କିନ୍ତୁ ଏବେ ଗୋଟେ ସରକାର ଗୋଟେ ଯୋଜନା କରିଛନ୍ତି ସୁବିଧା, ସେ ହାତ ପଇସାରେ ହବ ନାହିଁ ସାର୍, ଅନଲାଇନ୍ ଟ୍ରାନ୍ଜାକ୍ସନଟା ସରକାରକୁ ଦେଖେଇବା ଯେତିକି ଟଙ୍କାର, ତାହିଁରୁ ଆମେ ରିହାତି ପାଇପାରିବା। ଶତକଡା ଲେଡିସ ଲୁକ 50% ଆଉ ଜେଣ୍ଟସ ଲୁକ ନାଁରେ କଲେ 40% ରିହାତି। ଯଦି ଆମେ ମନେକର 20 ଲକ୍ଷର ଫାର୍ମ କରିଛେ ସାର୍, 10 ଲକ୍ଷ ଲେଡିସ ଲୁକ କଲେ ନଗଦ ମିଳିଯିବ, ଯଦି ଆମେ ଜେଣ୍ଟସ ଲୁକ କଲେ, ଆମେ ପୁଅ ପିଲା ଯଦି କରିବା ଆମ ନାଁରେ, ତେବେ ଆମକୁ 8 ଲକ୍ଷ ଟଙ୍କା 20 ଲକ୍ଷରେ ସରକାର ହାତାହାତି ବ୍ୟାଙ୍କକୁ ପଠାଇଦେବେ। ଖାଲି ସେତିକି ନୁହେଁ ସାର୍, ସେମାନଙ୍କୁ ଯେତିକି ଯୋଗୁ ଯୋଉ ବର୍ଷକୁ ଥରେ ଗୋଟେ ଦିଆହଉଛି ଭ୍ୟାକ୍ସିନଟା, ସେଇଟା ମାଗଣାରେ ତାଙ୍କେ ନିଜେ ଲୋକ ଆସି ଯୋଗାଇବେ। ଆଉ ଯଦି କାହାକୁ ଝାଡ଼ା ହେଲା, କାହାକୁ ବାନ୍ତି ହେଲା, କାହାକୁ ରୋଗ ହେଲା, ଆଉ ସରକାରର ଗୋଟେ ସୁବିଧା ମଧ୍ୟ ରହିଛି, ପ୍ରତ୍ୟେକ ଛେଳିର ଇନ୍ସୁରାନ୍ସ ରହୁଛି, ଯଦି ଛେଳି ମରିଯାଏ କୌଣସି ପ୍ରକାର ଯୋଉ କାନରେ ଥିବ ତାଙ୍କର ଟେକ୍, ସେ ଟେକ୍କୁ ନେଇକିରି ଗଲେ ଆମକୁ ପଇସା ମଧ୍ୟ ମିଳିଯାଉଛି, କୌଣସି ପ୍ରକାର ଲସ୍ ନାହିଁ। ଛେଳି ମଲେ ପଇସା, ବଞ୍ଚିଲେ ପଇସା ସାର୍, କିନ୍ତୁ ତାକୁ ଠିକ ଢଙ୍ଗରେ କରିପାରିବା ଉଚିତ। ଆଉ ଯାହାର, ମୁଁ ତ ଚାଷୀ ଭାଇମାନଙ୍କୁ ଗୋଟିଏ କଥା କହି ରଖିବାକୁ ଚାହେଁ, ଯଦି ଯାହା ପାଖରେ ଜଙ୍ଗଲ ଅଛି, ଯାହାର ପାଖ ତଳରେ ଚରିବାକୁ ମାନେ ଛେଳି ବୁଲିବା ପାଇଁ ଭଲ ଜାଗା ଅଛି, ସେ ତ ମୁଁ ତ କହିବି, ଯଦି ଅଜା ବାକି ଥିବା ଋଣ ମଧ୍ୟ ଛେଳି ପୋଷିକିରି ସୁଝିବାକୁ ସୁଝି ହେବ। ତେଣୁ ଛେଳି ଚାଷଟା ବହୁତ ଲାଭଦାୟକ। ତାପରେ ଆଉ ଗୋଟେ ଚାଷ ମୁଁ କରୁଛି ସାର୍, କଦଳୀ ଚାଷ, ସେ ବି ଏଇଭଳିଆ ସରକାର ଯଦି ଅଧିକ କଦଳୀ ଲଗେଇଲେ 20,000 ଟଙ୍କା ଦଉଛନ୍ତି, ମାଗଣାରେ ଚାରା ଦଉଛନ୍ତି, ଆସିକିରି ମଝିରେ ମଝିରେ ଆମର ହର୍ଟିକଲଚର ବାଲା ତଦାରଖ ମଧ୍ୟ କରୁଛନ୍ତି, କି ଭଳିଆ କରିବେ କଣ। ସରକାରର ଅନେକ ପ୍ରକାର ସୁବିଧା ରହିଛି, ଆମ ଚାଷୀ ଭାଇମାନଙ୍କୁ ଖାଲି ଏଇଟା ଆୱାରନେସ୍ ହବା ଦରକାର, ସଚେତନ ହେଇକିରି କୋଉ ଭଳିଆ କିଏ କରିଛି, ଏବେ ମୁଁ କରିଛି ଛେଳି ଚାଷ, କଦଳୀ ଚାଷ, ମାଛ ଚାଷ, ମୋତେ 4 ଚାଷୀ ପଚାରିକିରି ମୋତେ ଅନୁଧ୍ୟାନ କରିକିରି ଯଦି ଯିବେ ଲାଇନ୍ରେ, ନିଶ୍ଚିତ ଭାବରେ ତାଙ୍କ ପାଇଁ ସରକାର ସବୁ ସୁବିଧା କରିଛନ୍ତି, ଆଉ ଲୋକଙ୍କ ପାଇଁ ବହୁତ କିଛି ଅଛି କରିବାର, ନିଜେ ଆମେ ଚାଷୀ ଭାଇ ପାଇଁ ବହୁତ ସବୁ ସୁବିଧା ରଖିଛନ୍ତି ସରକାର।
0: ବହୁତ ଭଲ କଥା ସାର୍, ଆପଣ ଚାଷ କରୁଛନ୍ତି ଏବଂ ସରକାରଙ୍କର ବହୁତ ସୁବିଧା ସୁଯୋଗ ଉପଲବ୍ଧ କରୁଛନ୍ତି। ଆମେ ଆଶା କରିବୁ ଯେ ଆଜିର ଏହି ସାକ୍ଷାତକାର ଶୁଣି ଆମର ଚାଷୀ ଭାଇ ଭଉଣୀ ମାନେ ଯୋଉ ରହିଛନ୍ତି, ସେମାନେ ମଧ୍ୟ ନିଶ୍ଚିତ ଭାବରେ ଭଲ ଭାବରେ ଚାଷ କରିବେ ଏବଂ ସରକାରଙ୍କର ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରିପାରିବେ। ଆପଣଙ୍କ ସହିତ କଥା ହେଲୁ, ଆପଣ ଆମକୁ ସମୟ ଦେଲେ, ତେଣୁକରି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
2: ତମେ ମିଶା ସମାନ ଗୋଟେ ଗୋଟେ କରି ସବୁ ପଚାରି ପକେଇଛ, ଆଜିକାଲି ଛେଳି ଚାଷରେ ଜବର ଲାଭ ଆଜ୍ଞା ହେଲେ କି ସବୁ ତାକୁ ଚରେଇବା ପାଇଁ ସମୟ ଦେବାର ଅଛି, ଜଗି ରହିବାର ଅଛି ନାଇଁ ବୋଲି, ଆଜିକାଲି କୁକୁର ମାନେ ବେଶୀ ହେଲେଣି, ସେଟା ମାନେ ଗୋଟେ ଆକ୍ରମଣ।

0: କରିଦେବେ ନାହିଁ ବୋଲି ଚୋରି ହେଇଯିବାର ସମ୍ଭାବନା ବେଶି ହେଲେ ଇଟା ପାଇଁ ଟିକେ ବାଡ଼ ମନେ କରିକି ଠିକ ଭାବେ ଜଗିଲେ ଭଲ ପଇସା ମିଳିପାରିବ ହେଲେ ଭାଇ ଆଜି ତ ଆମେ ବେଶି କଥା ଆମର କାର୍ଯ୍ୟକ୍ରମ ଶୁଣିଲେ ବୋଲ ତ ଏ ଚାଷ କଥା ବୋଲେ ସରିବ ନାହିଁ ବେଳ ସରିଯିବ ସିନା ଆମର କାର୍ଯ୍ୟକ୍ରମ ସରିବ
1: ନାହିଁ
0: ହେଲେ କିସ କରିବ ଆମେ ତ ସମୟ ଭିତରେ ବାନ୍ଧି ହେଇଛେ ବେଳ ମିଶା ହେଇଗଲାଣି ହେଲେ ଆରୁ ଗୋଟେ ବୈଠକକୁ ଶୁଣିବା ବାକି କଥା
1: ହଉ ଭାଇନା
0: ହେଲେ ଯିବା
1: ଆଜି ଯିବା ଭାଇନା ଉଠିବା।

0: ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ଆସନ୍ତୁ ଶୁଣିବା ଆଲୋଚନା ପ୍ରଦୂଷଣ ଆଉ ପାଣିପାଗ। ଆଲୋଚକ ହେଲେ ଯଜ୍ଞେଶ୍ୱର ପଣ୍ଡା।
1: ଈଶ୍ୱରଙ୍କ ସୃଷ୍ଟି ବଡ଼ ବିଚିତ୍ରମୟ। ବୃକ୍ଷଲତା, ବନଭୂମି, ପଶୁପକ୍ଷୀ, ନଦୀ ନିର୍ଝର, ଗିରିକାନନ, କନ୍ଦର କାନ୍ତାରକୁ ନେଇ ଏ ସୃଷ୍ଟି ହୋଇଛି ସୁନ୍ଦର। ଏ ଅମୃତ ସୃଷ୍ଟିର ଶ୍ରେଷ୍ଠ ଜୀବ ହେଉଛି ମନୁଷ୍ୟ, ସେ ଅମୃତର ସନ୍ତାନ। ତେଣୁ ଭକ୍ତ କବି ମଧୁସୂଦନ ଲେଖିଛନ୍ତି, ମଧୁମୟ ସୃଷ୍ଟି, ସୁଧାମୟ ସୃଷ୍ଟି, ଏ ସୃଷ୍ଟି ଅମୃତମୟ ହେ ଜାଗନର ନାରୀ।

ଈଶ୍ୱରଙ୍କ ଅମୃତମୟ ସୃଷ୍ଟି ହେଉଛି ଆମର ପରିବେଶ। ଆମେ ପରିବେଶରୁ ଜନ୍ମ ନେଇଛୁ, ପରିବାରରେ ବଢ଼ିଛୁ। ଜଳ, ସ୍ଥଳ, ଆକାଶ ମଧ୍ୟ ଆମ ପରିବେଶର ପରିସରଭୁକ୍ତ। ମନୁଷ୍ୟ ହେଉଛି ଏ ଅନନ୍ତ ସୃଷ୍ଟିର ଏକ ବିଳାସମୟ ପ୍ରାଣୀ। ସେ ସୁଖ ଶାନ୍ତିରେ ବାସ କରିବାର ସ୍ୱପ୍ନ ଦେଖିଥାଏ, ନିଜର ସୁଖ ଶାନ୍ତି ପାଇଁ ଏ ଅମୃତମୟ ପରିବେଶକୁ ଧ୍ୱଂସ କରେ। ତେଣୁ ଜଗନ୍ନାଥ ଦାସ ଲେଖିଛନ୍ତି, ଆପଣା ହସ୍ତେ ଜିହ୍ୱା ଛେଦି, କିଏ ଅଛି ତାର ପ୍ରତିବାଦୀ। ଉନ୍ନତ ପରିବେଶ ଉପରେ ଆମର ସୁସ୍ଥ ଜୀବନଯାପନ ନିର୍ଭର କରେ। ପରିବେଶ ଯେତିକି ଦୂଷିତ ହେବ, ଆମର ଜୀବନ ଧାରଣ କରିବାର ଶକ୍ତି ମଧ୍ୟ କ୍ରମଶଃ ସେତିକି ଦୁର୍ବଳ ହୋଇପଡ଼ିବ। ଏଣୁ ପରିବେଶ ସୁରକ୍ଷା ଆମର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ସେଥିପାଇଁ ଆଜିର ଆହ୍ୱାନ ରହିଛି, ମୋ ପରିବେଶ ମୋ ହାତରେ, ଆଉ ପରିବେଶ ସୁରକ୍ଷା ଜୀବନ ରକ୍ଷା। ଆମ ପରିବେଶ ଦୂଷିତ ହେଲେ ପରିବେଶ ପ୍ରଦୂଷିତ ହେଲା ବୋଲି ଆମେ କହିଥାଉ। ପରିବେଶ ପ୍ରଦୂଷିତ ହେଲେ ଆମେ ନାନାଦି ରୋଗବ୍ୟାଧିର ଶିକାର ହେଉ ଏବଂ ଆମ୍ଭମାନଙ୍କର ଜୀବନ ଅଚିରେ ନାଶ ହୋଇଯାଏ। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଆମେ ଜାଣିବା ପ୍ରଦୂଷଣ କ'ଣ ଓ ଏହା କିପରି ପାଣିପାଗ ଉପରେ ପ୍ରଭାବ ପକାଇଥାଏ। ମନୁଷ୍ୟର ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟ ବର୍ଜ୍ୟବସ୍ତୁ ପ୍ରାକୃତିକ ପରିବେଶର ବିଭିନ୍ନ ଉପାଦାନକୁ ଦୂଷିତ ଓ ସଂକ୍ରମିତ କରିବା ଅବସ୍ଥାକୁ ପ୍ରଦୂଷଣ କୁହାଯାଏ। ମୁଖ୍ୟତଃ ଜଳ, ବାୟୁ ଓ ମୃତ୍ତିକା ଏହି ତିନୋଟି ମାଧ୍ୟମରେ ପ୍ରଦୂଷଣ ଘଟେ। ଏହି ପ୍ରଦୂଷଣ ବିଭିନ୍ନ ପ୍ରକାରର, ଏହି ଯେମିତି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଓ ସଂସ୍କୃତି ପ୍ରଦୂଷଣ। ଏ ସମସ୍ତ ପ୍ରକାର ପ୍ରଦୂଷଣ ଆମ ପରିବେଶ ମଧ୍ୟରେ ଘଟୁଥିବାରୁ ଏହାକୁ ପରିବେଶ ପ୍ରଦୂଷଣ ବୋଲି କୁହାଯାଏ। ପ୍ରଦୂଷଣ ହେଉଛି ମାନବ ସୃଷ୍ଟ। ମନୁଷ୍ୟର ବିଚାରହୀନ କାର୍ଯ୍ୟ ପାଇଁ ଆଜିର ପରିବେଶ ଦୂଷିତ ଓ ବିଷମୟ ହୋଇଉଠିଛି। ସେ ପ୍ରକୃତି ଉପରେ ନାନା ପ୍ରକାର ଅତ୍ୟାଚାର କରିଚାଲିଛି, ଫଳରେ ପ୍ରାକୃତିକ ପରିବେଶ ନଷ୍ଟ ହେଉଛି। ତେବେ ଆସନ୍ତୁ ପ୍ରଥମେ ପ୍ରଦୂଷଣର କାରଣ ବିଷୟରେ ଅବଗତ ହେବା। ପ୍ରଥମେ ବାୟୁ ପ୍ରଦୂଷଣ ବିଷୟରେ ଜାଣିବା। କଳକାରଖାନାରୁ ନିର୍ଗତ ବିଭିନ୍ନ ବିଷାକ୍ତ ବାଷ୍ପ, ଧୂଆଁ, ଧୂଳି, ପାୱାର ହାଉସ୍ରୁ ବାହାରୁଥିବା ଗନ୍ଧକ, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ କାର୍ବନ୍ ଅକ୍ସାଇଡ୍ ଏବଂ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହନ ନିର୍ଗତ କାର୍ବନ୍ ମୋନକ୍ସାଇଡ୍ ଓ ସିସା ବାୟୁମଣ୍ଡଳରେ ମିଶିବା ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଯଥା ଏସି, ରେଫ୍ରିଜରେଟର ବା ଫ୍ରିଜ୍ ଆଦି ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ କ୍ଲୋରୋଫ୍ଲୋରୋ କାର୍ବନ୍ ଗ୍ୟାସ୍ ବାୟୁମଣ୍ଡଳରେ ମିଶି ଭୟଙ୍କର କ୍ଷତି ଘଟାଉଛି ଓ ବାୟୁମଣ୍ଡଳର ଓଜନ ସ୍ତରରେ ଛିଦ୍ର ସୃଷ୍ଟି କରୁଛି। ଓଜନ ସ୍ତରର ଅବକ୍ଷୟ ହେତୁ ସୂର୍ଯ୍ୟଙ୍କର ଅତିବାଇଗୁଣୀ ରଶ୍ମି ବାୟୁମଣ୍ଡଳ

ପ୍ରବୃଦ୍ଧି କରୁଛି ଏବଂ ଚର୍ମ କର୍କଟ ଭଳି ଭୟଙ୍କର ରୋଗ ସୃଷ୍ଟି କରୁଛି। ଆମେ ବାୟୁ ପ୍ରଦୂଷଣ କଥା ଜାଣିଲେ ଏବେ ଆସନ୍ତୁ ଜାଣିବା ଜଳ ପ୍ରଦୂଷଣ ବିଷୟରେ। ବଡ଼ ବଡ଼ ସହରର ନର୍ଦ୍ଦମା ଜଳ ଓ ଆବର୍ଜନା ଏବଂ କଳକାରଖାନାର ବର୍ଜ୍ୟବସ୍ତୁ ପାର୍ଶ୍ୱବର୍ତ୍ତୀ ନଦୀ ନାଳ ହ୍ରଦ ଓ ସମୁଦ୍ର ଆଦି ଜଳଭାଗକୁ ପ୍ରଦୂଷିତ କରୁଛି। ମୃତ ଜୀବଜନ୍ତୁମାନଙ୍କର ଶବ ଓ ଉଦ୍ଭିଦ ପଚିଶଳି ଜଳରେ ମିଶିବା ଦ୍ୱାରା ଜଳ ପ୍ରଦୂଷଣ ଘଟୁଛି। କାଗଜ କଳର ଜଳ, ଚମଡ଼ା ଓ ରାସାୟନିକ ଶିଳ୍ପ ଆଦି ନିର୍ଗତ ଜଳ ଓ ଆବର୍ଜନା ସବୁଠାରୁ ଅଧିକ ଜଳ ପ୍ରଦୂଷଣ ଘଟାଇଥାଏ। କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପ୍ରକାର ରାସାୟନିକ ସାର ଓ କୀଟନାଶକ ଔଷଧ ଜଳ ସହ ମିଶି ଜଳକୁ ପ୍ରଦୂଷିତ କରେ। ନଦୀ ଓ ପୋଖରୀ କୂଳରେ ମଳତ୍ୟାଗ ଏବଂ ଜଳରେ ଗାଈଗୋରୁ ମଇଁଷି ଇତ୍ୟାଦି ଜୀବଜନ୍ତୁ ଗାଧୋଇବା ଫଳରେ ଜଳ ପ୍ରଦୂଷିତ ହୋଇଥାଏ। ଯେଉଁ ମାଟିରେ ଆମେ ବାସ କରୁଛେ ସେ ମାଟି ମଧ୍ୟ ଆଜି ପ୍ରଦୂଷିତ ହେଉଛି। ତେବେ ଆସନ୍ତୁ ଆମର ସେହି ମାଟି ମା କିପରି ପ୍ରଦୂଷିତ ହେଉଛି ସେ ବିଷୟରେ ଜାଣିବା। ମୃତ୍ତିକା କ୍ଷୟ, ମୃତ୍ତିକାର ଉର୍ବରତା ହ୍ରାସ, ମୃତ୍ତିକାରୁ ଜୈବ ଉପାଦାନ ହ୍ରାସ, ଜଳୀୟ ଅଂଶର ନିମ୍ନତା, ମୃତ୍ତିକାରେ ରାସାୟନିକ ସାର ଓ ବିଷାକ୍ତ କୀଟନାଶକ ଦ୍ରବ୍ୟର ବହୁଳ ବ୍ୟବହାର ଦ୍ୱାରା ମୃତ୍ତିକା ପ୍ରଦୂଷଣ ଘଟିଥାଏ। ନିର୍ବିଚାରରେ ଗଛ କାଟିବା ଦ୍ୱାରା, ଅତ୍ୟଧିକ ପଶୁଚାରଣ, ଭୂମିର ଅନୁପଯୁକ୍ତ ଓ ଯଥେଚ୍ଛା ବ୍ୟବହାର ମଧ୍ୟ ମୃତ୍ତିକା କ୍ଷୟ ଘଟାଇଥାଏ। କଳକାରଖାନା ଓ ସହରାଞ୍ଚଳ ବର୍ଜ୍ୟବସ୍ତୁ ମଧ୍ୟ ମୃତ୍ତିକାକୁ ପ୍ରଦୂଷିତ କରେ। ଏବେ ଆଉ ଗୋଟିଏ ପ୍ରଦୂଷଣ କଥା ଜାଣିବା, ତାହା ହେଉଛି ଶବ୍ଦ ପ୍ରଦୂଷଣ। ରେଳଗାଡ଼ି, ମୋଟରଯାନ, ବୁଡ଼ାଜାହାଜ ଓ ଉଡ଼ାଜାହାଜ ଇତ୍ୟାଦିର ଅତ୍ୟୁଚ୍ଚ ଶବ୍ଦ, ଡାକବାଜି ଯନ୍ତ୍ରର ଚିତ୍କାର, କଳକାରଖାନାରେ ବ୍ୟବହୃତ ଯନ୍ତ୍ରପାତିର ଘର୍ଷଣ, ଆକାଶମାର୍ଗରେ ରକେଟ ପ୍ରେରଣର ଭୈରବ ନାଦ, ଘଡ଼ଘଡ଼ିର ବଜ୍ରଧ୍ୱନି ଓ ବିବାହ ବ୍ରତ ଆଦିରେ ବ୍ୟବହୃତ ବାଣ ପୃଥିବୀ ଓ ଆକାଶକୁ ପ୍ରକମ୍ପିତ କରିଥାଏ, ଫଳରେ ଏହି ଶବ୍ଦ ପ୍ରଦୂଷଣ ଘଟିଥାଏ। ଏହା ବ୍ୟତୀତ ଆଉ କେତେଗୁଡ଼ିଏ କାରଣ ଯୋଗୁଁ ମଧ୍ୟ ପ୍ରଦୂଷଣ ଘଟିଥାଏ, ସେସବୁ ବିଷୟରେ ଆସନ୍ତୁ ଜାଣିବା। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ମଧ୍ୟ ପରିବେଶ ପ୍ରଦୂଷିତ ହୁଏ। ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ହେଉଛି ଜନବିସ୍ଫୋରଣ। ସମ୍ପ୍ରତି ଜନସଂଖ୍ୟା ଯେପରି ହୁ ହୋଇ ବଢ଼ି ଚାଲିଛି, ଲୋକେ ଖାଦ୍ୟ ଓ ଚାକିରି ଅନ୍ୱେଷଣରେ ସହର ଆଡ଼କୁ ମୁହାଁଉଛନ୍ତି। ସହରରେ ଚଳିବା ପାଇଁ ଖାଦ୍ୟ, ଜଳ, ବାୟୁ ଓ ବାସସ୍ଥାନର ଅଭାବ ଦେଖାଦେଉଛି। ଜନସମାଗମ ହେତୁ ସହରଗୁଡ଼ିକର ପରିବେଶ କ୍ରମଶଃ ନଷ୍ଟ ହେବାରେ ଲାଗିଛି। ଜଙ୍ଗଲ କ୍ଷୟ ହେତୁ ମଧ୍ୟ ପରିବେଶ ପ୍ରଦୂଷିତ ହୋଇଥାଏ। ମନୁଷ୍ୟର ସଭ୍ୟତା ଜଙ୍ଗଲ ଭିତରୁ ହିଁ ସୃଷ୍ଟି। ଜଙ୍ଗଲ ହେଉଛି ଆମ ସଭ୍ୟତା, ସଂସ୍କୃତି ଓ ପରମ୍ପରାର ପ୍ରତୀକ। ବେଦ ଉପନିଷଦର ସୃଷ୍ଟି ଏହି ଜଙ୍ଗଲର ସାଧୁସନ୍ଥ ମହାତ୍ମାଙ୍କ ଆଶ୍ରମରୁ। କିନ୍ତୁ ଜନବିସ୍ଫୋରଣ ଯୋଗୁଁ ଲୋକମାନେ ବାସଗୃହ ନିର୍ମାଣ, ଗୃହୋପକରଣ ପାଇଁ ଜଙ୍ଗଲ ସମ୍ପଦକୁ ନଷ୍ଟ କରିବାରେ ଲାଗିଛନ୍ତି। ପ୍ରତିଦିନ ଅବାଧରେ ଗଛ କଟା ଚାଲିଛି, ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ ପରିମାଣ କ୍ରମଶଃ ସରିବା ସଙ୍ଗେ ସଙ୍ଗେ ଅଙ୍ଗାରକାମ୍ଳ ପରିମାଣରେ ବୃଦ୍ଧି ଘଟି ପରିବେଶକୁ ପ୍ରଦୂଷଣ କରୁଛି। ତ୍ରୁଟିପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ଆଜି ପରିବେଶ ପ୍ରଦୂଷଣର ଅନ୍ୟ ଏକ ପ୍ରମୁଖ କାରଣ। ବିଭିନ୍ନ ପ୍ଲାଷ୍ଟିକ୍ ଦ୍ରବ୍ୟ, ପଲିଥିନ୍ ମୁଣି, କାଚ ଓ ଧାତବ ଦ୍ରବ୍ୟକୁ ବ୍ୟବହାର କଲାପରେ ଫୋପାଡ଼ି ଦେବା ଦ୍ୱାରା ତାହା ପରିବେଶକୁ ପ୍ରଦୂଷିତ କରୁଛି। ତାହା ମାଟିରେ ଗ୍ଲୋବାଲ୍ ୱାର୍ମିଂ ଏବଂ ଦ୍ୱିତୀୟଟି ହେଲା ସବୁଜ ଗୃହ ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ। ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବ। ଏହାର ପ୍ରଭାବରେ ମେରୁ ଅଞ୍ଚଳରେ ବରଫ ତରଳିବା ଫଳରେ ସମୁଦ୍ର ଜଳପତନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସମୁଦ୍ର ଉପକୂଳବର୍ତ୍ତୀ ଅନେକ ସମୃଦ୍ଧ ଅଞ୍ଚଳ ଓ ସହର ଜଳରେ ନିମଜ୍ଜିତ ହେବ। ପୁନଶ୍ଚ ବାୟୁମଣ୍ଡଳର କେତେକ କ୍ଷତିକାରକ ଗ୍ୟାସ୍, କାର୍ବନ୍ ଡାଇଅକ୍ସାଇଡ୍ ଓ ଧୂଳିକଣାର ମାତ୍ରା ବୃଦ୍ଧି ହେତୁ ସବୁଜ ଗୃହ ପ୍ରଭାବ ସୃଷ୍ଟି ହେବ, ଅର୍ଥାତ୍ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବ, ଫଳରେ ତାପର ସମତା ରକ୍ଷା ଓ ବୃଷ୍ଟିପାତ ଇତ୍ୟାଦିରେ ଘୋର ପରିବର୍ତ୍ତନ ଘଟିବ। ପାଣିପାଗର ବିପର୍ଯ୍ୟୟ ଘଟି କେତେବେଳେ ଅତିବୃଷ୍ଟି ତ କେତେବେଳେ ଅନାବୃଷ୍ଟି ଘଟିବ। ସେହିପରି କୋଇଲା ଓ ତୈଳଜାତୀୟ ଇନ୍ଧନ ଜଳିବା ଦ୍ୱାରା ସୃଷ୍ଟି ହେଉଥିବା ଧୂଆଁ ବାୟୁରେ ମିଶିବାରୁ ବାୟୁମଣ୍ଡଳର ଅମ୍ଳତ୍ୱ ବୃଦ୍ଧି ପାଇ ବେଳେବେଳେ ଅମ୍ଳ ବର୍ଷା ହେବ। ଏହା ସମସ୍ତ ପଶୁପକ୍ଷୀଙ୍କ ସହିତ ଜଙ୍ଗଲ ସବୁକୁ ନଷ୍ଟ କରିଦେବ। ସମ୍ପ୍ରତି ପ୍ରଦୂଷଣର ପ୍ରଭାବ ପାଣିପାଗକୁ ପ୍ରଭାବିତ ଓ ଦିଗହରା କରିଦେଇଛି। ପୃଥିବୀର ଜଳରାଶି ପ୍ରଦୂଷିତ ହେଉଛି, ତଦ୍ୱାରା ପାଣିପାଗ ବଦଳି ଯାଉଛି। ଖରାଦିନେ ବର୍ଷା, ବର୍ଷାଦିନେ ଶୀତ, ଏହିଭଳି ଓଲଟା ଘଟଣା ଘଟୁଛି। ପାଣିପାଗକୁ ନେଇ ଆଜି ସମସ୍ତେ ଚିନ୍ତିତ। ମଣିଷ ଜୀବନର ଯାତ୍ରାପଥରେ ପାଣିପାଗର ଭୂମିକା ବଳିଷ୍ଠ, ନିର୍ଣ୍ଣାୟକ ଓ

0: ଗୁରୁତ୍ୱପୂର୍ଣ୍ଣ। ପାଗ ଅନୁସାରେ ଆମର କ୍ରିୟାକଳାପ, କର୍ମଧାରା ଓ ମନର ଗତି ଅବଧାରିତ ହୋଇଥାଏ। ସେଥିପାଇଁ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ପାଣିପାଗ ଅଫିସ ଓ ପାଣିପାଗ ବିଶେଷଜ୍ଞମାନେ ଅହରହ ସେବାରେ ନିୟୋଜିତ। ପାଣିପାଗ ସୂଚନା ଦେବା ଲାଗି ଗଣମାଧ୍ୟମ, ବେତାର, ଦୂରଦର୍ଶନ, ସମ୍ବାଦପତ୍ର ଓ ପାଞ୍ଜି ଅହୋରାତି ବ୍ୟସ୍ତ। ଦିନ ଥିଲା ଏ ସୁନ୍ଦର ବିଶ୍ୱର ପାଣିପାଗ ସୁନ୍ଦର ନିର୍ମଳ ଥିଲା। ସେତେବେଳେ ନା ଥିଲା ବିପଦ, ନା ଥିଲା ପ୍ରାକୃତିକ ବିପର୍ଯ୍ୟୟ। କିନ୍ତୁ ପାଣିପାଗ ଆଜି ସମ୍ପୂର୍ଣ୍ଣ ବଦଳି ଯାଉଛି। ପରିବେଶକୁ ଜାଣିଶୁଣି ପ୍ରଦୂଷିତ କରିଦେବା ପରେ ପାଣିପାଗର ରୂପ ବଦଳି ଯାଇଛି। ପ୍ରବଳ ବନ୍ୟା, ବାତ୍ୟା, ଭୟଙ୍କର ମରୁଡ଼ି, ସର୍ବଗ୍ରାସୀ ସୁନାମି, ଫାଇଲିନ ଓ ହୁଡ଼ହୁଡ଼ର ଆବିର୍ଭାବ ମଣିଷକୁ କିଙ୍କର୍ତ୍ତବ୍ୟ ବିମୂଢ଼ କରିଦେଇଛି। ମାନବ ଆଜି ଦାନବ ସାଇଛି, ପ୍ରକୃତିକୁ କ୍ଷତବିକ୍ଷତ କରୁଛି। ମାଟିକୁ ଅହରହ ଖୋଳି ତାଡ଼ି, ଗଛକୁ ହାଣି କାଟି ନିଜ ନିଜର ସମାଧି ରଚନା କରୁଛି। ଆଜି ପ୍ରକୃତି ଅସ୍ଥିର, ଆଉ ପାଣିପାଗ ମଧ୍ୟ ଅସ୍ଥିର। ପ୍ରକୃତି ରହିଲେ ମଣିଷ ରହିବ, ପ୍ରକୃତି ଗଲେ ମଣିଷ ମଧ୍ୟ ଚାଲିଯିବ। ଆମର ପରିବେଶ ଆଜି ବିପର୍ଯ୍ୟସ୍ତ ଏବଂ ପାଣିପାଗ ମଧ୍ୟ ଅନିଶ୍ଚିତ। ଆଜି ବିଶ୍ୱ ଭୟଙ୍କର ହୋଇ ଉଠିଛି, ହଠାତ୍ ପାଣିପାଗ ଧ୍ୱଂସକାରୀ ହୋଇପଡ଼ିଛି। ସମ୍ପ୍ରତି ବଜ୍ରପାତ ହଜାର ହଜାର ଲୋକଙ୍କ ଜୀବନ ପ୍ରଦୀପ ଲିଭେଇ ଦେଇଛି। ଅନୁସନ୍ଧାନରୁ ଜଣାଯାଇଛି ସାରା ବିଶ୍ୱରେ ପ୍ରତିବର୍ଷ 24,000 ଲୋକ ବଜ୍ରପାତରେ ମୃତ୍ୟୁବରଣ କରନ୍ତି। ଆମ ଓଡ଼ିଶାରେ ବିଗତ 15 ବର୍ଷ ମଧ୍ୟରେ ବଜ୍ରପାତରେ 3,855 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 2016 ମସିହାରେ ଗୋଟିଏ ଦିନରେ 40 ଜଣଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗର ଅନିୟମିତତା ଓ ବାୟୁମଣ୍ଡଳ ଉଷ୍ମତା ବଜ୍ରପାତର ମୁଖ୍ୟ କାରଣ। ମେଘ ଭିତରେ ଉତ୍ତପ୍ତ ବାୟୁ ପ୍ରବାହିତ ହେବା ଫଳରେ ଜଳକଣାଗୁଡ଼ିକ ଜମାଟ ବାନ୍ଧି କ୍ଷୁଦ୍ର ବରଫଖଣ୍ଡରେ ରୂପାନ୍ତରିତ ହୋଇଛି। ଏହି ଜଳକଣା ଓ ବରଫଖଣ୍ଡ ମଧ୍ୟରେ ସଂଘର୍ଷ ସୂତ୍ରପାତ ହୋଇ ଉଚ୍ଚ ଭୋଲ୍ଟେଜ୍ର ବୈଦ୍ୟୁତିକ ପରିସର ସୃଷ୍ଟି କରୁଛି। ଭାରତର ଉତ୍ତର ପୂର୍ବାଞ୍ଚଳ ଅଧିକ ବଜ୍ରପାତ ପ୍ରବଣ ଅଞ୍ଚଳ ଭାବେ ବେଶ୍ ପରିଚିତ। ଏଠାରେ ବର୍ଷକୁ ପ୍ରାୟ 121 ଦିନ ବିଜୁଳି ମାରେ। ଆମ ଦେଶର ଆସାମ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଓଡ଼ିଶା ଆଦି ଅଧିକ ବଜ୍ରପାତ ବିପଦଗ୍ରସ୍ତ ଅଞ୍ଚଳ। ଆମେରିକାର ଫ୍ଲୋରିଡ଼ା ଅଞ୍ଚଳ ବଜ୍ରପାତର ରାଜଧାନୀ ଭାବେ ପରିଚିତ। ଆଗକାଳରେ କୁହାଯାଉଥିଲା ଦେବରାଜ ଇନ୍ଦ୍ର କୋପ କଲେ ବଜ୍ରପାତ ହୁଏ, କିନ୍ତୁ ଆଜିକାଲି ସାମାନ୍ୟ ମେଘାଚ୍ଛନ୍ନ ଆକାଶରେ ଝିପିଝିପି ବର୍ଷାରେ ମଧ୍ୟ ପ୍ରଚଣ୍ଡ ଘଡ଼ଘଡ଼ି ସହ ବଜ୍ରପାତ ହେଉଛି। ସମ୍ପ୍ରତି ବଜ୍ରପାତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଗଣା ହେଲାଣି। ସେହିପରି ତାପମାତ୍ରା ବୃଦ୍ଧି ଯୋଗୁଁ ସମ୍ପ୍ରତି ଅଂଶୁଘାତ ଏକ ଦୈବୀ ବିପତ୍ତି ରୂପେ ଦେଖାଦେଇ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରୁଛି। 20th ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାର ତାପମାତ୍ରା 40 ଡିଗ୍ରୀ ସେଲସିୟସକୁ ଅତିକ୍ରମ କରିଥିଲା। 1998 ମସିହାରେ ତାହା 50 ଡିଗ୍ରୀ ସେଲସିୟସକୁ ଅତିକ୍ରମ କଲା। ଏପରିକି 2006 ମସିହାରେ ତାପମାତ୍ରା 55 ଡିଗ୍ରୀରୁ 60 ଡିଗ୍ରୀ ସେଲସିୟସକୁ ଅତିକ୍ରମ କରିବାରୁ ଓଡ଼ିଶାର ଅଧିକାଂଶ ଲୋକ ମୃତ୍ୟୁମୁଖରେ ପତିତ ହେଲେ। ତାପବୃଦ୍ଧିର ପ୍ରଭାବ ଅଂଶୁଘାତର ପ୍ରଧାନ କାରଣ। ଅଂଶୁଘାତ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କେବଳ କେତେକ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। ସମ୍ପ୍ରତି ଏହି ଅଂଶୁଘାତ ସାରା ବିଶ୍ୱର ବିଷମ ସମସ୍ୟା ରୂପେ ପରିଗଣିତ ହେଲାଣି। ଏହାର ପ୍ରତିକାର ପାଇଁ କେବଳ ଆଞ୍ଚଳିକ ବା ଜାତୀୟ ସ୍ତରରେ ଚେଷ୍ଟା ନ ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରଚେଷ୍ଟା ଜାରି ରଖିବା ଉଚିତ। ଆମ ପରିବେଶର ବିକାଶ ନିମନ୍ତେ ବିଶ୍ୱସ୍ତରରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜାତିସଂଘ ତରଫରୁ ପ୍ରତିବର୍ଷ 22 ମାର୍ଚ୍ଚକୁ ବିଶ୍ୱ ଜଳ ଦିବସ, 23 ମାର୍ଚ୍ଚକୁ ବିଶ୍ୱ ପାଣିପାଗ ଦିବସ, 22 ଅପ୍ରେଲକୁ ଧରିତ୍ରୀ ଦିବସ ବା ପୃଥିବୀ ଦିବସ, 5 ଜୁନକୁ ବିଶ୍ୱ ପରିବେଶ ଦିବସ ଓ 16 ସେପ୍ଟେମ୍ବରକୁ ବିଶ୍ୱ ଓଜନ ଦିବସ ଭାବେ ପାଳନ କରାଯାଉଛି। ଏ ଦିବସକୁ ବିଶେଷ ଭାବରେ ପାଳନ କରିବା ଉଦ୍ଦେଶ୍ୟ ନେଇ ଏହି ଦିନରେ ଆମେ ଶପଥ ନେବା, ବିଶ୍ୱ ସ୍ରଷ୍ଟାଙ୍କ ସୃଷ୍ଟିକୁ ଆମେ ଅକ୍ଷତ ରଖିବା, ଅନାହତ ରଖିବା, ତା ସହିତ ଆମେ ବଞ୍ଚି ରହିବା ସଙ୍ଗେ ସଙ୍ଗେ ମଣିଷ ଜାତିକୁ ବଞ୍ଚାଇବା, ବୃକ୍ଷରୋପଣ କରି ପରିବେଶକୁ ସୁରକ୍ଷିତ ରଖିବା।
1: ଶୁଣିଲେ ଆଲୋଚନା।

ଦୂଷଣ ଆଉ ପାଣିପାଗ ଆଲୋଚକ ଥିଲେ ଯଜ୍ଞେଶ୍ୱର ପଣ୍ଡା। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି। ଭେଟି ଦେଉଛୁ କେତୋଟି ପଲ୍ଲିଖିତ। ପ୍ରଥମେ ଶିଳ୍ପୀ ହେଲେ ଶ୍ୟାମାମଣି ଦେବୀ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ପଲ୍ଲୀଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ବର୍ତ୍ତମାନ ଆସନ୍ତୁ ଶୁଣିବା ଏହି ଘୋଷଣାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ମଇ ମାସର 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଚଳିତ ମଇ ମାସର 20 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମର ଫୋନ୍ ନମ୍ବର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି।

0: ଆମର ଫୋନ୍ ନମ୍ବର ହେଲା 0684230690। ଘୋଷଣାଟି ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ।

0: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲି ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ଭେଟି ଦେଉଛୁ ଲୋକନାଟ ଉଷାବତୀ ହରଣ, ରଚନା ଲକ୍ଷ୍ମୀଧର ସାହୁ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ, ସହଯୋଗିତା ଅମିତା ଦାସ। ଲୋକନାଟ ଉଷାବତୀ ହରଣ।

0: ହେ ସୂତ୍ରଧର, କି ନିମନ୍ତେ ଆମ୍ଭକୁ ଏଠାକୁ ଆବାହନ କଲ?
1: ହେ ଦେବ ପାର୍ବତୀ ପୁତ୍ର ଗଣନାଥ, ଆଜି ଆମ୍ଭେ ମହାଭାରତ ପୁରାଣର ଉଷାହରଣ ବିଷୟକୁ ନେଇ ସଙ୍ଗୀତ ନାଟକଟିକୁ ଉପସ୍ଥାପନା କରିବାକୁ ଆଗ୍ରହ କରିଛୁ ଯେ ସେଥିରେ ଥିବା ତାଳ, ବାଦ୍ୟ, ନୃତ୍ୟ, ଗୀତାଦି ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେଉ ବୋଲି ଆପଣ ଆଶୀର୍ବାଦ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛୁ ହେ ଦେବ।
0: ହେ ଭକ୍ତ ପ୍ରବର, ଆମ୍ଭର ଆଶୀର୍ବାଦ ବଚନ, ସର୍ବଶୁଭେ ତୁମ୍ଭର ନାଟକ ହେଉ ସମାପନ, ତଥାସ୍ତୁ ତଥାସ୍ତୁ ତଥାସ୍ତୁ।
1: ଧନ୍ୟ ହେଲି ପ୍ରଭୁ, ଆପଣ ଦୟାକରି କୈଳାସପୁରକୁ ଗମନ କରନ୍ତୁ।
2: ଓ ଭାଇମାନେ, ବାଟ ଛାଡ଼।

0: ବାଣାସୁର ଦୈତ୍ୟ ରାଜାଙ୍କର
1: ଦୈତ୍ୟ ରାଜ ବାଣାସୁରଙ୍କର ଜୟ ହେଉ।
2: ହେ ମନ୍ତ୍ରୀବର, ଆମ୍ଭ ରାଜ୍ୟ ସବୁ କୁଶଳ ମଙ୍ଗଳ ତ?
3: କହ ମନ୍ତ୍ରୀବର ରାଜ୍ୟ ସମାଚାର, ପ୍ରଜାଙ୍କ କଥା ବୁଝାଇ ଆନନ୍ଦ ମନରେ ମୋର ରାଜ୍ୟବାସୀ।

0: ହେ ପ୍ରଭୁ, ଆପଣ ମନରୁ ଚିନ୍ତା ଦୂର କରିଦିଅନ୍ତୁ। ଜେମାଦେଈଙ୍କ ପାଇଁ ବିଭିନ୍ନ ରାଜ୍ୟର ରାଜକୁମାରମାନଙ୍କୁ ନିମନ୍ତ୍ରଣ କରି ସ୍ୱୟମ୍ବର ସଭାର ଆୟୋଜନ କରିବା, ଏଥିନିମନ୍ତେ ଡଗରମାନଙ୍କୁ ଚତୁର୍ଦ୍ଦିଗକୁ ପ୍ରେରଣ କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ହେ ଦେବ।
1: ହେ ମନ୍ତ୍ରୀବର, ଆପଣଙ୍କର ବଚନ ଶୁଣି ମୋର ମନ ପ୍ରଫୁଲ୍ଲିତ ହେଲା। ଆମ୍ଭେ ଆଦେଶ ଦେଉଅଛୁ ଯେ ଜମ୍ବୁଦ୍ୱୀପର ସମସ୍ତ ରାଜନ୍ୟ ମଣ୍ଡଳୀଙ୍କୁ ନିମନ୍ତ୍ରଣ ବାର୍ତ୍ତା ଦେବା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କର।
2: ଚିତ୍ତ ମହାପ୍ରଭୁ, ଆପଣଙ୍କର ଆଜ୍ଞା ଶିରୋଧାର୍ଯ୍ୟ।

0: ସଖୀ, ମୋର ସ୍ୱପ୍ନର ରାଜକୁମାର ଦେଖିବାକୁ ଅତି ସୁନ୍ଦର। ଶ୍ୟାମଳ ବର୍ଣ୍ଣ ଶରୀର, ତାଙ୍କର ଦୁଇ ଆଖି ପଦ୍ମଫୁଲ ସଦୃଶ୍ୟ। ନାନା ଅଳଙ୍କାରରେ ମଣ୍ଡଣି ହେଇ ପୀତାମ୍ବର ପାଟ ପିନ୍ଧି ମୋ ଆଗରେ ଉଭା ହେଇଥିଲେ। ସତ କହୁଛି ସଖୀ, ସେହି ମୋର ଜୀବନ ଧନ, ମନର ଦେବତା।
1: ଏମନ୍ତ କଥା, ହଉ ରାଜଜେମା, ମୁଁ ମୋର କୁହୁକ ବିଦ୍ୟା ବଳରେ ତୁମ ଆଗରେ ରାଜକୁମାରମାନଙ୍କ ଚିତ୍ରପଟ ଲେଖୁଛି। ସେଥିମଧ୍ୟରୁ ତୁମେ ଦେଖିଥିବା ସେହି ରାଜକୁମାରଙ୍କୁ ନିଶ୍ଚୟ ଚିହ୍ନି ପାରିବ।
2: ଏପରି ରାଜକୁମାରୀଙ୍କୁ

ରାଜକନ୍ୟାକୁ ପ୍ରବୋଧନ ଦେଇ ସେ ଚିତ୍ର ଲେଖା ଯୋଗିନୀ ବିଦ୍ୟା ବଳରେ ଦ୍ୱାରକାପୁରରେ ପ୍ରବେଶ ହେବା ଉତ୍ତାରେ ପଲଙ୍କ ଉପରେ ନିଦ୍ରା ଯାଇଥିବା ଅନିରୁଦ୍ଧ କୁମାରକୁ ପଲଙ୍କ ସହିତ

ବଚନ ଶୁଣି ଅତି ଆନନ୍ଦ ମନରେ ଅନିରୁଦ୍ଧ ଉଷାର ଅନ୍ତପୁରରେ ଭୋଗ ବିଳାସରେ ଆନନ୍ଦ ମନରେ ରହିଥିବା ସମୟରେ ସେ ଦ୍ୱାରକ ପ୍ରହରୀ ଅନ୍ତପୁରରେ କଥୋପକଥନ ଶୁଣି ତାର ମନରେ ଶଙ୍କା ଜାତ ହେବାରୁ ବାଣାସୁର ନିକଟରେ ଯୋଡ଼ ହସ୍ତ ହୋଇ ଠିଆ ହେବା ଦେଖି ସେ ଅସୁର ରାଜନ ତାହାର ଆସିବା

0: କି ରେ ଦ୍ୱାରକ, ଏପରି ଭୀତ ତ୍ରସ୍ତ ହୋଇ ବରଡ଼ା ପତ୍ର ପରି ଥରୁଛୁ କାହିଁକି? କଣ ଅନ୍ତପୁରରେ କିଛି ଅଘଟଣ ଘଟିଛି କି?
1: ମହାରାଜା, ମହାରାଜା, କ୍ଷମା, ମୁଣ୍ଡ ରହିଲେ ତୁଣ୍ଡ କହିବ ହେ ପ୍ରଭୁ।
0: ରେ ଦ୍ୱାରକ, ତୋତେ ମୁଁ ଅଭୟ ପ୍ରଦାନ କରୁଛି, ଯାହା ଜାଣିଛୁ ମୋ ଆଗ ପ୍ରକାଶ କର।
1: ବଡ଼ ଆଶ୍ଚର୍ଯ୍ୟର କଥା ମଣିମା, ରାଜଜେମା ତାଙ୍କ କକ୍ଷରେ ଜଣେ ପୁରୁଷ ସହିତ ହସଖୁସିରେ କଥାବାର୍ତ୍ତା ହେଉଥିବାର ଶୁଣି ମନରେ ଶଙ୍କା ହେବାରୁ ସେ ଖବର ଦେବାକୁ ଆପଣଙ୍କ ପାଖକୁ ଧାଇଁ ଆସିଛି ହେ ପ୍ରଭୁ।
0: ଏ କି ଆଚମ୍ବିତ କଥା, ଜେମା ଅନ୍ତପୁରରେ ପୁରୁଷଟି ଅଛି? ସତ କହୁଛୁ ତ? ନହେଲେ ତୋର ମୁଣ୍ଡ କାଟ ହେବ।
1: ସତ କହୁଛି ମଣିମା।
0: ଆଚ୍ଛା ଚାଲ, ଏ ସେଇ ନରାଧମ ମୋର ନବର ଭିତରେ ପ୍ରବେଶ କରିଛି, ଦେଖିବା।
1: ଯଥା ଆଜ୍ଞା ପ୍ରଭୁ। ଏଇ ଦେଖନ୍ତୁ ପ୍ରଭୁ, ସେ ଯୁବକ ଜେମାଙ୍କ ପଲଙ୍କରେ ବସିଛି।
0: କିଏ ରେ ତୁ ନରାଧମ, କୋଉ ସାହସରେ ରାଜନଗର ଭିତରେ ପ୍ରବେଶ କରିଛୁ? ଆଜି ତୋର ନିସ୍ତାର ନାହିଁ।

ଯୁବକ ଦେଖିଲୁ ତ ବାଣାସୁରର ପରାକ୍ରମ ଏମିତି ଏମିତି ନାଗ ପାଶରେ ବନ୍ଧା ହେଇ ଅଚେତ ହେଇ ପଡିଥା ଦେଖିବା ଦେଖିବା କିଏ ଆସି ତତେ ରକ୍ଷା କରିବ।

0: ଏକ ବିପତ୍ତି ପଡିଲ, ମୁଁ ଅଭାଗିନୀ, ଏବେ କିସ କରିବି? ତୁମ ବିନା ମୋର ଏ ଜୀବନ ହାରିଦେବି।
1: ନାରାୟଣ ନାରାୟଣ ନାରାୟଣ,
0: ଏ ବିପତ୍ତିରୁ ମୋତେ ରକ୍ଷା କରନ୍ତୁ।
2: ନାରାୟଣ ନାରାୟଣ, ଆଲୁମା ଉଷା, ତୁ ଏମିତି ବିକଳ ଅଧୀର ହୁଅ ନା, ଟିକିଏ ଥୟ ଧର। ଇଏ କୁମର ହଉଛି ଦ୍ୱାରକା ଅଧୀଶ୍ୱର ଶ୍ରୀକୃଷ୍ଣଙ୍କର ନାତି ଅନିରୁଦ୍ଧ। ମୁଁ ଏଇ କ୍ଷଣି ଦ୍ୱାରାବତୀପୁର ଯାଇ ପ୍ରଭୁଙ୍କୁ ଏ ଘଟଣା ଜଣାଇଦେବି, ସେ ଆସିବା ଯାଏ ତୋ ପତିକୁ

0: ନାରାୟଣ
1: ପ୍ରଭୁ ବଳରାମ ଶ୍ରୀକୃଷ୍ଣଙ୍କର ଜୟ ହେଉ।
2: ଆସନ୍ତୁ ଆସନ୍ତୁ ଦେବଶ୍ରୀ, ପ୍ରଣାମ ଗ୍ରହଣ କରନ୍ତୁ।
1: କଲ୍ୟାଣ କଲ୍ୟାଣ।
3: ଆସନ ଗ୍ରହଣ କରନ୍ତୁ ହେ ଦେବ।
1: ଆପଣମାନେ ସପ

0: ପରିବାରେ ସର୍ବକୁଶଳରେ ଅଛନ୍ତି ତ?
1: ମୁନିବର, ଆମେ ସବୁ ବଡ଼ ଚିନ୍ତାଗ୍ରସ୍ତ ହୋଇ ରହିଛୁ। ପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ କେଉଁଆଡ଼େ ଚାଲି ଯାଇଛି ତାହାର ସନ୍ଧାନ ମିଳୁନି। ଆପଣ ତ ଚୌଦିକ ଭ୍ରମଣ କରୁଛନ୍ତି, ଅନିରୁଦ୍ଧକୁ କେଉଁଠାରେ ଦେଖିଛନ୍ତି କି?
0: ଦେଖିଛି ବୋଲି ତ ଏଠାକୁ ଆସିଛି।
2: କୁହନ୍ତୁ କୁହନ୍ତୁ ମୁନିବର, ଆଉ କାଳ ବିଳମ୍ବ କରନ୍ତୁ ନାହିଁ, ଆମ ଶଙ୍ଖାକୁଳ ମନ ଟିକି ଶାନ୍ତ ହେବ।

ବାଣାସୁରର କନ୍ୟା ଉଷାର ଅନ୍ତପୁରରେ ଅନିରୁଦ୍ଧ ବନ୍ଦୀ ଅବସ୍ଥାରେ ରହିଛି। ଆପଣମାନେ ତାହାକୁ ଉଦ୍ଧାର କରିବାର ଉପାୟ ଚିନ୍ତା କରନ୍ତୁ। ହଉ, ମୁଁ ଆସୁଛି।

ଅନିରୁଦ୍ଧ କୁମାରର ବିପତ୍ତି କଥା ଶୁଣି ପ୍ରଭୁ ବଳରାମ ଅତି କ୍ରୋଧ ଭର ହୋଇ ସେ ଯଦୁବଳ ସୈନ୍ୟ ସାମନ୍ତଙ୍କୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବାକୁ ଆଦେ

0: ମହାରାଜା ବାଣାସୁରଙ୍କର ଜୟ ହେଉ।
1: କିରେ ଦୂତ, ଏପରି ଭୀତ ତ୍ରସ୍ତ ହୋଇ କୋର ଯୋଡ଼ି ବିକଳ ହେଉଛୁ କାହିଁକି?
0: କି କହିବି ମଣିମା, ଶୁଣି ତ ନଗରକୁ ଘୋର ବିପତ୍ତି ପଡିଲା। ଏ ଯେଉଁ କନ୍ୟା ଚୋର ଧରା ପଡିଛି, ସେ ହେଉଛି ଦ୍ୱାରିକାଧୀଶ କୃଷ୍ଣ ବଳରାମଙ୍କ ନାତି ଅନିରୁଦ୍ଧ। ସେମାନେ ଅତିକ୍ରୋଧରେ ସୈନ୍ୟ ବଳ ନେଇ ସମୁଦ୍ର ଲହଡ଼ି ଭଳି ମାଡ଼ି ଆସୁଛନ୍ତି। ହାବୁଡ଼େ ଯିଏ ପଡିଲା ତାର ପ୍ରାଣ ଗଲା ବୋଲି ଜାଣ। ଗ୍ରାମ ନଗର ପାଟଣା ଜଗତି ସବୁ ଛାର ଖାର ହୋଇଗଲାଣି ହେ ପ୍ରଭୁ।
1: ଏପରି କଥା, ସେ ଛାର ଗୌଡ଼ ଦଳ ମୋ ପୁରରେ ପଶି ଉତ୍ପାତ କରୁଛନ୍ତି। ହେ ମନ୍ତ୍ରୀ ବୈଦୁର୍ଯ୍ୟ କେତୁ, ସେନାପତିଙ୍କୁ ଆଦେଶ କର, ମୋର ଦ୍ୱାଦଶ ଅକ୍ଷୌଣୀ ସୈନ୍ୟଙ୍କୁ ସଜ କରି ଯୁଦ୍ଧ କ୍ଷେତ୍ରକୁ ଯିବାକୁ ପ୍ରସ୍ତୁତ ହୁଅନ୍ତୁ।
2: ଯଥାଜ୍ଞା ମହାରାଜ।

ବାଣାସୁର ଆପଣା ସୈନ୍ୟ ବଳ ସହିତ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୁଅନ୍ତେ। ସେ କାମପାଳ ଅତି କ୍ରୋଧରେ ଯାଦବ ସୈନ୍ୟଙ୍କୁ ଯୁଦ୍ଧ କରିବାକୁ ଆଦେଶ।

0: ଦୈତ୍ୟରାଜ ବାଣାସୁର କେଉଁ କାରଣରୁ ମୋ ନିକଟକୁ ଆସି ଏପରି ଆକୁଳ ବିକଳ ହୋଇ ଗୁହାରି କରୁଛୁ?
1: ହେ ପ୍ରଭୁ, କୃଷ୍ଣ ବଳରାମଙ୍କ ନାତି ଅନିରୁଦ୍ଧ ମୋର କନ୍ୟା ଉଷାକୁ ହରଣ କରିବା ନିମନ୍ତେ ଅନ୍ତପୁରରେ ପଶିଥିବାରୁ ମୁଁ ତାହାକୁ ନାଗପାଶରେ ବନ୍ଧନ କରି ରଖିଛି। ଏ ସମ୍ବାଦ ପାଇ କୃଷ୍ଣ ବଳରାମ ନିଜ ସୈନ୍ୟ ବଳ ଧରି ଶୋଣିତପୁର ଆକ୍ରମଣ କରିବାକୁ ଆସନ୍ତେ ମୁଁ ମଧ୍ୟ ଯୁଦ୍ଧକ୍ଷେତ୍ରକୁ ଗଲି। ପ୍ରଭୁ,
0: ତୋତେ ତ ଯୁଦ୍ଧରେ କେହି ପରାସ୍ତ କରିପାରିବେ ନାହିଁ ବୋଲି ଅଭୟବର ପ୍ରଦାନ କରିଛି। ତୋର ବଳ ପରାକ୍ରମ ନ ଦେଖାଇ ମୃତ୍ୟୁ ଭୟରେ ମୋ ନିକଟକୁ ଧାଇଁ ଆସିଛୁ।
1: କି କରିବି ପ୍ରଭୁ, ସେ କୃଷ୍ଣ ସୁଦର୍ଶନ ଚକ୍ର ଧରି ମୋ ସମ୍ମୁଖରେ ଠିଆ ହେଇଗଲା, ଏଣୁକରି ପ୍ରାଣ ଭୟରେ ଆପଣଙ୍କ ନିକଟକୁ ପଳାଇ ଆସିଛି। ପ୍ରଭୁ ରକ୍ଷା କରନ୍ତୁ, ପ୍ରଭୁ ରକ୍ଷା କରନ୍ତୁ।
0: ହେମନ୍ତ କଥା, ତୁ ଏଇକ୍ଷଣି ତୁରନ୍ତ ଯାଇ ଯୁଦ୍ଧ ଆରମ୍ଭ କର, ତୋତେ ସହାୟ ହେବା ପାଇଁ ଯୁଦ୍ଧ ଭୂମିରେ ଉପସ୍ଥିତ ହେଉଛି।
1: ଆପଣଙ୍କ ଆଦେଶ ଶିରଧାର୍ଯ୍ୟ ପ୍ରଭୁ। ମହାଦେବଙ୍କର ଜୟ ହଉ, ମହାଦେବଙ୍କର ଜୟ ହଉ, ମହାଦେବଙ୍କର ଜୟ।

0: ଭ୍ରାତାକୃଷ୍ଣ, ଦେଖ ଦେଖ ଏ ଯୁଦ୍ଧସ୍ଥଳକୁ ମହାଦେବ ଆସିଲେଣି।
1: ହଁ ଆସନ୍ତୁ, ନିଜ ଭକ୍ତକୁ ରକ୍ଷା କରିବାକୁ ଆସିଛନ୍ତି। ବାଣାସୁର ତାଙ୍କଠାରୁ ଅଭୟ ଅଜୟ ବର ପାଇଗଲା ପରେ ଗର୍ବରେ ଧରାକୁ ସରା ମନେ କରୁଛି। ହରଙ୍କ ବଳରେ ସେ ବଳିହାନ। ଭାଇ ବର୍ତ୍ତମାନ ଦେଖନ୍ତୁ ତାର କିଭଳି ଅବସ୍ଥା ହେଉଛି।

0: ଶେଷ ହେଲା ଲୋକନାଟ ଉଷାବତୀ ହରଣ। ନାଟଟିକୁ ରଚନା କରିଥିଲେ ଲକ୍ଷ୍ମୀଧର ସାହୁ, ପ୍ରଯୋଜନା କରିଥିଲେ ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ ଏବଂ ସହଯୋଗିତା କରିଥିଲେ ଅମିତା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ବର୍ତ୍ତମାନ ଆପଣ ପେନ ଏସ୍ ଯୋଉ କେତୋଟି ଗୀତ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା କଟିପାତାଙ୍ଗ ଚଳଚ୍ଚିତ୍ରରୁ। ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀ ଥିଲେ କିଶୋର କୁମାର, ସଙ୍ଗୀତ ପରିଚାଳନା କରିଥିଲେ ରାହୁଲ ଦେବ ବର୍ମନ। ଏଥର ମଜରୁଙ୍କ ରଚନାରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ, ଚଳଚ୍ଚିତ୍ର କାରୱାଁ।

ପରିଚୟ। ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଥିଲେ ଗୁଲଜାର, ସଙ୍ଗୀତ ପରିଚାଳନା କରିଥିଲେ ରାହୁଲ ଦେବ ବର୍ମନ। ଶେଷରେ କୈଫି ଆଜମୀଙ୍କ ରଚନାରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ସଙ୍ଗୀତ ପରିଚାଳନା ଗୁଲାମ ମହମ୍ମଦ, ଚଳଚ୍ଚିତ୍ର ପାଖିଜା।

0: ଏଇଠି ଶେଷ କରୁଛୁ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:00 ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ, ପରେ ଶୁଣନ୍ତୁ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଚନ୍ଦ୍ରଶେଖର ଶର୍ମା। प्रधानमंत्री नरेंद्र मोदी की नॉर्वे की पहली यात्रा के दौरान दोनों देशों ने भारत नॉर्वे संबंधों को पर्यावरण अनुकूल रणनीतिक साझेदारी में उन्नत करने की घोषणा की है। आज ओस्लो में प्रधानमंत्री योनस गौर स्टोर के साथ प्रतिनिधिमंडल स्तर की वार्ता के बाद संयुक्त बयान में प्रधानमंत्री मोदी ने कहा कि यह साझेदारी स्वच्छ ऊर्जा से लेकर जलवायु लचीलापन

ବିଶେଷ ପ୍ରସଙ୍ଗ ରହିଛି ଖରାଦିନେ ଅଂଶୁଘାତ ପାଇଁ ସତର୍କତା। ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା ଶୁଣିବେ ସକାଳ 9:30। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ଅଶୋକ ପାତ୍ରଙ୍କ ସହ ସାକ୍ଷାତକାର। ଘରୋଘରଣୀ କାର୍ଯ୍ୟକ୍ରମ ଦିନ 1:20। ଏଥିରେ ଶୁଣିବେ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକା। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସନ୍ଧାନରେ କ୍ୟାରିୟର ଗାଇଡେନ୍ସରେ ଅନିକେତ ପଟ୍ଟନାୟକଙ୍କ ସହ ସାକ୍ଷାତକାର ପ୍ରଚାର କରିବୁ। ସ୍ୱଚ୍ଛ ଆମ ଭାରତ ରାତି 8:10। ଏଥିରେ ଶୁଣିବେ ସାକ୍ଷାତକାର ସ୍ୱଚ୍ଛତା ଅଭିଯାନରେ ଗଣମାଧ୍ୟମର ଭୂମିକା। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ରାତି 9:30। ଏଥିରେ ଶୁଣିବେ ଶୁଭଶ୍ରୀ ଭାଗବତ ସ୍ୱାଇଁଙ୍କ କ୍ଷୁଦ୍ର ଗଳ୍ପ, ଡକ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ପ୍ରବନ୍ଧ ଓଡ଼ିଆ ସାହିତ୍ୟର ମାର୍ଗଦର୍ଶକ ଡକ୍ଟର ହରେକୃଷ୍ଣ ମହତାବ। ରାତି 10:00 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ସିଆର୍ ଭ୍ୟାସ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:12।